ଆକାଶବାଣୀ ବାରିପଦା ଆଜି ଶୁକ୍ରବାର 1948 ଶତାବ୍ଦୀର ଜ୍ୟେଷ୍ଠ 15 ଦିନ ତଦନୁଯାୟୀ 2026 ମସିହା ଜୁନ୍ ମାସର 5 ତାରିଖ ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ଶୁଭ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଜ ଯୋଗେ। ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 5:57 ମିନିଟ୍।

ବୁଦ୍ଧି ବା ସୁଯୋଗ ବଳରେ ନୁହେଁ, ଏକାଗ୍ରତା ଓ ଅଧ୍ୟବସାୟ ବଳରେ ହିଁ ସଫଳତା ହାସଲ ହୁଏ। ମନୁଷ୍ୟ ଯାହା ହାସଲ କରେ ତାହା ଯଦି ସମାଜର କୌଣସି କାମରେ ନ ଲାଗିଲା ତେବେ ତାହାର କୌଣସି ମୂଲ୍ୟ ନାହିଁ।

ଆକାଶବାଣୀ ବାରିପଦା ସମୟ ସକାଳ 6ଟା ବାଜିବାକୁ ଯାଉଛି। ହିନ୍ଦୀ ସମାଚାର ରିଲେ କରି ପ୍ରଚାର କରୁଛୁ ରାଷ୍ଟ୍ରୀୟ ପ୍ରସାରଣ ସେବା ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

ଏଥିସହିତ ଶେଷ ହେଲା ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀ ଥିଲେ ସୌମ୍ୟା, ଶୈଳଭାମା, କୁମାର ବାପି, ନନ୍ଦିତା ଭଞ୍ଜ, ବାଦଲ କୁମାର ଏବଂ ନମିତା ଅଗ୍ରୱାଲ। ଗୀତଗୁଡ଼ିକ ଥିଲା ଅଲେଖ ବିଶ୍ୱାଳ, ସତ୍ୟ ପାଣିଗ୍ରାହୀ, ବେଣୁଧର ଏବଂ ରଘୁନାଥ ରାଉତଙ୍କ ରଚନାରୁ। ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକରୁ। ଟିକେ ପରେ।

0: ସେତକ ପୁଣି ଦୈବୀ କୃପା ବଳରେ ସମ୍ଭବ ହୋଇଥିଲା। ଖାଣ୍ଡବ ଦହନ ପରି ଆଜି ମଧ୍ୟ ହଜାର ହଜାର ଯୋଜନ ପରିମିତ ବଣଜଙ୍ଗଲ କ୍ଷୟ ପାଉଛି, କିନ୍ତୁ ସେଦିନର ଦୈବୀ କୃପା ଆଜି ମିଳିଲେ ତ ହୁଏତ ମିଳିପାରେ, ଯଦି ସାଧୁ ଉଦ୍ୟମ ଜାରି ରହିବ, ମଣିଷ ସଚେତନ ହେବ। ଶାସ୍ତ୍ର କହିଛି, ନିପାନମ୍ ଇବ ମଣ୍ଡୁକାହା ସରହ ପୂର୍ଣ୍ଣଂ ଇବ ଅଣ୍ଡଜାହା ସଦ୍ୟୋଗଂ ନରଂ ଆୟନ୍ତି ବିବସହା ସର୍ବସମ୍ପଦଃ। ଯେପରି କୂଅ ପାଖରେ ଥିବା ଜଳପୂର୍ଣ୍ଣ ସ୍ଥାନକୁ ବେଙ୍ଗ ଆସନ୍ତି, ଜଳଭରା ସରୋବରକୁ ପକ୍ଷୀମାନେ ଆସନ୍ତି, ସେହିପରି ସମଗ୍ର ସମ୍ପଦ ବାଧ୍ୟ ହୋଇ ଉଦ୍ୟମୀ ବ୍ୟକ୍ତି ପାଖକୁ ଆସନ୍ତି। ସେ ଉଦ୍ୟମ ଏବେ ଆରମ୍ଭ ହେଉ, ଜଙ୍ଗଲ କ୍ଷୟ ରୋକିବା ପାଇଁ ତାହା ପ୍ରଥମ ପଦକ୍ଷେପ। ଏହା ହିଁ ଆଜିର ପ୍ରଣୀତ ବକ୍ତବ୍ୟ।
1: ଆପଣମାନେ ଶୁଣୁଥିଲେ ଅନୁଚିନ୍ତା, ନିବେଦନ କରିଥିଲେ ତରୁଣକାନ୍ତି ରାଉତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 57ତମ ଭାଗ। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନାରେ ବସନ୍ତ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି।

ରାଜା ପରୀକ୍ଷିତ ପୁଣି ପଚାରିଲେ, ଏ ପୃଥିବୀ, ଆକାଶ, ପାତାଳ, ଗ୍ରହ ନକ୍ଷତ୍ର, ପାହାଡ଼, ନଦୀ, ସମୁଦ୍ର, ଦ୍ୱୀପବାସୀଙ୍କ ଉତ୍ପତ୍ତି କିପରି ଘଟିଲା ସେ ବିଷୟ ମଧ୍ୟ କୁହନ୍ତୁ। କେଉଁ ଯୁଗର ପରିମାଣ କେତେ, ସେହି ଯୁଗମାନଙ୍କରେ କେଉଁ ମହତ୍ ବ୍ୟକ୍ତି ଜନ୍ମିଥିଲେ ଏବଂ ଭଗବାନ କେଉଁଭଳି ଆବିର୍ଭୂତ ହୋଇଥିଲେ ସେ କଥା ବର୍ଣ୍ଣନା କରନ୍ତୁ। ହେ ମୁନିଶ୍ରେଷ୍ଠ ସୁଖଦେବ, ଆପଣ ବ୍ରହ୍ମାଙ୍କ ସଦୃଶ ଜ୍ଞାନୀ, ଏ ବିଶ୍ୱ ସଂସାର ବିଷୟରେ ସମସ୍ତ କଥା କହିପାରିବେ। ମୁଁ ଆହାର କରୁନଥିଲି ବି ମୋର ପ୍ରାଣ କେବେ ମଳିନ ହେବ ନାହିଁ। ଆପଣଙ୍କ ମୁହଁରୁ ହରିରସ ପାନ କରି ମୋର ମନ ଦୋଷ କରିବି।

0: ଆପଣମାନେ ଶୁଣୁଥିଲେ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 57ତମ ଭାଗ। କଣ୍ଠଶିଳ୍ପୀମାନେ ଥିଲେ ଅରବିନ୍ଦ ମୁଦୁଲି, ସୁଭାଷ ଦାସ, ଲକ୍ଷ୍ମୀକାନ୍ତ ପାଲିତ, ନନ୍ଦିତା ଭଞ୍ଜ ଏବଂ ସେବାରାଣୀ ମହାପାତ୍ର। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନାରେ ଥିଲେ ବସନ୍ତ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ପନିପରିବା ଫସଲ ଚାରିପାଖରେ ଘାସ ପତ୍ର ଆଦି ଦେଇ ମଲ୍ଚିଂ କରନ୍ତୁ, ଯାହା ମୃତ୍ତିକାର ଆର୍ଦ୍ରତା ସଂରକ୍ଷଣ କରିବ। ଦିନର ତାପମାତ୍ରା ବୃଦ୍ଧି ସହ ଗ୍ରୀଷ୍ମ ଲହରୀ ପ୍ରବାହର ପୂର୍ବାନୁମାନ ଥିବାରୁ ଅଧିକ ଗରମ ସମୟରେ ଦିନ 12-4 ସମୟରେ କ୍ଷେତରେ କାମ କରନ୍ତୁ ନାହିଁ। ଖରା ସମୟରେ ମୁଣ୍ଡ ଓ ବେକକୁ ଢାଙ୍କିବା ପାଇଁ ଚଉଡ଼ା ଟୋପି କିମ୍ବା କପଡ଼ା ବ୍ୟବହାର କରନ୍ତୁ। ହାଲୁକା ପୋଷାକ ପିନ୍ଧନ୍ତୁ। ଗୃହପାଳିତ ପଶୁପକ୍ଷୀଙ୍କୁ ପର୍ଯ୍ୟାପ୍ତ ପରିମାଣର ସ୍ୱଚ୍ଛ ପାଣି ପିଇବାକୁ ଦିଅନ୍ତୁ। ଯେଉଁଠାରେ ପବନ ଚଳାଚଳ କରୁଥିବ, ଛାଇ ଥିବ ଓ ଥଣ୍ଡା ଘରେ ରଖନ୍ତୁ। ମାଛ ପୋଖରୀରେ ପାଣିର ଗଭୀରତା ବଢ଼ାନ୍ତୁ ଓ ଅତ୍ୟଧିକ ଗରମରେ ଖାଦ୍ୟର ପରିମାଣ କମ୍ କରନ୍ତୁ। କାଳବୈଶାଖୀ ବର୍ଷା ଓ ଝଟକା ପବନ ହେତୁ ଲତାଜାତୀୟ ପନିପରିବା ପ୍ରଭାବିତ ହେବାର ସମ୍ଭାବନା ଥିବାରୁ ଅମଳ ଉପଯୋଗୀ ପନିପରିବାକୁ ତୋଳି ଦିଅନ୍ତୁ ଏବଂ ମଞ୍ଚାକୁ ମଜବୁତ କରିଦିଅନ୍ତୁ। ଆମ୍ବ ଗଛର ଫଳକୁ ନେଟ୍ ବା ଜାଲ ଲଗାଇ ପବନରୁ ରକ୍ଷା କରନ୍ତୁ। ଖରାଟିଆ ଚାଷ କରି ଜମିରେ ସବୁଜ ସାର ହିସାବରେ ଧନିଚା ମଞ୍ଜିକୁ ଏକର ପ୍ରତି 10 କିଲୋଗ୍ରାମ ହିସାବରେ ବୁଣନ୍ତୁ। ସର୍ବଦା ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ ଓ ପ୍ରତି 3 ବର୍ଷ ପରେ ଏହାକୁ ପରିବର୍ତ୍ତନ କରନ୍ତୁ। ଉନ୍ନତମାନର ବିହନ, ଅଧିକ ଅମଳକ୍ଷମ ବିହନ ବ୍ୟବହାର କଲେ ଅମଳ 15% ପର୍ଯ୍ୟନ୍ତ ବୃଦ୍ଧି ହୋଇପାରିବ। ଏବେ ଆସନ୍ତୁ କେତୋଟି ଧାନ କିସମ ସମ୍ପର୍କରେ ଜାଣିବା। ମଧ୍ୟବର୍ତ୍ତୀ ଗଭୀର ଜମି ପାଇଁ ସିଆର୍ ଧାନ 501, 510, 511, 512, 500, 502, 503, ସିଆର୍ ଧାନ 505, ସିଆର୍ ଧାନ 507, ସିଆର୍ ଧାନ 508, ଏଥିସହିତ ଦୁର୍ଗା, ସାରଳା, ଗାୟତ୍ରୀ ଏବଂ ବର୍ଷା ଧାନ ବ୍ୟବହାର କରିପାରିବେ। ସେହିପରି ଢିପ ଜମି ଏବଂ ବାସ୍ନା ଧାନ ପାଇଁ ସିଆର୍ ଧାନ 100, ସିଆର୍ ଧାନ 101, 102, 108, 203, 205, ସିଆର୍ ଧାନ 206, ସିଆର୍ ଧାନ 207, ସିଆର୍ ଧାନ 209, ସିଆର୍ ଧାନ 221, ସିଆର୍ ଧାନ 212, ସିଆର୍ ଧାନ 214, ସିଆର୍ ଧାନ 807, ଏଥିସହିତ ବନ୍ଦନା ଓ ସହଭାଗୀ ଧାନ ମଧ୍ୟ ଚାଷ କରିପାରିବେ। ସେହିପରି ଜଳସେଚିତ ମଧ୍ୟମ ଜମି ପାଇଁ ସିଆର୍ ଧାନ 307, 310, 311, 312, 314, 315, ସିଆର୍ ଧାନ 316, 317, 319, ସିଆର୍ ଧାନ 321, ସିଆର୍ ଧାନ 324, 326, 327, ସିଆର୍ ଧାନ 329, ସିଆର୍ ଧାନ 331, 332, 337, ସିଆର୍ ଧାନ 804, ସିଆର୍ ଧାନ 805, ସିଆର୍ ଧାନ 809 ବ୍ୟବହାର କରିପାରିବେ। ସେହିପରି ବନ୍ୟା ପ୍ଲାବିତ ଏବଂ ସ୍ୱଳ୍ପ ଗଭୀର ଖାଲୁଆ ଜମି ପାଇଁ ସିଆର୍ ଧାନ 800, ସିଆର୍ ଧାନ 801, 802, 803, ସିଆର୍ ଧାନ 408, 409, 410, 411, 412, ସିଆର୍ ଧାନ 413, 414, 416, ଏଥିସହିତ ସ୍ୱର୍ଣ୍ଣ, ସ୍ୱର୍ଣ୍ଣ ସବେକ, ପୂଜା, ପୂଜା ସବେକ, ସିଆର୍ ଧାନ 1009 ବ୍ୟବହାର କରିପାରିବେ। ସେହିପରି ଉପକୂଳବର୍ତ୍ତୀ ଲୁଣି ଜମି ପାଇଁ ସିଆର୍ ଧାନ 405, ସିଆର୍ ଧାନ 403, ସିଆର୍ ଧାନ 412, ସିଆର୍ ଧାନ 414 ସହିତ ଲୁଣିଶ୍ରୀ, ଲୁଣା ବରିଆଲ ବ୍ୟବହାର କରିପାରିବେ। ମଧ୍ୟମ ଏବଂ ଖାଲୁଆ ଜମି ଶଙ୍କର ଜାତୀୟ ଧାନ କିସମଗୁଡ଼ିକ ହେଉଛି ସିଆର୍ ଧାନ 701।

ସଂସ୍କୃତରେ ସମ୍ବାଦ ରିଲେ କରି ଶୁଣାଇଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ବାରିପଦା ଆଜି ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଉଛୁ।

ଦିନ 12ଟାରେ ଲୋକସଙ୍ଗୀତର କାର୍ଯ୍ୟକ୍ରମ ଚହଲରେ ଡମ୍ବରୁ ଭଜନ ପରିବେଷଣ କରିବେ ଶିଳ୍ପୀ କେଶବଚନ୍ଦ୍ର ବେହେରା ଏବଂ ସାଥୀ କଳାକାର। ଅପରାହ୍ନ 5:30 ଏନ୍ସିଆର୍ଟି ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଭକ୍ତିଗୀତ ସନ୍ଧ୍ୟା 6ଟାରେ, ସୁଗମ ସଙ୍ଗୀତ ସନ୍ଧ୍ୟା 6:15, ସୂଚନା ସମ୍ବାଦ ସନ୍ଧ୍ୟା 6:30, ରାତି 7ଟାରେ ଆଦିବାସୀ ସଙ୍ଗୀତ, ଆଜି ଏଥିରେ ମୁଣ୍ଡାରୀ ଗୀତ, ରାତି 7:30 ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ, ଓଡ଼ିଆ କଥାଚିତ୍ରର ଗୀତ ରାତି 8ଟାରେ, ସୁଗମ ସଙ୍ଗୀତ ରାତି 8:30, ଗୀତ ଅତୀତ ରାତି 8:40। ରାତି 10ଟାରେ ରହିଛି ପାଲା, ଆଜି ମୋହନ ବଂଶୀ, ପରିବେଷଣ କରିବେ ଶିଳ୍ପୀ ପ୍ରଦୀପ କୁମାର ମହାପାତ୍ର ଏବଂ ସାଥୀ କଳାକାର। ଏକକ କଥାଚିତ୍ର କାର୍ଯ୍ୟକ୍ରମରେ ହିନ୍ଦୀ କଥାଚିତ୍ରର ଗୀତ ରାତି 10:30। ଶ୍ରୋତାବନ୍ଧୁ, ଏଥିରେ ଆଜିର କାର୍ଯ୍ୟକ୍ରମ ସମ୍ପର୍କରେ କେତୋଟି ସୂଚନା ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକରୁ। ଟିକେ ପରେ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ପିପିଲିର ଚାନ୍ଦୁଆ ଶିଳ୍ପ ଓଡ଼ିଶାର ସଂସ୍କୃତି ଓ ପରମ୍ପରାର ଏକ ଅମୂଲ୍ୟ ପରିଚୟ। ଏହାର ପ୍ରଚାର ପ୍ରସାର ଓ ବଜାର ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଚାନ୍ଦୁଆ ହବ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି।
1: ପିପିଲିର ଚାନ୍ଦୁଆ ପ୍ରସ୍ତୁତ କରିବା ଏଇ ଯେଉଁ କଳା ଆଜି ଏ ପିପିଲି ଛଡ଼ା ଓଡ଼ିଶାରେ ଭାରତ ବର୍ଷରେ ବା ବିଶ୍ୱରେ ଆଉ କୋଉଠି ଅଛି? ଆଉ ଏ କଳା ଆମ ରକ୍ତରେ ଅଛି, ଆମ ପରମ୍ପରାରେ ମଧ୍ୟ ଅଛି। ଏଠାରେ ପ୍ରଶିକ୍ଷଣ ଦିଆଯିବ, ଏଠାରେ ଉତ୍ପାଦନକୁ ବୃଦ୍ଧି କରାଯିବ, ଏଠାରେ ପ୍ରଦର୍ଶନ ପୁରା କରାଯିବ।
0: ପୁରୀ ଜିଲ୍ଲା ପିପିଲିସ୍ଥିତ ଜବାହର ବିଦ୍ୟାପୀଠ ପରିସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ପାଞ୍ଚମହଲା ବିଶିଷ୍ଟ ଅତ୍ୟାଧୁନିକ ଚାନ୍ଦୁଆ ବଜାରର ଶିଳାନ୍ୟାସ କରିଛନ୍ତି। ପ୍ରାୟ 80 କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହେବାକୁ ଥିବା ଏହି ହବ୍ ମାଧ୍ୟମରେ 6,000 ସ୍ଥାନୀୟ ଚାନ୍ଦୁଆ କାରିଗର ଉପକୃତ ହେବେ। ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ପୁରୀରେ ଆୟୋଜିତ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକ ଆଜି ଉଦ୍ଯାପିତ ହେଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗତକାଲି ଆନୁଷ୍ଠାନିକ ଭାବେ ବୈଠକକୁ ଉଦ୍ଘାଟନ କରିଥିଲେ। ଏହି ବୈଠକରେ ବ୍ରିକ୍ସ ସଦସ୍ୟ ଦେଶର ବରିଷ୍ଠ ଅଧିକାରୀ ଓ ବୈଷୟିକ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ବିପଦ ହ୍ରାସ ନିମନ୍ତେ ବିଭିନ୍ନ ଆହ୍ୱାନର ସମାଧାନ ଦିଗରେ ମତ ବିନିମୟ କରୁଛନ୍ତି। ଓଡ଼ିଶା ପୁଲିସ୍ର ଉପକୂଳ ସୁରକ୍ଷା ଶାଖା ପକ୍ଷରୁ ଭୁବନେଶ୍ୱରସ୍ଥିତ ପୁଲିସ୍ ଭବନଠାରେ ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ 2026 ଉଦ୍ଯାପିତ ହୋଇଯାଇଛି। ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗ ଯୋଗଦେଇ କହିଛନ୍ତି, ସମୃଦ୍ଧ ଓଡ଼ିଶା ଗଠନରେ ଉପକୂଳ ସୁରକ୍ଷାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଉପକୂଳ ସୁରକ୍ଷା ଶାଖାର କ୍ଷମତା ବୃଦ୍ଧି, ଆଧୁନିକ ପ୍ରଯୁକ୍ତିର ସମନ୍ୱୟ, ମାନବ ସମ୍ଭଳର ଦକ୍ଷତା ବିକାଶ ଏବଂ ଆବଶ୍ୟକ ଭିତ୍ତିଭୂମି ସୁରକ୍ଷା ପାଇଁ ସରକାରଙ୍କ ପ୍ରତିବଦ୍ଧତା ରହିଛି। ଏହି ସମ୍ମିଳନୀରେ ଓଡ଼ିଶା ସମେତ 5 ଉପକୂଳବର୍ତ୍ତୀ ରାଜ୍ୟର ବରିଷ୍ଠ ପୁଲିସ୍ ଅଧିକାରୀମାନେ ଯୋଗ ଦେଇଥିଲେ। କେନ୍ଦ୍ର ସରକାରଙ୍କ ପିଏମ୍ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା ଅଧୀନରେ ଓଡ଼ିଶାକୁ ଜାତୀୟ ସ୍ତରରେ ଶ୍ରେଷ୍ଠ ପୁରସ୍କାର ମିଳିଛି। ନୂଆଦିଲ୍ଲୀରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କଠାରୁ ରାଜ୍ୟ ଶକ୍ତି ବିଭାଗର ଅତିରିକ୍ତ ସଚିବ ସାଇଦତ୍ତ ବିପ୍ଳବ କେଶରୀ ପ୍ରଧାନ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଘର ଛାତ ଉପରେ ସୌର ପ୍ରକଳ୍ପ ଲଗାଇବା କ୍ଷେତ୍ରରେ ଓଡ଼ିଶା ସର୍ବାଧିକ ଗ୍ରାହକଙ୍କ ଆବେଦନରେ ପ୍ରଥମ ସ୍ଥାନରେ ରହିଛି। ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହେବ। ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ପୂର୍ବ ବୈଠକର ବିବରଣୀ ଅନୁମୋଦନ ସହ ଶ୍ରୀଜୀଉଙ୍କ ସ୍ନାନଯାତ୍ରା, ରଥଯାତ୍ରା ଓ ବାହୁଡ଼ଯାତ୍ରା ନିମନ୍ତେ ନୀତି ନିର୍ଘଣ୍ଟ ଓ ବ୍ୟବସ୍ଥାବଳୀକୁ ମଞ୍ଜୁରୀ ପ୍ରଦାନ କରାଯିବ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ଅସୁରାଳିଠାରେ ପ୍ରସ୍ତାବିତ ଶହୀଦ ଷ୍ଟାଡିୟମକୁ ଉଚ୍ଚଶିକ୍ଷା ଓ କ୍ରୀଡ଼ା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଶିଳାନ୍ୟାସ ସହିତ ଧୂସୁରୀ ପାଳସାହିଠାରେ ଏକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଲୋକାର୍ପଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ବିଜୁଳି ଯୋଜନାରେ ନଦୀଗାଁକୁ ରାଜ୍ୟର ପ୍ରଥମ ମଡେଲ ସୌରଗ୍ରାମ ଭାବେ ମନ୍ତ୍ରୀ ଘୋଷଣା କରିଛନ୍ତି। ସମ୍ବଲପୁରରେ ଶୀତଳଷଷ୍ଠୀ ଯାତ୍ରାକୁ ସୁରକ୍ଷିତ, ସୁବ୍ୟବସ୍ଥିତ ଏବଂ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ କରିବା ପାଇଁ ମହାନଗର ନିଗମ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଗାମୀ ବର୍ଷା ଋତୁକୁ ଦୃଷ୍ଟିରେ ରଖି ସହରର ପ୍ରମୁଖ ଡ୍ରେନ୍ଗୁଡ଼ିକୁ ସଫା କରାଯାଉଛି। ରାସ୍ତାଗୁଡ଼ିକର ମରାମତି ଦ୍ରୁତଗତିରେ ଜାରି ରହିଛି। ବିଦ୍ୟୁତ୍ ବିଭାଗ ପକ୍ଷରୁ ଶୋଭାଯାତ୍ରା ମାର୍ଗରେ ପର୍ଯ୍ୟାପ୍ତ ଆଲୋକୀକରଣ ବ୍ୟବସ୍ଥା କରାଯାଉଛି। ପ୍ରକୃତି ଦ୍ୱାରା ଅନୁପ୍ରାଣିତ ଜଳବାୟୁ ପାଇଁ ଆମର ଭବିଷ୍ୟତ ଲାଗି ବାର୍ତ୍ତା ନେଇ ଆଜି ବିଶ୍ୱ ପରିବେଶ ଦିବସ ପାଳନ କରାଯାଉଛି। 1974 ମସିହାରୁ ପ୍ରତିବର୍ଷ ଜୁନ୍ 5 ତାରିଖରେ

0: ଏହି ଦିବସ ପାଳନ କରାଯାଇଥାଏ। ଜଳବାୟୁ ପରିବର୍ତ୍ତନର ମୁକାବିଲା, ପ୍ରକୃତିର ସୁରକ୍ଷା, ସ୍ୱଚ୍ଛ ଶକ୍ତିର ବ୍ୟବହାର, ସବୁଜ ଜୀବନଶୈଳୀ ଏବଂ ଏକ ସୁରକ୍ଷିତ ପୃଥିବୀ ଗଠନ ପାଇଁ ବିଶ୍ୱସ୍ତରୀୟ ସହଯୋଗର ଆବଶ୍ୟକତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ଦିବସର ପାଳନର ମୂଳ ଉଦ୍ଦେଶ୍ୟ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରକୃତିର ସୁରକ୍ଷା, ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ବର୍ଜନ, ଜଳ ଓ ପ୍ରାକୃତିକ ସମ୍ପଦର ଉପଯୁକ୍ତ ବ୍ୟବହାର ଏବଂ ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା ଦିଗରେ ସକ୍ରିୟ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ରାଜ୍ୟବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଛି। ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ବିଶ୍ୱ ପରିବେଶ ସମାରୋହରେ ଆଜି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଯୋଗଦେବେ। ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସାମାଜିକ ସୁରକ୍ଷା ଯୋଜନାର ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ୱଚ୍ଛତା ବଜାୟ ରଖିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଗତକାଲି କେରଳମ୍ ସ୍ୱର୍ଶ କରିବା ପରେ ଦେଶର ଅନ୍ୟ କିଛି ଅଞ୍ଚଳକୁ ଅଗ୍ରସର ହେଉଛି। କେରଳମ୍ ଛୁଇଁବାର 10-12 ଦିନ ମଧ୍ୟରେ ମୌସୁମୀ ଓଡ଼ିଶା ପ୍ରବେଶ କରିବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଅପରପକ୍ଷରେ ରାଜ୍ୟରେ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ଗତକାଲି 12 ସ୍ଥାନର ତାପମାତ୍ରା 40 ଡିଗ୍ରୀ ସେଲ୍ସିୟସ୍ ଉପରେ ରହିଥିବା ବେଳେ ସମ୍ଭଲପୁରଠାରେ ସର୍ବୋଚ୍ଚ ତାପମାତ୍ରା 42.2 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଦିନ 2:32।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା ପରିବେଶ ଓ ସ୍ୱାସ୍ଥ୍ୟ। ଆଲୋଚିକା ଡାକ୍ତର ଅନୁସୟା ଦାସ।
2: ପରିବେଶ ଓ ସ୍ୱାସ୍ଥ୍ୟ ଦୁଇଟି ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଆମ ଚତୁଃପାର୍ଶ୍ୱରେ ଦୃଶ୍ୟମାନ ଘର, ବାହାର, ବାଡ଼ି, ବଗିଚା, ରାସ୍ତାଘାଟ, ବଣ ଜଙ୍ଗଲ, ନଦୀ, ସମୁଦ୍ର, ପାହାଡ଼, ପର୍ବତ ଆମର ପରିବେଶ ବୋଲି କୁହାଯାଇଥାଏ। ଏହି ପରିବେଶର ଶୁଦ୍ଧତା ଉପରେ ମନୁଷ୍ୟର ସୁସ୍ଥ ଜୀବନ ଧାରଣ ନିର୍ଭର କରେ। ଏହି ପରିବେଶର ଶୁଦ୍ଧତା ନିର୍ଭର କରିଥାଏ ବାୟୁ, ଜଳ, ଭୂମି, କାଳ ବା ଋତୁର ଶୁଦ୍ଧତା ଉପରେ। ଆଜିର ସଭ୍ୟ ଶିକ୍ଷିତ ମାନବ ନିଜର ସ୍ୱାର୍ଥସିଦ୍ଧି ଏବଂ ଭୋଗବିଳାସ ପାଇଁ ବାୟୁ, ଜଳ, ଭୂମିକୁ ଦୂଷିତ କରିବା ଫଳରେ ଋତୁ ବିପର୍ଯ୍ୟୟ ମଧ୍ୟ ଦେଖାଦେଇଥାଏ। ବୃକ୍ଷଲତା ଭରା ସବୁଜ ସୌନ୍ଦର୍ଯ୍ୟପୂର୍ଣ୍ଣ ପରିବେଶକୁ ଧ୍ୱଂସ କରି ସେଠାରେ ମନୁଷ୍ୟ ଗଢ଼ି ଚାଲିଛି କୋଠାବାଡ଼ି, କଳକାରଖାନା, ଯାନବାହନର ବହୁଳ ଭାବରେ ଚଳାଚଳ, କୋଇଲା ଖଣି, ତୈଳ ବିଶୋଧନାଗାର, ଧାତୁ ପଥରର ପ୍ରଗଳନ, ଟିଭି, ଫ୍ରିଜ୍, କୁଲର, ଗ୍ରାଇଣ୍ଡର, ୱାଶିଂ ମେସିନ୍, ମୋବାଇଲ ଫୋନ୍ ଇତ୍ୟାଦିର ବହୁଳ ବ୍ୟବହାର ଫଳରେ ସେଥିରୁ ସୃଷ୍ଟି ହେଉଥିବା ଦୂଷିତ ଗ୍ୟାସ୍ ଏବଂ ପଚା ପାଣି ଦ୍ୱାରା ସମ୍ପୂର୍ଣ୍ଣ ବାୟୁମଣ୍ଡଳ ଆଜି ପ୍ରଦୂଷିତ ହୋଇପଡ଼ିଛି। ତା ସହିତ ଭୂମି ଏବଂ ଭୂତଳ ଜଳ ମଧ୍ୟ ପ୍ରଦୂଷିତ ହୋଇପଡ଼ିଛି। ଅମ୍ଳ ବୃଷ୍ଟି ହେତୁ ନଦୀ, ସମୁଦ୍ର ଜଳ ଆଜି ପ୍ରଦୂଷିତ। ଯେଉଁ ବୃକ୍ଷ ଅଙ୍ଗାରକାମ୍ଳ ଗ୍ୟାସ୍କୁ ଶୋଷି ନେଇ ମନୁଷ୍ୟକୁ ଜୀବନଦାୟିନୀ ମହାଶକ୍ତି ଯୋଗାଇଥାଏ, ସେହି ଜୀବନ ସଦୃଶ ବୃକ୍ଷକୁ କାଟି ପକାଇ ବାୟୁମଣ୍ଡଳକୁ ମନୁଷ୍ୟ ଆଜି ଭରି ଦେଇଛି ଦୂଷିତ ଗ୍ୟାସ୍, ସଲଫର ଡାଇଅକ୍ସାଇଡ୍ ଗ୍ୟାସ୍, ନାଇଟ୍ରୋଜେନସ୍ ଗ୍ୟାସ୍, ଅଙ୍ଗାରକାମ୍ଳ ଆଦି ଜୀବନ ବିରୋଧୀ ଗ୍ୟାସ୍ରେ। ମନୁଷ୍ୟ ଯଦି ଗାଡ଼ିରୁ ବାହାରୁଥିବା କଳାଧୂଆଁରେ ମାତ୍ର 3 ଘଣ୍ଟା ରହେ ତେବେ ତାର ମୃତ୍ୟୁ ସୁନିଶ୍ଚିତ। ମନୁଷ୍ୟର ଭାବିବା ଉଚିତ, ଯଦି କିଛି ବର୍ଷ ଏହି ଦୂଷିତ ବାୟୁମଣ୍ଡଳ ଭିତରେ ମନୁଷ୍ୟ ବାସ କରିବ ତେବେ ତାହାର କି ଭୟଙ୍କର ପରିଣତି ନ ଘଟିବ। ଚାଷ ପାଇଁ ଭୂମିରେ ପ୍ରୟୋଗ ହେଉଥିବା ବିଭିନ୍ନ ରାସାୟନିକ ସାର, କୀଟନାଶକ, ଔଷଧ ଆଦି ଫଳରେ ପାଇଖାନା ଏବଂ ପରିସ୍ରାଗାର, କଳକାରଖାନାର ଦୂଷିତ ପଚା ପାଣି ଦ୍ୱାରା ଭୂମି ଆଜି ପ୍ରଦୂଷିତ ହୋଇପଡ଼ିଛି। ଏହାଫଳରେ ପନିପରିବା, ଖାଦ୍ୟଶସ୍ୟ, ଫଳମୂଳ ସେମାନଙ୍କର ଜୀବନୀ ଶକ୍ତି ହରାଇ ବସିଛନ୍ତି, ଯାହାର କୁପରିଣାମ ସ୍ୱାସ୍ଥ୍ୟ ଉପରେ ପଡ଼ୁଛି ଏବଂ ମନୁଷ୍ୟର ବ୍ୟାଧି ପ୍ରତିରୋଧକ ଶକ୍ତି ହ୍ରାସ, ଜରା, ବ୍ୟାଧି, ଅକାଳ ବାର୍ଦ୍ଧକ୍ୟରେ ପୀଡ଼ିତ ହେବାକୁ ବାଧ୍ୟ ହେଉଛି। ଏବେଠାରୁ ପ୍ରତ୍ୟେକ ମନୁଷ୍ୟ ଯଦି ସଚେତନ ଭାବରେ ପରିବେଶକୁ ପ୍ରଦୂଷଣ ମୁକ୍ତ କରିବା ନିମିତ୍ତ ଗାଡ଼ି, ମଟର ଇତ୍ୟାଦି ଯାନବାହନର ଯଥେଚ୍ଛା ବ୍ୟବହାରକୁ ସୀମିତ ନ କରେ, ବୃକ୍ଷକଟା ବନ୍ଦ କରି ବୃକ୍ଷରୋପଣ ଏବଂ ସବୁଜ ପରିବେଶ ସୃଷ୍ଟି ଦିଗରେ ପଦକ୍ଷେପ ନ ନିଏ, କଳକାରଖାନା ଇତ୍ୟାଦି ବହୁଳ ପ୍ରବର୍ତ୍ତନକୁ ସୀମିତ କରି ଧୂମ୍ରବିହୀନ ଗାଡ଼ି, ମଟର, କଳକାରଖାନା, ଚୁଲା ଇତ୍ୟାଦି ବ୍ୟବହାର ନ କରେ ଏବଂ ସେଥିରୁ ସୃଷ୍ଟି ହେଉଥିବା ବର୍ଜ୍ୟବସ୍ତୁ, ପଚାପାଣି, ଦୂଷିତ ଗ୍ୟାସ୍କୁ ବୈଜ୍ଞାନିକ ପଦ୍ଧତିରେ ସୁନିୟନ୍ତ୍ରିତ ନ କରେ ତେବେ ପରିବେଶ ପ୍ରଦୂଷଣଯୁକ୍ତ ଭୟଙ୍କର ପ୍ରଭାବ ପ୍ରକୃତି ସୃଷ୍ଟି କରିବାକୁ ବାଧ୍ୟ ହେବ ଏବଂ ତାର କୁପରିଣାମ ସ୍ୱରୂପ ଅଂଶୁଘାତ, ବନ୍ୟା, ବାତ୍ୟା, ମରୁଡ଼ି, ଦୁର୍ଭିକ୍ଷ, ଭୂମିକମ୍ପ, ସୁନାମି ଇତ୍ୟାଦି ତଥା ଅଜଣା ଓ ଅସାଧ୍ୟ ବ୍ୟାଧି ପୀଡ଼ିତ ହୋଇ ମନୁଷ୍ୟ ସମାଜ ଧ୍ୱଂସ ପଥକୁ ପରିଷ୍କାର କରିଦେବ। ରାସ୍ତାଘାଟରେ ନିମ୍ବ ବୃକ୍ଷ ଭଳି ଜୀବାଣୁ ଓ ଭୂତାଣୁ ନାଶକ ଔଷଧୀୟ ବୃକ୍ଷକୁ ରୋପଣ ଫଳରେ ଦୂଷିତ ବାୟୁ ଶୋଧନ ହୋଇ ମନୁଷ୍ୟର ଅତ୍ୟନ୍ତ ଉପକାର ସାଧିତ ହେବ। ସ୍ୱାର୍ଥପରତା, କାମନା ବାସନା, ଘୃଣା, ହିଂସା, ଲୋଭମୋହ ଆଦି ବିରୁଦ୍ଧ ଭାବନାଗୁଡ଼ିକୁ ନଷ୍ଟ କରି ଯଦି ମନୁଷ୍ୟ ଭିତରେ ଭଗବତ ବିଶ୍ୱାସ, ଭକ୍ତି, ପ୍ରେମ, ଜ୍ଞାନ ଇତ୍ୟାଦି ଆଧ୍ୟାତ୍ମିକ ଚେତନା ଉଦ୍ରେକ କରାଯାଇପାରନ୍ତା, ତାହାଦ୍ୱାରା ମନୁଷ୍ୟ ଭିତରେ

0: ଧୈର୍ଯ୍ୟ, ସାହସ, ବିଶ୍ୱାସ, ବିଶ୍ୱ ପ୍ରତି ଭାତୃଭାବ, ବିଶ୍ୱ ଐକ୍ୟ ଭାବ ସୃଷ୍ଟି ହୋଇପାରନ୍ତା। ମାନସିକ ଚାପ ଜନିତ ବିଭିନ୍ନ ବ୍ୟାଧିରୁ ମନୁଷ୍ୟ ତ୍ରାହି ପାଆନ୍ତା। ଉଚ୍ଚ ରକ୍ତଚାପ, ହୃଦରୋଗ, ମଧୁମେହ, ଅମ୍ଳପିତ ଏବଂ କ୍ୟାନ୍ସର ଇତ୍ୟାଦି ରୋଗଗୁଡ଼ିକୁ ପ୍ରତିହତ କରିପାରନ୍ତା। ମନ ଓ ଶରୀରକୁ ରୋଗମୁକ୍ତ କରି ସୁସ୍ଥ ବାତାବରଣ ସୃଷ୍ଟି କରିବା ସହିତ ବିଶ୍ୱରେ ସୁସ୍ଥ ବାତାବରଣ ସୃଷ୍ଟି କରିବାରେ ସକ୍ଷମ ହୋଇପାରନ୍ତା।
1: ଆମର ସ୍ୱାସ୍ଥ୍ୟରେ ଶୁଣିଥିଲେ ଆଲୋଚନା ପରିବେଶ ଓ ସ୍ୱାସ୍ଥ୍ୟ ଆଲୋଚିକା ଥିଲେ ଡାକ୍ତର ଅନୁସୂୟା ଦାସ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 975 kHz ଯୋଗେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସୁରତ ଓ ଦମନରେ ଆଜି 18,800 crore ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ବିଶ୍ୱ ଯୋଗାସନ ପ୍ରତିଯୋଗିତାର ଖେଳାଳିମାନଙ୍କୁ ଆୟୁଷ ମନ୍ତ୍ରଣାଳୟର ଯୋଗ 365 ଅଭିଯାନର ବିଶ୍ୱଦୂତ ହେବାକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ଭାରତର ଅର୍ଥନୈତିକ ଅଭିବୃଦ୍ଧି ଏବଂ ସ୍ୱତନ୍ତ୍ର ବୈଦେଶିକ ନୀତିକୁ ପ୍ରଶଂସା କଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ। ଆଜି ଦ୍ୱିମାସିକ ମୁଦ୍ରାନୀତି ଘୋଷଣା କରିବ ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ପ୍ରକୃତି ଦ୍ୱାରା ଅନୁପ୍ରାଣିତ ଜଳବାୟୁ ପାଇଁ ଭବିଷ୍ୟତ ଲାଗି ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ପରିବେଶ ଦିବସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସୁରତ ଏବଂ ଦମନ ଗସ୍ତ କରି 18,800 crore ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଶିଳାନ୍ୟାସ ଓ ଲୋକାର୍ପଣ କରିବେ। ଶ୍ରୀ ମୋଦି ଦମନରେ ନମୋ ବିମାନ ବନ୍ଦରର ନୂତନ ଟର୍ମିନାଲ କୋଠାର ଉଦ୍ଘାଟନ ସହ ନମୋ ହସ୍ପିଟାଲକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ସେଠାରେ ପ୍ରଧାନମନ୍ତ୍ରୀ 2,970 crore ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ହାଜିରାଠାରେ ପ୍ରଧାନମନ୍ତ୍ରୀ ଶିଳ୍ପ ଏବଂ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ସମୀକ୍ଷା କରିବା ସହ ଏକ ଜନସମାବେଶକୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ସୁରତରେ ରାସ୍ତା ସଂଯୋଗୀକରଣ, ବିଦ୍ୟୁତ୍ ଏବଂ ଶିଳ୍ପ କ୍ଷେତ୍ରରେ 18,800 crore ଅଧିକ ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ପ୍ରଧାନମନ୍ତ୍ରୀ ଉଦ୍ଘାଟନ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଭଦୋଦରା ମୁମ୍ବାଇ ଏକ୍ସପ୍ରେସ୍ ୱେର ଷଷ୍ଠ ଏବଂ ସପ୍ତମ ପ୍ୟାକେଜ୍କୁ ପ୍ରଧାନମନ୍ତ୍ରୀ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଦମନରେ ସ୍ୱାସ୍ଥ୍ୟସେବା, ବେସାମରିକ ବିମାନ ଚଳାଚଳ, ପର୍ଯ୍ୟଟନ, ଭିତ୍ତିଭୂମି ଓ ସଂଯୋଗୀକରଣ ପ୍ରକଳ୍ପର ଶ୍ରୀ ମୋଦି ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ଲାକ୍ଷାଦ୍ୱୀପ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ପ୍ରଧାନମନ୍ତ୍ରୀ 885 crore ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱ ଯୋଗାସନ ଚମ୍ପିୟନ୍ସିପ୍ରେ ଅଂଶଗ୍ରହଣ କରୁଥିବା ଖେଳାଳିମାନଙ୍କୁ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପରେ ଆୟୁଷ ମନ୍ତ୍ରଣାଳୟର ଯୋଗ 365 ଅଭିଯାନର ବିଶ୍ୱଦୂତ ହେବାକୁ ଆହ୍ୱାନ ଦେଇଛନ୍ତି। ଶ୍ରୀ ମୋଦି କହିଛନ୍ତି ଆୟୁଷ ମନ୍ତ୍ରଣାଳୟ ବର୍ଷସାରା ଯୋଗ ସହିତ ଜଡ଼ିତ ରହିବାକୁ ଏବଂ ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ପାଇଁ ଯୋଗ 365 ଅଭିଯାନ ଆରମ୍ଭ କରିଛି। ପ୍ରଧାନମନ୍ତ୍ରୀ ବିଶ୍ୱର ବିଭିନ୍ନ ସ୍ଥାନର ଖେଳାଳିମାନଙ୍କୁ ଚମ୍ପିୟନ୍ସିପ୍ ବ୍ୟତୀତ ଯୋଗ ବିଷୟରେ ସଚେତନତା ପ୍ରସାର କରିବାରେ ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି। ଅହମ୍ମଦାବାଦରେ ପ୍ରଥମ ବିଶ୍ୱ ଯୋଗାସନ ଚମ୍ପିୟନ୍ସିପ୍ରେ 60+ ଦେଶରୁ 400+ ପ୍ରତିଯୋଗୀଙ୍କ ଯୋଗଦାନ ବିଶ୍ୱକୁ ଆକର୍ଷିତ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି କାର୍ଯ୍ୟକ୍ରମ ଗତକାଲିଠାରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା 8 ପର୍ଯ୍ୟନ୍ତ ଚାଲିବ। ଶ୍ରୀ ମୋଦି କହିଛନ୍ତି ଯୋଗର ଆକର୍ଷଣ ଶାରୀରିକ ସୁସ୍ଥତାଠାରୁ ଅଧିକ ଏବଂ ପ୍ରତିରୋଧକ ସ୍ୱାସ୍ଥ୍ୟ ପାଇଁ ଏକ ବାସ୍ତବ ଆଭିମୁଖ୍ୟ ପ୍ରଦାନ କରିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯୋଗ ଚମ୍ପିୟନ୍ସିପ୍ ବିଶ୍ୱବ୍ୟାପୀ ଯୋଗର ବ୍ୟାପକ ବାର୍ତ୍ତା ପ୍ରସାର କରିବାର ସୁଯୋଗ ପ୍ରଦାନ କରୁଛି। କ୍ୟାବିନେଟ୍ ନିଯୁକ୍ତି କମିଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶଦାତା ଭାବେ 1987 ବ୍ୟାଚ୍ର ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ତରୁଣ କପୁରଙ୍କ କାର୍ଯ୍ୟକାଳକୁ 1 ବର୍ଷ ବୃଦ୍ଧି କରିବାକୁ ଅନୁମୋଦନ କରିଛି। କେନ୍ଦ୍ର କାର୍ମିକ ଏବଂ ତାଲିମ ବିଭାଗ ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଶ୍ରୀ କପୁରଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ଚଳିତ ମାସ 10 ଅଧିକ 1 ବର୍ଷ ପାଇଁ କାର୍ଯ୍ୟକାରୀ ହେବ। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ନୂଆଦିଲ୍ଲୀ ସହିତ ମସ୍କୋର ରଣନୈତିକ ସହଭାଗିତାକୁ ପ୍ରଶଂସା କରିଛନ୍ତି।

ସେ କହିଛନ୍ତି ଭାରତକୁ ରୁଷ ସହିତ ସହଯୋଗ ହ୍ରାସ କରିବାକୁ ବାଧ୍ୟ କରିବାର ପାଶ୍ଚାତ୍ୟ ଦେଶର ଉଦ୍ୟମ ନିରର୍ଥକ ଏବଂ ବିଶ୍ୱ ସ୍ଥିରତା ପାଇଁ କ୍ଷତିକାରକ। ବିଶ୍ୱର ପ୍ରମୁଖ ସମ୍ବାଦ ସଂସ୍ଥା ମୁଖ୍ୟଙ୍କ ସହ ଆଲୋଚନା କାଳରେ ଶ୍ରୀ ପୁତିନ ଭାରତର ଅର୍ଥନୈତିକ ଅଭିବୃଦ୍ଧି ଏବଂ ଏହାର ସ୍ୱତନ୍ତ୍ର ବୈଦେଶିକ ନୀତିକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ରୁଷ ଭାରତ ସହ ଅର୍ଥନୈତିକ ସମ୍ପର୍କକୁ ବୃଦ୍ଧି କରିବାକୁ ପ୍ରତିବଦ୍ଧ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ଅଗ୍ରଗତି ହାସଲ କରିଛି ବୋଲି ସେ କହିଛନ୍ତି। ରୁଷ ରାଷ୍ଟ୍ରପତି କହିଛନ୍ତି ଆମେରିକା ସହିତ ଭାରତର କୂଟନୈତିକ ସମ୍ପର୍କର ପ୍ରଭାବ ରୁଷ ସହ ଥିବା ସମ୍ପର୍କରେ ପ୍ରତିବନ୍ଧକ ସୃଷ୍ଟି କରେ ନାହିଁ। ରୁଷ ଭାରତକୁ ନିର୍ଭରଯୋଗ୍ୟ ଅଂଶୀଦାର ଭାବରେ ବିବେଚନା କରେ ବୋଲି ରୁଷ ରାଷ୍ଟ୍ରପତି କହିଛନ୍ତି। ସେ କହିଛନ୍ତି ଭାରତ ଏକ ମହାନ ରାଷ୍ଟ୍ର ଓ ମହାନ ଗଣତନ୍ତ୍ର ଏବଂ ରୁଷ ଭାରତ ସହ

ରାଷ୍ଟ୍ର ଓ ମହାନ ଗଣତନ୍ତ୍ର ଏବଂ ରୁଷ ଭାରତ ସହ ସମ୍ପର୍କ ବୃଦ୍ଧି କରିବା ଲାଗି ଉଦ୍ୟମ ଜାରି ରଖିବ। ଭାରତୀୟ ରିଜର୍ଭ ବ୍ୟାଙ୍କ ଆଜି ଦ୍ୱିମାସିକ ମୁଦ୍ରାନୀତି ଘୋଷଣା କରିବ। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ଆଜି ସକାଳେ ମୁଦ୍ରାନୀତି କମିଟି ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ଘୋଷଣା କରିବେ। ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଗବେଷଣା ରିପୋର୍ଟ ଅନୁଯାୟୀ ବୃଦ୍ଧି ପାଉଥିବା ମୁଦ୍ରାସ୍କୀତି ଏବଂ ଅଶୋଧିତ ତୈଳ ମୂଲ୍ୟ, ଟଙ୍କା ମୂଲ୍ୟ ହ୍ରାସ ଏବଂ ଦୁର୍ବଳ ମୌସୁମୀ ପରିସ୍ଥିତି ଭଳି ଆହ୍ୱାନର ମୁକାବିଲା ପାଇଁ ରେପୋ ହାର ବୃଦ୍ଧି ନ ହେବାର ସମ୍ଭାବନା ରହିଛି। ଷ୍ଟେଟ୍ ବ୍ୟାଙ୍କ ରିପୋର୍ଟ ଅନୁଯାୟୀ ପଶ୍ଚିମ ଏସିଆରେ ସୃଷ୍ଟ ଭୂ ରାଜନୈତିକ ପରିସ୍ଥିତି ଏବଂ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ମୁଦ୍ରାସ୍କୀତିର ପ୍ରମୁଖ କାରଣ। ରିପୋର୍ଟ ଅନୁଯାୟୀ ଇନ୍ଧନ ମୂଲ୍ୟ ବୃଦ୍ଧି ପାଇବା ଯୋଗୁଁ ମୁଦ୍ରାସ୍କୀତି ପ୍ରାୟ 5% ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। କ୍ୟାବିନେଟ୍ର ନିଯୁକ୍ତି କମିଟି ନୀଳକଣ୍ଠ ମିଶ୍ରଙ୍କୁ ୱାଶିଂଟନ୍ ଡିସିରେ ବିଶ୍ୱ ବ୍ୟାଙ୍କ ମୁଖ୍ୟାଳୟର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବରେ 3 ବର୍ଷ ପାଇଁ ନିଯୁକ୍ତିକୁ ଅନୁମୋଦନ କରିଛି। କାର୍ମିକ ଏବଂ ତାଲିମ ବିଭାଗ ସୂଚନା ଅନୁଯାୟୀ ନୂତନ ଦାୟିତ୍ୱ ଗ୍ରହଣ କରିବା ପର୍ଯ୍ୟନ୍ତ ପରମେଶ୍ୱରନ୍ ଆୟରଙ୍କ କାର୍ଯ୍ୟକାଳ ମଧ୍ୟ ବୃଦ୍ଧି କରାଯାଇଛି। ଭାରତ ବ୍ରିଟେନ୍ ଦୃଷ୍ଟିକୋଣ 2035 ସମୀକ୍ଷା କରିବା ଉଦ୍ଦେଶ୍ୟରେ ଗତକାଲି ନୂଆଦିଲ୍ଲୀରେ ପ୍ରଥମ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ବ୍ରିଟେନ୍ର ବୈଦେଶିକ ସଚିବ ୟଭେଟ୍ କୁପର ବୈଠକରେ ଯୋଗ ଦେଇଥିଲେ। ଉଭୟ ନେତା ଅଭିବୃଦ୍ଧି, ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ, ପ୍ରତିରକ୍ଷା ଏବଂ ସୁରକ୍ଷା, ଜଳବାୟୁ ଏବଂ ସ୍ୱଚ୍ଛ ଶକ୍ତି ଓ ଶିକ୍ଷା କ୍ଷେତ୍ରରେ ହୋଇଥିବା ଅଗ୍ରଗତି ନେଇ ସମୀକ୍ଷା କରିଥିଲେ। ଉଭୟ ଦେଶ ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟ ଚୁକ୍ତିନାମାକୁ ସ୍ୱାଗତ କରିବା ସହ ଭାରତ ବ୍ରିଟେନ୍ କୃତ୍ରିମ ବୁଦ୍ଧିମତା ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ କ୍ଷେତ୍ର ସମେତ ବିଭିନ୍ନ ପଦକ୍ଷେପର ପ୍ରଗତିରେ ସନ୍ତୋଷ ପ୍ରକାଶ କରିଥିଲେ। ଉଭୟ ନେତା ପ୍ରତିରକ୍ଷା, ସୁରକ୍ଷା, ଶିକ୍ଷା ଏବଂ ଜଳବାୟୁ ସହଭାଗିତା କ୍ଷେତ୍ରରେ ହୋଇଥିବା ବିକାଶ କାର୍ଯ୍ୟକୁ ଆହୁରି ଆଗକୁ ନେବାକୁ ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ଭାରତ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତିନାମା ସମ୍ପର୍କିତ ଆଲୋଚନା ଲାଗି ଭାରତ ଆସିଥିବା ଆମେରିକାର ଏକ ବାଣିଜ୍ୟିକ ପ୍ରତିନିଧି ଦଳ 4-ଦିନିଆ ଗସ୍ତ ଶେଷ କରିଛି। କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏହି ଗସ୍ତ ସମୟରେ ପ୍ରତିନିଧି ଦଳ ବାଣିଜ୍ୟିକ ସାମଗ୍ରୀ, ଅଣଶୁଳ୍କ ପଦକ୍ଷେପ, ସୀମା ଶୁଳ୍କ, ଅର୍ଥନୈତିକ ସୁରକ୍ଷା ସମନ୍ୱୟ ଏବଂ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉପରେ ଉଭୟ ଦେଶ ମଧ୍ୟରେ ସକାରାତ୍ମକ ଆଲୋଚନା ହୋଇଛି। 29ତମ ଜାତୀୟ ଇ ଗଭର୍ଣ୍ଣାନ୍ସ 2026 ପୁରସ୍କାର ଘୋଷଣା କରାଯାଇଛି। କାର୍ମିକ, ସାଧାରଣ ଅଭିଯୋଗ ଓ ପେନ୍ସନ୍ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ 7ଟି ବର୍ଗରେ ଏହି ପୁରସ୍କାର ପ୍ରଦାନ କରାଯିବ। ଇ ପ୍ରଶାସନ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା ବ୍ୟକ୍ତିବିଶେଷ ତଥା ପ୍ରତିଷ୍ଠାନଗୁଡ଼ିକୁ 17ଟି ପୁରସ୍କାର ପ୍ରଦାନ କରାଯିବ। ସେଥିମଧ୍ୟରେ 10ଟି ସ୍ୱର୍ଣ୍ଣ, 6ଟି ରୌପ୍ୟ ଏବଂ ଗୋଟିଏ ଜୁରି ପୁରସ୍କାର ଅନ୍ତର୍ଭୁକ୍ତ। ଦେଶବ୍ୟାପୀ ଇ ପ୍ରଶାସନ ପଦକ୍ଷେପର ସଫଳ କାର୍ଯ୍ୟାନ୍ୱୟନରେ ସ୍ୱୀକୃତି ଏବଂ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ସାରା ବିଶ୍ୱରେ ପରିବେଶ ସୁରକ୍ଷା ଦିଗରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବିଶ୍ୱ ପରିବେଶ ଦିବସ ପାଳନ କରାଯାଉଛି। ଜାତିସଂଘ ପରିବେଶ କାର୍ଯ୍ୟକ୍ରମର ଏକ ଅଂଶବିଶେଷ ଭାବରେ 1973 ମସିହାରୁ ପ୍ରତିବର୍ଷ ଜୁନ୍ 5 ତାରିଖରେ ବିଶ୍ୱ ପରିବେଶ ଦିବସ ପାଳନ କରାଯାଉଛି। ପ୍ରକୃତି ଦ୍ୱାରା ଅନୁପ୍ରାଣିତ ଜଳବାୟୁ ପାଇଁ ଆମର ଭବିଷ୍ୟତ ପାଇଁ ବାର୍ତ୍ତା ନେଇ ଆଜି ବିଶ୍ୱ ପରିବେଶ ଦିବସ ପାଳନ କରାଯାଉଛି। ପ୍ରକୃତି ଏବଂ ପୃଥିବୀକୁ ସୁରକ୍ଷା ଦେବା ପାଇଁ ସକାରାତ୍ମକ ପଦକ୍ଷେପ ନେବା ଉଦ୍ଦେଶ୍ୟରେ ଲୋକମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି ଏହି ଦିବସର ଲକ୍ଷ୍ୟ। ବିଶ୍ୱ ପରିବେଶ ଦିବସ ଅବସରରେ କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପିନ୍ଦର ଯାଦବ ଏବଂ ରାଜ୍ୟମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂ ଏକ ପେଡ୍ ମା କେ ନାମ ଅଭିଯାନ ଅଧୀନରେ ଦିଲ୍ଲୀର ମୈଦାନଗଡ଼ିସ୍ଥିତ ନମୋ ଅକ୍ସିଜେନ୍ ପାର୍କରେ ଏକ ଚାରାରୋପଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଅନେକ କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ସାଂସଦ, ବିଧାୟକ ରାଜ୍ୟସ୍ତରରେ ବିଶ୍ୱ ପରିବେଶ ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ। ପରିବେଶଗତ ସ୍ଥାୟିତ୍ୱକୁ ପ୍ରୋତ୍ସାହିତ କରି ବିଭିନ୍ନ ପଦକ୍ଷେପ ମାଧ୍ୟମରେ ଏକ ସ୍ଥାୟୀ ଓ ସୁରକ୍ଷିତ ଭବିଷ୍ୟତ ପାଇଁ ଦେଖାଦେଉଥିବା ଆହ୍ୱାନଗୁଡ଼ିକର ସମାଧାନ କରିବା ପାଇଁ ଆଜିର ଦିବସ ପ୍ରେରଣା ଯୋଗାଇଥାଏ। ଜାପାନର କାକାମିଗାହାରା ହକି ଷ୍ଟାଡିୟମରେ ଆଜି 18 ବର୍ଷରୁ କମ୍ ପୁରୁଷ ଏସିଆ କପ୍ ହକି ପ୍ରତିଯୋଗିତାର ସେମିଫାଇନାଲରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଅନ୍ୟପକ୍ଷରେ 18 ବର୍ଷରୁ କମ୍ ମହିଳା ଏସିଆ କପ୍ରେ ଭାରତ ଗ୍ରୁପ୍ ପର୍ଯ୍ୟାୟରେ ଅପରାଜିତ ରହିବା ପରେ ସେମିଫାଇନାଲରେ ପହଞ୍ଚିଛି। ଆଜି ସକାଳ 9:30ରେ ଭାରତ ଚୀନ୍ ବିପକ୍ଷରେ ମ୍ୟାଚ୍ ଖେଳିବ। ସୁରତ ଓ ଦମନରେ ଆଜି 18,800 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ବିଶ୍ୱ ଯୋଗାସନ ପ୍ରତିଯୋଗିତାର ଖେଳାଳିମାନଙ୍କୁ ଆୟୁଷ ମନ୍ତ୍ରଣାଳୟର ଯୋଗ 365 ଅଭିଯାନର

ସୁଦୃତ ହେବାକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ଭାରତର ଅର୍ଥନୈତିକ ଅଭିବୃଦ୍ଧି ଏବଂ ସ୍ୱତନ୍ତ୍ର ବୈଦେଶିକ ନୀତିକୁ ପ୍ରଶଂସା କଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ। ଆଜି ଦ୍ୱିମାସିକ ମୁଦ୍ରାନୀତି ଘୋଷଣା କରିବ ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ପ୍ରକୃତି ଦ୍ୱାରା ଅନୁପ୍ରାଣିତ ଜଳବାୟୁ ପାଇଁ ଭବିଷ୍ୟତ ଲାଗି ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ପରିବେଶ ଦିବସ। ସମ୍ବାଦ ଶେଷ ହେଲା।

ଓଡ଼ିଆରେ ସମ୍ବାଦ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକରୁ। ଆକାଶବାଣୀ ବାରିପଦା କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗା ହର୍ଜ ଯୋଗେ। ସମୟ 7:25 ପ୍ରଚାର କରୁଛୁ ସାନ୍ତାଳୀ ଆଖଳା କାର୍ଯ୍ୟକ୍ରମ। ପ୍ରଯୋଜନା ଏମ୍ ନାଗଭୂଷଣ ମାଝି, ଉପସ୍ଥାପନରେ ମହେନ୍ଦ୍ରନାଥ ମୁର୍ମୁ ଏବଂ ପଦ୍ମିନୀ ହାଁସଦା। କାର୍ଯ୍ୟକ୍ରମ ସାନ୍ତାଳୀ ଆଖଡ଼ା।

ଏଥି ସହିତ ଶେଷ ହେଲା ସାନ୍ତାଳୀ ଆଖଡ଼ା କାର୍ଯ୍ୟକ୍ରମ। ଏଥର ଶୁଣନ୍ତୁ ସୁଗମ ସଙ୍ଗୀତ। ଗାଇଛନ୍ତି ଶିଳ୍ପୀ ମହମ୍ମଦ ଅଜିଜ, ଶୀର୍ଷାନନ୍ଦ ଦାସ କାନୁନଗୋଙ୍କ ରଚନା।

ଶିଳ୍ପୀ ମହମ୍ମଦ ଅଜିଜଙ୍କ କଣ୍ଠରେ ଶୁଣିଲେ ସୁଗମ ସଙ୍ଗୀତ ଶୀର୍ଷାନନ୍ଦ ଦାସଙ୍କ କାନୁଙ୍ଗଙ୍କ ରଚନା ଆକାଶବାଣୀ ପାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ଆଜି ଶୁଭୁନି କୋଇଲିର ସ୍ୱର, ବହୁନି ସୁଶୀତଳ ବା ସାତ ସପନ ଭଅଁରର ଗୁଞ୍ଜନ, କାନରେ ବାଜୁନି କୁମ୍ଭାଟୁଆର ଗୀତ, ଝିଁ ଝିଁ କରୁଣୁ ଝିଙ୍କାରି କଜଳପାତି ହଜିଗଲାଣି, ସାଧବ ବୋହୁ ଲୁଚିଗଲାଣି, ମତୁଆଲା କରୁନି ପୌଷର ଶୀତ, ନାହିଁ ଆମ୍ବତଟା ଶୁଭୁନି ବି ରଜଦୋଳି ଗୀତ, ଗ୍ରାମ୍ୟ ପରିବେଶ ଶ୍ରୀହୀନ, ଆସନ୍ତୁ ସଜାଡ଼ିବା ଗାଁକୁ, ଗଢ଼ିବା ମଧୁମେହ ପରିବେଶ ଆଉ ସଂରକ୍ଷିତ କରିବା ଏକ ସୁସ୍ଥ ଓ ସୁରକ୍ଷିତ ଭବିଷ୍ୟତ।

ଆଉ ସେ ଗାଁ ହେଇଥିବ ପ୍ରେମିକାର। ସେ ଗାଁରେ ସୂରୁଜ ଉଇଁଲେ ମୋ ମନରେ ପଦୁମ ଫୁଟିବ, ତା ଗାଁରେ ଜହ୍ନ ହସିଲେ ନିରିମାକି କହି ନିଦରୁ ଉଠିବ। ସେ ସେମିତିକା ଗାଁ, କାହିଁ ସେ ଗାଁ, କ'ଣ ତା ନାଁ, ନିଷ୍ଠୁର ମଣିଷ ବୁଝେନା, ଦଳିଚକଟି ଦିଏ ତାର କଅଁଳ ଭାବନା।

0: ଖରା ପାଣି ପବନ ସବୁ ସମାଧାନ କରତେ ହୋ।
1: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
0: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରିକ ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପ ସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପ ସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନ ପମ୍ପ ସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ ସବୁ ରକମ ସୁବିଧା ମିଳୁଛି।
1: କେଠେ ମିଳୁଛି ଏତେ ସୁବିଧା
0: ଜାଣିନ କି ହ? ବାରିପଦାର ଅତି ପରିଚିତ ଦୋକାନ ପରା।
2: ଠିକଣା ହଉଛି ମେସର୍ସ ବାବୁଲାଲ ଅଗ୍ରୱାଲା, ମେନ ଟ୍ରାଫିକ ସ୍କୋୟାର, ତିନିକୁଣିଆ ଛକ, ବାରିପଦା।
1: ତାହେଲେ ଯିବା ନା କି କହୁଛ?
0: ଚାଲ।

ମୋ ପ୍ରିୟା ଗାଁର ଝରଣା ଆଜି ଖୋଜୁଛି ନଈକୁ, ହେଲେ ବାଟ ତାର ଅବରୁଦ୍ଧ। କୋଢ଼ କୋଢ଼ ଅଳିଆ ଆବର୍ଜନା, ପ୍ଲାଷ୍ଟିକ ପଲିଥିନର ବୋଝରେ ସେ ଶ୍ୱାସରୁଦ୍ଧ। ଆଖିରେ ତା ଲୁହ, ମନରେ ତା କହ, କିଏ ପୋଛିଦେବ ସେ ଲୁହକୁ, କିଏ ପିଇପାରିବ ସେ କହକୁ।

ପର୍ବତର ଅଗଣାରେ ଖେଳୁଛି କୁଆଁରୀ ଝରଣା, ଆଉ ମୋତେ ସେ ହାତଠାରେ ଯିବାକୁ କରୁଛି ମନା। ଏଠି ଫଗଣର କଳରେ ଆଉ ଶୋଉନି ଶୀତ, ବୈଶାଖର କାନରେ ଆଉ ଶୁଭୁନି ଶ୍ରାବଣର ଗୀତ। ରୋଷିଛି ପ୍ରେମିକା ଅଭିମାନିନୀ ପଣତରେ, ଆଉ ଝଟିଆଙ୍କୁନି ଇନ୍ଦ୍ରଧନୁ, କିଏ ବୁଝେଇବ ତାକୁ ସେ ଆଜି ଏକା ଆଉ ଏକା।

0: ଶୁଣୁଛ, ଝିଅ ବାହାଘର ଏ ପର୍ଯ୍ୟନ୍ତ ଗହଣା କିଣା ହେଲାନି।
1: ଆରେ ମୋ ସାଙ୍ଗ କହୁଥିଲା ନାଣ୍ଡୁ ଭାଇ ଗହଣା ଦୋକାନର କଥା।
0: ନାଣ୍ଡୁ ଭାଇ ଗହଣା ଦୋକାନ? ସେଠି ସବୁ ଠିକ ଠାକ ମିଳିବ ତ?

0: ହଁ ନାଣ୍ଡୁ ଭାଇ, ଗହଣା ଦୋକାନରୁ ସବୁ ଗହଣା ଆଣିବା। ସେଠି ପରା ସରକାରୀ ସ୍ୱୀକୃତି ପ୍ରାପ୍ତ 916 ହଲମାର୍କ ଚିହ୍ନ HUID କୋଡ୍ ନମ୍ବର ଥିବା ଗହଣା ମିଳୁଛି।
1: ତାହେଲେ ତ ବଢିଆ କଥା।
0: ହଁ ଆଜ୍ଞା, ହଲମାର୍କ ଗହଣା କିଣନ୍ତୁ ନାଣ୍ଡୁ ଭାଇ ଗହଣା ଦୋକାନ, କୁଚେଇ ବସ୍ ଷ୍ଟାଣ୍ଡ, ମୋବାଇଲ ନମ୍ବର 9437112459।

ଆଜି ପ୍ରିୟା ଗାଁର ଆକାଶରେ ଦିଶେନା ଭସା ମେଘ, ଯାହାକୁ କି ସେ ଅଳି କରିବ ତା ପ୍ରିୟ ପୁରୁଷ ପାଖକୁ ନେଇଯିବାକୁ। ପରିବେଶ ପ୍ରଦୂଷଣ ଆଉ ଜଙ୍ଗଲ କ୍ଷୟର ତାଡ଼ନାରେ ହଜିଛି ମେଘ, ସାଥୀ ବିନା ପଥହରା ସେ କିଏ ବା ତାକୁ ଦେଖାଇବ ବାଟ।

ଶ୍ରୋତାବନ୍ଧୁ, ଆଜି ଯେଉଁ ଗତିରେ ଭଙ୍ଗା ଚାଲିଛି ପାହାଡ଼, ଗଢ଼ା ହେଉଛି କଂକ୍ରିଟର ଜଙ୍ଗଲ, ଦିନ ଆସିବ ପାହାଡ଼ ପର୍ବତ ଜଙ୍ଗଲ କେବଳ ଛବି ବହିର ପୃଷ୍ଠାରେ ସୀମିତ ହୋଇ ରହିଯିବ, ଆଉ ଶୁଭିବନି ପାହାଡ଼ ସେପାଖରୁ ପ୍ରିୟାର ପାଉଁଜିର ଋଣୁଝୁଣୁ ଝଙ୍କାର।

ମୋ ପ୍ରିୟା ଗାଁର ଅଳସୀ ନଈ ଆଜି ଅଳସ ଭାଙ୍ଗୁନି, ନିସ୍ତେଜ ସେ ବିଷର ବଳୟରେ, ଦେହ ତାର ବିଷାକ୍ତ କଳକାରଖାନାର ବର୍ଜ୍ୟବସ୍ତୁ ଆଉ ଡ୍ରେନ୍ର ମଇଳା ପାଣିରେ ତୁଟିଯାଇଛି ତୀରର ତନ୍ଦ୍ରାଳସ ସିରି। ଗାଁ ଆଜି ନୁହେଁ ସ୍ୱପ୍ନପୁରୀ, ସବୁ କେମିତି ବେସୁରା ବେଖାବ, କିଏ ଭରିବ ସୁର ସେ ନଈର ଗୀତରେ।

ଗୀତାଞ୍ଜଳି ଆଜି ପାଇଁ ଏତିକି ଶ୍ରୋତା ବନ୍ଧୁ। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣିଥିଲେ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗା ହର୍ଜ ଚକେ ପ୍ରଚାର କରୁଛୁ ଲୋକସଙ୍ଗୀତର କାର୍ଯ୍ୟକ୍ରମ ଚହଲାରେ ଡମ୍ବରୁ ଭଜନ ପରିବେଷଣ କରିଛନ୍ତି ଶିଳ୍ପୀ କେଶବ ଚନ୍ଦ୍ର ବେହେରା ଏବଂ ସାଥୀ କଳାକାର।

ଲୋକସଙ୍ଗୀତର କାର୍ଯ୍ୟକ୍ରମ ଚହଲାରେ ଶୁଣିଲେ ଶିଳ୍ପୀ କେଶବଚନ୍ଦ୍ର ବେହେରା ଓ ସାଥୀଙ୍କ ପରିବେଷିତ ଡମ୍ବରୁ ଭଜନ। ଆକାଶବାଣୀ ବାରିପଦା, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

0: ନମସ୍କାର ଭଉଣୀ, ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ନାରୀ ମହଲ ଉପସ୍ଥାପନାରେ ମୁଁ ଆପଣଙ୍କର ଉପସ୍ଥାପିକା ସ୍ୱାଗତିକା। ଭଉଣୀ, ଆପଣ ଜାଣନ୍ତି ଆଜି ଆମେ ପାଳନ କରୁଛୁ ବିଶ୍ୱ ପରିବେଶ ଦିବସ। ସାମ୍ପ୍ରତିକ ସମୟରେ ପରିବେଶ ସୁରକ୍ଷା ଯେ ଆମ ସମ୍ମୁଖରେ ସବୁଠୁ ବଡ଼ ଆହ୍ୱାନ, ଏଥିରେ ସନ୍ଦେହ ନାହିଁ। ଆଉ ଯାହାକୁ ପ୍ରତିହତ କରିବା ଦିଗରେ ଆଜି ସାରା ବିଶ୍ୱ ସତତ ଚେଷ୍ଟିତ। ଆଜି ଏହି ଅବସରରେ ଆମ କାର୍ଯ୍ୟକ୍ରମରେ ରଖିଛି ଗୋଟିଏ ଆଲୋଚନା। ଆଲୋଚନା କରିଛନ୍ତି ବିଶିଷ୍ଟ ପରିବେଶବିତ୍ ଡକ୍ଟର ଜୟକୃଷ୍ଣ ପାଣିଗ୍ରାହୀ। ନମସ୍କାର, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ।
1: ନମସ୍କାର।
0: ଆମେ ଆଜି ପାଳନ

0: କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ।
1: ନମସ୍କାର।
0: ଆମେ ଆଜି ପାଳନ କରୁଛୁ ବିଶ୍ୱ ପରିବେଶ ଦିବସ। ତେବେ ସବୁ ବର୍ଷ ପରି ଏ ବର୍ଷର ଯୋଉ ଆମର ସ୍ଲୋଗାନ ବା ପ୍ରସଙ୍ଗ ରହିଛି ସେ ସମ୍ପର୍କରେ ଆମ ଶ୍ରୋତାମାନଙ୍କୁ ଟିକେ ଧାରଣା ଦିଅନ୍ତୁ।
1: ଚଳିତ ବର୍ଷ ବିଶ୍ୱ ପରିବେଶ ଦିବସର ପ୍ରସଙ୍ଗ ବା ବିଷୟବସ୍ତୁ ରହିଛି କ୍ଲାଇମେଟ୍ ଆକ୍ସନ ବା ଜଳବାୟୁ କାର୍ଯ୍ୟକ୍ରମ, ଏବଂ ସ୍ଲୋଗାନ ରହିଛି ନାଓ ଫର୍ କ୍ଲାଇମେଟ୍, ବର୍ତ୍ତମାନ ହିଁ ଜଳବାୟୁ ନିମନ୍ତେ। ଏ ପ୍ରସଙ୍ଗର ତାତ୍ପର୍ଯ୍ୟ ହେଉଛି ଯେ ସମୟକ୍ରମେ ଯେଉଁଭଳି ଭାବରେ ମାନବୀୟ ବିକାଶ ପ୍ରକ୍ରିୟା ଅନିୟନ୍ତ୍ରିତ ପ୍ରକ୍ରିୟାରେ ବା ପଥରେ ବା ଅସହନୀୟ ମାର୍ଗରେ ପରିଚାଳିତ ହୋଇ ଚାଲିଛି, ସେଥିରେ ଆମ ପ୍ରକୃତି ପରିବେଶ ବିଶେଷ ଭାବରେ ନଷ୍ଟଭ୍ରଷ୍ଟ ହୋଇ ଚାଲିଛି। ତାର ଗୁଣାତ୍ମକ ମାନରେ ଅବକ୍ଷୟ ଘଟୁଛି, ଅନେକ ସମସ୍ୟା ଦେଖାଯାଉଛି। ନିର୍ଦ୍ଦିଷ୍ଟ ଭାବରେ ଶିଳ୍ପ ବିପ୍ଳବ ପରବର୍ତ୍ତୀ ସମୟରୁ ଆମେ ଏତେ ଅଧିକ ପରିମାଣର ଶକ୍ତିର ବିନିଯୋଗ କରୁଛେ, ଏନର୍ଜି, ଯାହାର ମୂଳ ଉତ୍ସ ହେଉଛି ଜୀବାଶ୍ମ ଇନ୍ଧନ ବା ଫସିଲ୍ ଫ୍ୟୁଲ୍ସ, କୋଇଲା, ପେଟ୍ରୋଲିୟମ, ପ୍ରାକୃତିକ ବାଷ୍ପ ଏତେ ଅଧିକ ପରିମାଣରେ ଆମେ ବ୍ୟବହାର କରୁଛେ ଇଲେକ୍ଟ୍ରିସିଟି ଉତ୍ପାଦନ ପାଇଁ। ସେହି ପ୍ରକ୍ରିୟାରେ ବହୁତ ପରିମାଣର ପ୍ରଦୂଷଣକାରୀ ପଦାର୍ଥ ବାୟୁମଣ୍ଡଳକୁ ନିର୍ଗତ ହେଉଛି। ସେଥିରେ ଗୋଟିଏ ପ୍ରମୁଖ ପଦାର୍ଥ ରୂପେ ରହିଛି ଯାହାକୁ ଆମେ ଗ୍ରୀନ୍ ହାଉସ୍ ଗ୍ୟାସ୍ ବା ସବୁଜ ଗୃହ ବାଷ୍ପ ବୋଲିକିରି କହୁଛେ, ଅଙ୍ଗାରକାମ୍ଳ, ମିଥେନ, ନାଇଟ୍ରସ ଅକ୍ସାଇଡ୍, ଓଜନ ଇତ୍ୟାଦି। ଏ ସବୁ ପଦାର୍ଥ ବାୟୁମଣ୍ଡଳକୁ ନିର୍ଗତ ହେଉଛି ଏବଂ ବାୟୁମଣ୍ଡଳରେ ଏମାନଙ୍କର ମାତ୍ରା କ୍ରମଶଃ ବୃଦ୍ଧି ପାଉଛି। ଏମାନଙ୍କର ଗୋଟିଏ ଗୁଣ ହେଉଛି ଏମାନେ ଉତ୍ତାପକୁ ଟାଣିକି ରଖିବେ। ଯେଉଁ ପୃଥିବୀ ପୃଷ୍ଠରୁ ଅଧିକ ଉତ୍ତାପ, ଅତିରିକ୍ତ ଉତ୍ତାପ ପୁଣି ଥରେ ଆକାଶ ଉପରକୁ ଫେରିବା କଥା, ଏମାନେ ବାୟୁମଣ୍ଡଳରେ ତାକୁ ଟାଣିକି ରଖୁଛନ୍ତି, ଯେଉଁଥିପାଇଁ ପୃଥିବୀର ତାପମାତ୍ରା ବୃଦ୍ଧି ପାଇ ଚାଲିଛି। ଏବଂ ତାପମାତ୍ରା ବୃଦ୍ଧିର ପରିଣାମରେ ଆମର ଜଳବାୟୁରେ ପ୍ରଭୂତ ପରିବର୍ତ୍ତନ ଦୃଶ୍ୟମାନ ହେଉଛି। ଏଇ ଜଳବାୟୁ ଯେଉଁ ପରିବର୍ତ୍ତନ ହେଉଛି ତାର ପ୍ରକାର ଆମେ ଦେଖୁଛେ, ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଦିନକୁ ଦିନ ବୃଦ୍ଧି ପାଉଛି। ଏବେ ଗ୍ରୀଷ୍ମ ପ୍ରବାହ ଚାରିଆଡ଼େ ଅନୁଭୂତ ହେଉଛି, ବିଶ୍ୱସ୍ତରରେ ବିଭିନ୍ନ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ତା ପରବର୍ତ୍ତୀ ସମୟରେ ପ୍ରବଳ ମାତ୍ରାର ବାଦଲ ଫଟା ବର୍ଷା ହେବ, ବନ୍ୟାର ପ୍ଲାବନ ଆସିବ, ପୁଣି ପରବର୍ତ୍ତୀ ସମୟରେ କୋଉଠି ଭୂସ୍ଖଳନ ଘଟିବ, ଯେମିତିକି ହିମାଳୟ ପାଦଦେଶରେ ଯେଉଁ ରାଜ୍ୟ ସବୁ ଅଛନ୍ତି ସେଠି ଏ ଘଟଣା ବାରମ୍ବାର ଘଟୁଛି। ପରବର୍ତ୍ତୀ ସମୟରେ ଲମ୍ବା ସମୟ ଧରିକିରି ବର୍ଷା ନାହିଁ, ମରୁଡ଼ି ପରିସ୍ଥିତି ସୃଷ୍ଟି ହେଉଛି, ବଜ୍ରଘାତରେ ବହୁତ ଲୋକଙ୍କର ମୃତ୍ୟୁ ହେଉଛି, ଏଭଳି ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ବଢୁଛି।
0: ଏହିସବୁ ସମସ୍ୟାକୁ ସମ୍ମୁଖୀନ ହେବା ବା କେମିତି ପ୍ରତିହତ କରାଯାଇପାରିବ ସେହି ପରିପ୍ରେକ୍ଷୀରେ ଆମର ଏ ବର୍ଷର ସ୍ଲୋଗାନ ବା ପ୍ରସଙ୍ଗ ରହିଛି କ୍ଲାଇମେଟ୍ ଆକ୍ସନ।
1: ନିଶ୍ଚିତ ଭାବରେ ସମସ୍ତଙ୍କ ପାଖରେ ଏ ବାର୍ତ୍ତା ପହଞ୍ଚେଇବା ଏବଂ ସମସ୍ତଙ୍କର ସମ୍ମିଳିତ ପ୍ରୟାସ ହେଲେ ଆଗାମୀ ଦିନରେ ଏ ଯେଉଁ ଜଳବାୟୁ ପରିବର୍ତ୍ତନ ଗୋଟେ ବିରାଟ ସଂକଷ୍ଟ ସୃଷ୍ଟି ହେଇଛି, ତାକୁ ଆମେ ନିୟନ୍ତ୍ରଣକୁ ଆଣିବା, ସବୁ ଜିନିଷ ସଜାଡ଼ି ହେବ, ଗୋଟେ ସୁନ୍ଦର ପୃଥିବୀରେ ଆମେ ଜୀବନଯାପନ କରିବାର ସୁଯୋଗ ହାସଲ କରିବା।
0: ଆଜ୍ଞା, ଆପଣ ସାର୍ ଯେଉଁ କହୁଥିଲେ ଯେ ଗ୍ରୀନ୍ ହାଉସ୍ ବିଷୟରେ, ଗୋ ଗ୍ରୀନ୍ ଗୋଟେ ଅଭିଯାନ ହାତକୁ ନିଆଯାଇଛି, ସେ ସମ୍ପର୍କରେ ଆମକୁ ଟିକେ କୁହନ୍ତୁ।
1: ଗ୍ରୀନ୍ ହାଉସ୍ ଗ୍ୟାସେସ୍ ତ ଆମେ ଆଲୋଚନା କଲେ, ସବୁଜ ଗୃହ ବାଷ୍ପ, ଯୋଉଟା କି ସମସ୍ୟା ସୃଷ୍ଟିର କାରଣ, ଏ ସଭ୍ୟତାର ବିକାଶ ସହିତ ବୃଦ୍ଧି ପାଇ ଚାଲିଛି, ଯେଉଁଥିପାଇଁ କି ତାପମାତ୍ରା ବୃଦ୍ଧି ପାଉଛି ଏବଂ ଜଳବାୟୁ ପରିବର୍ତ୍ତନ ହେଉଛି। ଅନ୍ୟ ପକ୍ଷରେ ଗୋ ଗ୍ରୀନ୍ ଇନିସିଏଟିଭ ବିଶ୍ୱସ୍ତରରେ ଏଇ ଯେଉଁ ଆନ୍ଦୋଳନ ଗୋଟେ ଆରମ୍ଭ ହୋଇଛି, ତାର ଲକ୍ଷ୍ୟ ହେଉଛି ଯେ ପ୍ରତ୍ୟେକ ବ୍ୟକ୍ତି ପ୍ରତ୍ୟେକ ଦିନ ଯାହା ସବୁ କାର୍ଯ୍ୟକ୍ରମ କରୁଛି ସେଥିରେ ସେ ଦେଖିବା ଦରକାର ତାଦ୍ୱାରା ପରିବେଶ ଉପରେ ଚାପ ସୃଷ୍ଟି ହେଉନାହିଁ, କୌଣସି ନକାରାତ୍ମକ କାର୍ଯ୍ୟକଳାପରେ ସେ ଲିପ୍ତ ହେଉନାହିଁ, କୌଣସି ଖରାପ ପ୍ରଭାବ ପ୍ରକୃତି ପରିବେଶ ଉପରେ ପଡ଼ୁନାହିଁ। ଧରାଯାଉ ଆପଣ ପ୍ରତ୍ୟେକ ଦିନ 10 ପଲିଥିନ ବ୍ୟାଗ ଧରିକିରି ଘରକୁ ଜିନିଷପତ୍ର ନେଇକିରି ଆସିଲେ ଏବଂ ଘରେ ଜିନିଷ ରଖିଦେଲା ପରେ ତାକୁ ପୁଣି ଆଉ ଥରେ ବାହାରକୁ ପରିବେଶକୁ ଫୋପାଡ଼ିଦେଲେ, ଏ ପଲିଥିନ ବାହାରେ ଜମା ହେଇକି ରହୁଛି ଏବଂ କ୍ରମଶଃ ସେ ଭାଙ୍ଗିକି ଛୋଟ ଛୋଟ ଖଣ୍ଡରେ ପରିଣତ ହେଉଛି, ଯାହାକୁ ଆମେ ମାଇକ୍ରୋ ପ୍ଲାଷ୍ଟିକ କହୁଛେ। ତାଠୁ ଆହୁରି କ୍ଷୁଦ୍ର ହେଲେ ଆଖିକୁ ଦୃଶ୍ୟମାନ ହେଉନଥିବା ନାନୋ ପ୍ଲାଷ୍ଟିକ ହେଉଛି, ଏସବୁ ପରିବେଶରେ ଜମିକି ରହୁଛି, ନିଶ୍ୱାସ ମାଧ୍ୟମରେ, ଜଳ ମାଧ୍ୟମରେ, ଖାଦ୍ୟ ମାଧ୍ୟମରେ ଆମ ଶରୀରକୁ ଆସୁଛି, ବିଭିନ୍ନ ରୋଗ ସୃଷ୍ଟି କରୁଛି। ଏ ଯେମିତି ଗୋଟିଏ ଦୃଷ୍ଟାନ୍ତ ଆମେ ଆଲୋଚନା କଲେ, ସେମିତି ଜଣେ ବ୍ୟକ୍ତି ଯଦି ସେ ସମ୍ପୂର୍ଣ୍ଣ ଭାବରେ ସ୍ଥିର କରନ୍ତି ଯେ ନାଇଁ ମୁଁ କାଲିଠୁ ଆଉ ଘରକୁ ପ୍ଲାଷ୍ଟିକ ଜରି ଆଣିବି ନାହିଁ, ଆପଣ ଆଶ୍ଚର୍ଯ୍ୟ ହେବେ ଯେ ପ୍ରତ୍ୟେକ ବର୍ଷ ପୃଥିବୀରେ 430 ନିୟୁତ ମେଟ୍ରିକ ଟନ୍ର ପ୍ଲାଷ୍ଟିକ ପଦାର୍ଥ ଉତ୍ପାଦିତ ହେଉଛି। ଗୋଟିଏ ମିନିଟ୍ରେ 1 ପ୍ଲାଷ୍ଟିକ ବୋତଲ ଉତ୍ପାଦନ ହେଉଛି, ଯାହାକୁ ଆମେ ବ୍ୟବହାର କରିକି ଫୋପାଡ଼ ଦେଉଛେ ବାହାରକୁ। ସୋ ଏଇଭଳି ଯେଉଁ କ୍ଷତି ଘଟୁଛି ପରିବେଶରେ ତାକୁ ବଦଳାଯିବା ଦରକାର। ସେଥିପାଇଁ ଏଇ ବର୍ଷ ଆମେ ଏଇ ଗ୍ରୋ ଗ୍ରୀନ୍ କଥା ଯେତେବେଳେ ଆଲୋଚନା କରୁଛେ, ଜଣେ ବ୍ୟକ୍ତି ଗଛଟିଏ ଲଗେଇଦେବେ, ସବୁଜିମା ବୃଦ୍ଧି ପାଇବ, ପରିବେଶ ଉପରେ

0: ସକାରାତ୍ମକ ପ୍ରଭାବ ପଡିବ। ଜଳ କୋଉଠି ବୋହି ଯାଉଛି, ଟ୍ୟାପ ଖୋଲା ଅଛି, ତାକୁ ବନ୍ଦ କରିଦେଲେ ତାହେଲେ ଜଳ ସଂରକ୍ଷଣ ହେଲା। ଘରେ ଗୋଟେ ରୁମ୍ରେ କେହି ନାହାନ୍ତି, ସେଠି ଫ୍ୟାନ୍ ବୁଲୁଛି, ଲାଇଟ୍ ଜଳୁଛି, ତାକୁ ଆମେ ବନ୍ଦ କରିଦେବା, ଇଲେକ୍ଟ୍ରିସିଟି କିଛି ଆମେ ସଞ୍ଚୟ କରିପାରିବା, ସଂରକ୍ଷଣ କରିପାରିବା। ଦୈନନ୍ଦିନ କାର୍ଯ୍ୟରେ ପ୍ରତ୍ୟେକ ଦିନ ଆମକୁ ଏଭଳି ସବୁ ଅଭ୍ୟାସ ଅବଲମ୍ବନ କରିବାକୁ ପଡିବ, ଯାହାର ପରିଣାମରେ ଆମେ ପ୍ରକୃତିକୁ ସୁରକ୍ଷିତ କରିକି ରଖିପାରିବା ଏବଂ ସମ୍ବଳ ଯୋଉ ଅଧିକ ବ୍ୟବହାର ହେଉଛି ସେଥିରେ ମଧ୍ୟ ଆମେ ସଂରକ୍ଷଣ କରିପାରିବା।
1: ସୁନ୍ଦର କଥା ଆପଣ କହିଲେ ଯେ ପରିବେଶ ସୁରକ୍ଷାରେ ଏଇ ଯୋଉ ଛୋଟ ଛୋଟ ଆମର ବ୍ୟକ୍ତିଗତ ଅଭ୍ୟାସ କଥା କୁହନ୍ତୁ ବା ସାମୁହିକ ଭାଗିଦାରୀ ଗୋଟେ ବଡ ପ୍ରଭାବ ପକେଇ ପାରେ। ଯେମିତି ଆପଣ କହିଲେ ପ୍ଲାଷ୍ଟିକ ଜରି ବା ୱାନ୍ ୟୁଜ୍ ପ୍ଲାଷ୍ଟିକର ବ୍ୟବହାର ଆମେ ନ କରିକିରି, ସାର୍ ଏଇଠି ଆପଣ କହିବେ କି ଯେ ଆମେ ଯେମିତି ସମସ୍ତେ ବର୍ତ୍ତମାନ ପ୍ଲାଷ୍ଟିକ ଜରି ଉପରେ ଗୋଟେ ପ୍ରକାର ଭାବରେ ନିର୍ଭରଶୀଳ ହେଇଗଲୁଣି, ଜିନିଷପତ୍ର ଆଣିବା ପାଇଁ ହଉ ବା ଅନ୍ୟ କୌଣସି କାମରେ, ନୀତିଦିନିଆ କାମରେ, ଆମେ କେମିତି ପ୍ଲାଷ୍ଟିକ ଜରିକୁ ରିପ୍ଲେସ୍ କରିପାରିବା ଆମର ନୀତିଦିନିଆ ଜୀବନରେ?
0: ଆପଣ 30-40 ବର୍ଷ ତଳକୁ ଫେରି ଯାଆନ୍ତୁ, ସେତେବେଳେ ଏତେ ପରିମାଣର ଏଭଳି ପ୍ଲାଷ୍ଟିକ ଜରି ବା ପଲିଥିନ ଜରି ବ୍ୟବହାର ହେଉନଥିଲା। ମୋର ସ୍ପଷ୍ଟ ଭାବରେ ମନେ ଅଛି, ମୋ ପିଲାଦିନ ବେଳେ ଆମେ କପଡ଼ା ବ୍ୟାଗ ନେଇକି ଯାଉଥିଲୁ ମାର୍କେଟକୁ, ସେଠୁ ଜିନିଷପତ୍ର ନେଇକି ଆସୁଥିଲୁ। ଆଜି ଦିନରେ ମଧ୍ୟ ସେଇ ସୁନ୍ଦର ଅଭ୍ୟାସକୁ ଆଉ ଥରେ ଜାରି ରଖିବାର ସମୟ ଆସିଛି। ଆମେ ଯେତେବେଳେ ଜାଣିଗଲେଣି ପ୍ଲାଷ୍ଟିକ ଆମକୁ କ୍ୟାନ୍ସରରେ ପ୍ରପୀଡ଼ିତ ହେବାର ସମସ୍ୟା ସୃଷ୍ଟି କରୁଛି ଏବଂ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହେଉଛି, ତେଣୁ ପ୍ଲାଷ୍ଟିକକୁ ବର୍ଜନ କରାଯିବା ଦରକାର, ଯେଉଁଥିପାଇଁ କି ଉଭୟ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ସିଙ୍ଗିଲ ୟୁଜ୍ ପ୍ଲାଷ୍ଟିକ ଏକକ ବ୍ୟବହୃତ ପ୍ଲାଷ୍ଟିକ ଜରି ଅନ୍ୟାନ୍ୟ ପଦାର୍ଥକୁ ନିଷିଦ୍ଧ କରିସାରିଛନ୍ତି। ନିଷେଧାଦେଶ ହେବା ପରେ ମଧ୍ୟ ଆଜି ଉନ୍ମୁକ୍ତ ଭାବରେ, ଖୋଲା ଭାବରେ ପୂର୍ବ ଭଳି ପ୍ଲାଷ୍ଟିକର ବ୍ୟବହାର ଚାଲିଛି। ଜଣେ ସଚେତନ ନାଗରିକ ହିସାବରେ ଆମ ସମସ୍ତଙ୍କର ଦାୟିତ୍ୱ ହେଉଛି ଆମେ ଯାହା ସରକାର ଆଇନ କାନୁନ କରୁଛନ୍ତି ତାକୁ ସମ୍ମାନ ପ୍ରଦର୍ଶନ କରିବା ଏବଂ ତାକୁ ମାନିବା, ତାହେଲେ ପ୍ରକୃତି ପରିବେଶ ସୁରକ୍ଷିତ ରହିପାରିବ।
1: ସାର୍ ଆଉ ଗୋଟେ କଥା, ଗ୍ଲୋବାଲ ୱାର୍ମିଂ ୟାର ପ୍ରଭାବକୁ ଆମେ କେମିତି ସମ୍ମୁଖୀନ ହୋଇପାରିବା?
0: ଟିକେ ପୂର୍ବରୁ ଯୋଉ କଥା ମୁଁ କହିଲି, ତାପମାତ୍ରା ବର୍ତ୍ତମାନ ବୃଦ୍ଧି ଗୋଟେ ବଡ ସଂକଟ ହେଇଛି, ଯେଉଁଥିପାଇଁ କି ବିଶ୍ୱସ୍ତରରେ ଆ ଉପରେ ଅଧିକ ଆଲୋଚନା ଅନୁଷ୍ଠିତ ହେଉଛି। ଜାତିସଂଘ ଆନୁକୂଲ୍ୟରେ ସମସ୍ତ ରାଷ୍ଟ୍ରମାନଙ୍କୁ ସମ୍ମିଳିତ କରି କାର୍ଯ୍ୟକ୍ରମ ଗ୍ରହଣ କରିବା ପାଇଁ ପ୍ରଚେଷ୍ଟା ଚାଲିଛି। 2015 ପ୍ୟାରିସରେ ଜାତିସଂଘ ଆନୁକୂଲ୍ୟରେ ଗୋଟେ ଏଗ୍ରିମେଣ୍ଟ ବା ଚୁକ୍ତିନାମା ହେଲା, ଯେଉଁଥିରେ ଏପର୍ଯ୍ୟନ୍ତ 196 ରାଷ୍ଟ୍ର ଯୋଗଦାନ କରିଛନ୍ତି ଯେ ତାପମାତ୍ରା ବୃଦ୍ଧିକୁ 1.5 ଡିଗ୍ରୀ ଭିତରେ ସୀମିତ କରି ରଖିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା। କୁହାଗଲା 1.5 ଡିଗ୍ରୀ ଅଧିକ ହେଲେ ଅତି ବେଶୀରେ 2 ଡିଗ୍ରୀ ଭିତରେ ଆମକୁ ଯେମିତି ହେଲେ ତାପମାତ୍ରାକୁ ନିୟନ୍ତ୍ରିତ କରିକି ରଖିବାକୁ ପଡିବ। ସେଥିପାଇଁ କୋଇଲା ଜାଳେଣୀ, ପେଟ୍ରୋଲ ଡିଜେଲର ବ୍ୟବହାର ଏସବୁକୁ ଆସ୍ତେ ଆସ୍ତେ ଆମକୁ ବନ୍ଦ କରିବାକୁ ପଡିବ। ବିକଳ୍ପ ଶକ୍ତିର ଉତ୍ସ ଯେମିତି ସୂର୍ଯ୍ୟ ଆଲୋକ, ପବନ ଶକ୍ତି, ସମୁଦ୍ର ଢେଉରୁ ଶକ୍ତି, ଭୂ ଉତ୍ତାପ, ଜଳ ବିଦ୍ୟୁତ ଶକ୍ତି, ଉର୍ଜାନ ଶକ୍ତି, ଆଣବିକ ଶକ୍ତି, ଏସବୁ ବିକଳ୍ପ ଶକ୍ତିର ଉତ୍ସ ଯେଉଁଥିରୁ ଗ୍ରୀନ ହାଉସ ଗ୍ୟାସ ନିର୍ଗମନ ହୁଏ ନାହିଁ, ପ୍ରଦୂଷଣ ହୁଏ ନାହିଁ, କିନ୍ତୁ ଆମର ଶକ୍ତି ଆବଶ୍ୟକତା ପୂରଣ ହୁଏ, ତାକୁ ଅଧିକରୁ ଅଧିକ ବ୍ୟବହାର କରାଯିବ। ଇତିମଧ୍ୟରେ 10 ବର୍ଷ ଯାଇଥିଲେ ସୁଦ୍ଧା ଯେତିକି ଅଗ୍ରଗତି ହାସଲ ହେବା କଥା, କୋଇଲା ଉପରୁ ଆମର ନିର୍ଭରଶୀଳତା ଯେତେ ହ୍ରାସ ପାଇବା କଥା ତାହା ହେଇପାରି ନାହିଁ। ଦୁଃଖ ଏବଂ ପରିତାପର ବିଷୟ ହେଉଛି ଏପର୍ଯ୍ୟନ୍ତ ପ୍ରାୟତଃ 1.5 ଡିଗ୍ରୀ ସେଲସିୟସ ତାପମାତ୍ରା ବୃଦ୍ଧି ପାଇଗଲାଣି। କୁହାଯାଉଛି ଯେ ବିଗତ 2015-25 11 ବର୍ଷର ଯୋଉ ସମୟ ଅବଧି, ଏ ହେଉଛି ଆମ ଇତିହାସରେ ସବୁଠୁ ଉତ୍ତପ୍ତ ସମୟ। ଆସ୍ତେ ଆସ୍ତେ ତାପମାତ୍ରା ଆହୁରି ବୃଦ୍ଧି ପାଉଛି। ଏହା ଚାଲୁ ରହିଲେ ଆଗାମୀ ଦିନରେ ଯାହା IPCC ଇଣ୍ଟର ଗଭର୍ଣ୍ଣମେଣ୍ଟାଲ ପ୍ୟାନେଲ ଅନ୍ କ୍ଲାଇମେଟ୍ ଚେଞ୍ଜ, ବିଶ୍ୱ ସ୍ତରରେ ଯେଉଁ ସଂସ୍ଥା ବା ଅନୁଷ୍ଠାନ କାର୍ଯ୍ୟରତ ଅଛି ଜଳବାୟୁ ନିୟନ୍ତ୍ରଣ କରିବା ପାଇଁ, ସେମାନଙ୍କର ପୂର୍ବାନୁମାନ ହେଇଛି ଯଦି ଆମେ ଆମର କାର୍ଯ୍ୟଧାରାରେ ପରିବର୍ତ୍ତନ ନ କରିବା ତାହେଲେ 21ଶ ଶତାବ୍ଦୀ ଶେଷ ବେଳକୁ ତାପମାତ୍ରା ହୁଏତ 3.2 ଡିଗ୍ରୀ ସେଲସିୟସରୁ ଅଧିକ ବୃଦ୍ଧି ପାଇଯିବ। ଏଭଳି ପରିସ୍ଥିତିରେ ଜୀବଜଗତ ତିଷ୍ଠିବା ସମ୍ଭବପର ହେବ ନାହିଁ। ଆକୁ ଅଧିକ ଗମ୍ଭୀରତାର ସହ ଆମକୁ ବିଚାର କରିବାକୁ ପଡିବ, ଆମର କାର୍ଯ୍ୟଧାରାରେ ପରିବର୍ତ୍ତନ ଆଣିବାକୁ
1: ପଡିବ। ଏଇ ଯୋଉ କାର୍ଯ୍ୟଧାରାରେ ପରିବର୍ତ୍ତନ କଥାରୁ ଗୋଟେ ପ୍ରଶ୍ନ ମନକୁ ଆସୁଛି, ଆପଣଙ୍କୁ ପଚାରିବୁ ଯେ ପରିବେଶ ସୁରକ୍ଷା ପାଇଁ ରିଡ୍ୟୁସ୍, ରିୟୁଜ୍ ଆଉ ରିସାଇକଲ୍ ଭଳି ବ୍ୟବହାରିକ ମାନଦଣ୍ଡ ସବୁ ଆସିଲାଣି, ଏ ସମ୍ପର୍କରେ ଆମ ଶ୍ରୋତା ଭଉଣୀମାନଙ୍କୁ ଟିକେ ଧାରଣା ଦିଅନ୍ତୁ।
0: ଦେଖନ୍ତୁ, ଆକୁ ଆମେ କହୁଛେ 3R principle, 3 R ନେଇକି ଯାହା ଆପଣ ସୂଚନା ଦେଲେ, ରିଡ୍ୟୁସ୍ ହ୍ରାସ କରିବା, ଆମେ ଯୋଉ ବ୍ୟବହାର କରୁଛେ ଜିନିଷ ପ୍ରତ୍ୟେକ ଦିନ ଆମର ଆବଶ୍ୟକତା ପୂରଣ କରିବା ପାଇଁ ଆମର ଚେଷ୍ଟା ରହିବା ଦରକାର ଯେ କେତେ କମ୍ ବ୍ୟବହାର କଲେ ଆମର କାମ ହେଇ

0: ଯାଉଛି। ଯଦି ପାଶ୍ଚାତ୍ୟ ଲୋକମାନଙ୍କୁ ଆମେରିକା ୟୁରୋପ ଲୋକମାନଙ୍କୁ ଦେଖିବା ଗୋଟେ କନଜ୍ୟୁମରିଜିମ୍ ଗ୍ରାସ କରିବା ଗୋଟେ ରୋଗ ହେଲା ଭଳିଆ ଉପଭୋକ୍ତାବାଦ ସମସ୍ତଙ୍କୁ ଗ୍ରାସ କରିଛି। ସେମାନେ ମାର୍କେଟକୁ ଯାଉଛନ୍ତି, ଧନିକ ଲୋକ ବହୁତ ପଇସା ଅଛି ତାଙ୍କ ପାଖରେ, ମଲ୍କୁ ଯାଉଛନ୍ତି, ବହୁତ ବିଭିନ୍ନ ପ୍ରକାର ଜିନିଷ ଯେତିକି ଦରକାର ନାହିଁ ତାଠୁ ଅଧିକ ଜିନିଷ କିଣିକିରି ଆଣୁଛନ୍ତି, କିଛି ବ୍ୟବହାର କରୁଛନ୍ତି, ବାକି ଅଂଶକୁ ଫୋପାଡ଼ ଦେଉଛନ୍ତି। ତେଣୁ ଏଇଟା ଠିକ ନୁହଁ। ତେଣୁ ଆମକୁ ସତର୍କ ରହିବାକୁ ପଡିବ, ରିଡ୍ୟୁସ୍ ଆମକୁ ହ୍ରାସ କରିବାକୁ ପଡିବ ଆମର ଆବଶ୍ୟକତା ପୂରଣ କରିବା ପାଇଁ, ଯାହା ଯାହା ଆମେ ପ୍ରତ୍ୟେକ ଦିନ ଦରକାର କରୁଛେ କେତେ କମ୍ ବ୍ୟବହାର କରି ଆମେ ଆମର କାର୍ଯ୍ୟ ପୂରଣ କରିପାରିବା, ଏ ହେଲା ପ୍ରଥମ ରିଡ୍ୟୁସ୍। ତାପରେ ରିୟୁଜ୍, ଗୋଟେ ଜିନିଷକୁ ଆମେ କେତେ ଅଧିକତର ବ୍ୟବହାର କରିପାରିବା। ଧରନ୍ତୁ ଆପଣଙ୍କ ପାଖରେ ପୁରୁଣା ଲୁଗା ଅଛି, ପ୍ୟାଣ୍ଟ ସାର୍ଟ ଅଛି, ଶାଢ଼ୀ ଅଛି, ତାକୁ ବହୁତ ଦିନ ପିନ୍ଧିଲା ପରେ ତଥାପି ବହୁତ ଭଲ ଅବସ୍ଥାରେ ଅଛି, କିନ୍ତୁ ଆପଣ ଆଉ ଚାହୁଁନାହାନ୍ତି, ତାହେଲେ ତାକୁ ସଫା କରିକି ଯେଉଁମାନେ ଲୋକ ଅଛନ୍ତି ସମାଜରେ, ଗରିବ ଶ୍ରେଣୀର ଲୋକ ଅଛନ୍ତି, ଆମେ ସେମାନଙ୍କୁ ଦାନ କରିଦେଇପାରିବା। ତେଣୁ ଏଭଳି ବ୍ୟବସ୍ଥା ମାନସିକ ସ୍ତରରେ ହେବା ଦରକାର, ଲୋକ ଚିନ୍ତା କରିବା ଦରକାର ଯେ ଗୋଟିଏ ଜିନିଷକୁ କେତେ ଅଧିକ ଥର ଆମେ ବ୍ୟବହାର କରିପାରିବା। ଗୋଟେ ଜରି କଥା ଦେଖନ୍ତୁ, କୌଣସି କାର୍ଯ୍ୟ ପାଇଁ ଗୋଟେ ଜରି ଘର ଭିତରକୁ ଆସିଗଲା, ତା ପରଦିନ ତାକୁ ଫୋପାଡ଼ ନ ଦେଇ କେତେ ଅଧିକ ଥର ଆମେ ବ୍ୟବହାର କରିବା ଚିରିବା ପର୍ଯ୍ୟନ୍ତ, ଯେତେବେଳେ ସେ ଚିରିଯିବ ତାହେଲେ ଫୋପାଡ଼ ଦେବା। ଏ ହେଉଛି ରିୟୁଜ୍, ବାରମ୍ବାର ବ୍ୟବହାର, ପୁନର୍ବ୍ୟବହାର ଆଉ ରିସାଇକଲ। ଯେତେବେଳେ ଜରିଟା ଚିରିଗଲା ଆଉ ବ୍ୟବହାର କରିହେବ ନାହିଁ, ଯେଉଁମାନେ ଜରି ଗୋଟାଳି ଆସୁଛନ୍ତି ତାଙ୍କୁ ଯଦି ଆମେ ଦେଇଦେବା ତାହେଲେ ସେ ତାକୁ ନେଇକରି ପୁଣି ଆଉ ଥରେ ଫ୍ୟାକ୍ଟ୍ରିରେ ନୂତନ ଭାବରେ ତିଆରି ହେବ,
1: ଉପଯୁକ୍ତ ଜାଗାରେ ଯାଇ ପହଞ୍ଚି
0: ପାରିବ। ଏଇଭଳିଆ ଧରନ୍ତୁ ଆପଣ ଗୋଟେ ଲୁହା ଜିନିଷ ଭାଙ୍ଗିଗଲା, ତାକୁ ମଧ୍ୟ ସଂଗ୍ରହ କରିକି ଆମେ ଫ୍ୟାକ୍ଟ୍ରିକୁ ପଠାଇ ଦେଇପାରିବା, ଲୋକ ଅଛନ୍ତି ତାକୁ ସଂଗ୍ରହ କରିକି ନେଉଛନ୍ତି। ତେଣୁ ପୁନର୍ଚକ୍ରଣ ବା ରିସାଇକଲ କରିବା, ତେଣୁ ଏଇ ଯୋଉ 3R ପ୍ରିନ୍ସିପଲ ପ୍ରତ୍ୟେକ ଦିନ ଆମେ ଆମ କାର୍ଯ୍ୟଧାରାରେ ଆକୁ ପ୍ରତିଫଳିତ
1: କରିବା ଆବଶ୍ୟକ। ଆଜ୍ଞା, ଆଉ ଗୋଟେ କଥା, ଇଲେକ୍ଟ୍ରୋନିକ ବର୍ଜ୍ୟ ଯୋଉ ଇ ୱେଷ୍ଟ, ଆଜିକାଲି ଆମ ଘର ମାନଙ୍କରେ ଏକାଧିକ ମୋବାଇଲ କୁହନ୍ତୁ, ଲ୍ୟାପଟପ୍ କୁହନ୍ତୁ, ଏଇସବୁର ବ୍ୟବହାର କରୁଛୁ, ଆଉ ତାକୁ ଶୀଘ୍ର ଶୀଘ୍ର ହୁଏତ ସେ ଖରାପ ହେଇଯାଇଛି ବା ଆମେ ଆଉ ଗୋଟେ ନୂଆ କିଣିବା ପାଇଁ ଚାହୁଁଛୁ, ଆମେ ସେ ଅନୁସାରେ ବାରମ୍ବାର କିଣୁଛୁ, ତାର ଯେତେବେଳେ ଇ ୱେଷ୍ଟ ଗୁଡିକ ଆମ ଘରେ ବା ଆମ ସହିତ ଆସିକିରି ଏକଜୁଟ ହଉଛି, ତାହା ମଧ୍ୟ ପରିବେଶକୁ କ୍ଷତି ପହଞ୍ଚାଉଛି ବୋଲି ଆମେ ଜାଣିବାକୁ ପାଉଛୁ, ଏଇ ଗୋଟେ ସମସ୍ୟାକୁ ଆମେ କେମିତି ସମ୍ମୁଖୀନ ହେବା ଆବଶ୍ୟକ ବୋଲି କହିବେ?
0: ଆଜିକାଲି ହେଉଛି ଇଲେକ୍ଟ୍ରୋନିକ୍ସର ଯୁଗ, ପ୍ରତ୍ୟେକ କଥାରେ ଆମେ ବିଭିନ୍ନ ଗ୍ୟାଜେଟ୍ ବ୍ୟବହାର କରୁଛେ, ସେ ମୋବାଇଲ ହଉ, ଲ୍ୟାପଟପ୍ ହଉ ବା ଅନ୍ୟାନ୍ୟ ବହୁ ପ୍ରକାର ଜିନିଷ ଅଛି, କିନ୍ତୁ କିଛି ଦିନ ଗଲା ପରେ ଯେତେବେଳେ ସେ ଖରାପ ହେଇଯାଉଛି ତାକୁ କୁଆଡ଼େ ଫୋପାଡ଼ିବା? ଆମେ ଜାଣି ରଖିବା ଉଚିତ ସେ ଇଲେକ୍ଟ୍ରୋନିକ୍ ଜିନିଷ ଭିତରେ ବହୁତ ଗୁଡ଼ାଏ ହେଭି ମେଟାଲ୍ସ ବା ଭାରି ଧାତୁ ବ୍ୟବହାର ହେଇଛି, ତାର ଦାମ ମଧ୍ୟ ଅଧିକ। ଯଦି ଆମେ ତାକୁ ରିୟୁଜ୍ ବା ପୁନର୍ବ୍ୟବହାର କରିପାରିବା ତାହେଲେ ବହୁତ ସମ୍ବଳ ଆମର ସଂରକ୍ଷିତ ହେଇକି ରହିପାରିବ। ସେଥିପାଇଁ ସରକାର ଆଇନ କରିଛନ୍ତି, ଯେଉଁ କମ୍ପାନୀ ସେ ଜିନିଷଟି ଉତ୍ପାଦନ କରିଛି ସେ କମ୍ପାନୀର ଦାୟିତ୍ୱ ହେଉଛି ସେ ଆଉ ଥରେ ପୁଣି ତାକୁ ନେଇଯିବ ଫେରେଇ, ଯେତେବେଳେ ଖରାପ ହେଲା। ଧରନ୍ତୁ ଭୁବନେଶ୍ୱର ସହର ଭିତରେ ଗୋଟେ ସେଣ୍ଟର ଅଛି ଯେଉଁଠି ଆଣିକିରି ଇଲେକ୍ଟ୍ରୋନିକ ୱେଷ୍ଟ ଆପଣ ସେଠି ଜମା ଦେଇପାରିବେ ଏବଂ କମ୍ପାନୀ ତାକୁ ସଂଗ୍ରହ କରିକି ନେବ, ପୁଣି ତା ଭିତରେ ଯେଉଁ ବିଭିନ୍ନ ପ୍ରକାର ମୂଲ୍ୟବାନ ଧାତୁ ରହିଛି ତାକୁ ଆଉ ଥରେ ବ୍ୟବହାରରେ ଲଗାଯିବ, ତାହେଲେ ସମ୍ବଳ ସଂରକ୍ଷଣ ହେବ ଏବଂ ପରିବେଶ ପ୍ରଦୂଷଣରୁ ମୁକ୍ତି ମିଳିବ। ଯଦି ଆମେ ତାକୁ ବାହାରେ ଫୋପାଡ଼ ଦେବା ପରିବେଶକୁ, ତା ଭିତରେ ଯୋଉ ଭାରି ଧାତୁ ଅଛି ସେ ପରିବେଶକୁ ଯିବ ଏବଂ ଖାଦ୍ୟ ଶୃଙ୍ଖଳ ମାଧ୍ୟମରେ ଆମ ଶରୀରରେ ଆସିକି ପହଞ୍ଚିବ, ଆମର ରୋଗ ସୃଷ୍ଟି କରିବ। ତେଣୁ ଇଲେକ୍ଟ୍ରୋନିକ ୱେଷ୍ଟର ଠିକ ଭାବରେ ନିଷ୍କାସନ କରାଯିବା ଦରକାର, ସମସ୍ତେ ସଚେତନ ହେବା ଦରକାର, ଯୋଉ କମ୍ପାନୀମାନେ ତାକୁ ଉତ୍ପାଦନ କରୁଛନ୍ତି ସେମାନେ ମଧ୍ୟ ତାଙ୍କର ଦାୟିତ୍ୱ ନିର୍ବାହ କରିବାର ଆବଶ୍ୟକତା ରହିଛି।
1: ଆଜ୍ଞା, ପରିବେଶ ସୁରକ୍ଷା ସମ୍ପର୍କରେ କଥା ହେଲା ବେଳେ ଆମେ ଆଉ ଗୋଟେ କଥା ମଧ୍ୟ ମନକୁ ଆସେ ଯେ ବନ୍ୟ ସଂରକ୍ଷଣ, ଗଛଲତା ଓ ପଶୁପକ୍ଷୀଙ୍କର ସୁରକ୍ଷା, ଏମାନଙ୍କର ସୁରକ୍ଷା ବା ଏମାନେ ଭଲରେ ରହିଲେ ଆମେ ଗୋଟେ ସୁସ୍ଥ ପରିବେଶ ପାଇପାରିବା ବୋଲି ମନେ ହୁଏ, ତାର ତାତ୍ପର୍ଯ୍ୟ ସମ୍ପର୍କରେ ଆମକୁ ଟିକେ କୁହନ୍ତୁ।
0: ଦେଖନ୍ତୁ, ଆମେ ସମସ୍ତେ ଗୋଟେ ବିବର୍ତ୍ତନବାଦ ପ୍ରକ୍ରିୟାରେ ପୃଥିବୀ ପୃଷ୍ଠରେ ଜନ୍ମଗ୍ରହଣ କରିଛେ। ଛୋଟ ଛୋଟ ଜୀବଜନ୍ତୁଙ୍କ ଠାରୁ ଆରମ୍ଭ କରି ମଣିଷ ପର୍ଯ୍ୟନ୍ତ ଅନ୍ୟାନ୍ୟ ବହୁ ଜୀବଜନ୍ତୁ ରହିଛନ୍ତି, ଉଦ୍ଭିଦ ରହିଛନ୍ତି, ଅଣୁଜୀବ ରହିଛନ୍ତି, ଏ ସମସ୍ତଙ୍କୁ ଆମେ କହୁଛେ ବାୟୋଡାଇଭର୍ସିଟି ବା ଜୈବ ବିବିଧତା। ଏବଂ ମଣିଷ ହେଉଛି ବୁଦ୍ଧିମତାର ଶ୍ରେଷ୍ଠ ଜୀବ। ପ୍ରକୃତି ଆମକୁ ଅଧିକ ବୁଦ୍ଧିମତା ଦେଇଛି, ଚିନ୍ତା କରିବାର ଶକ୍ତି ଦେଇଛି, ବିଜ୍ଞତା ପ୍ରଦର୍ଶନର ଶକ୍ତି ଦେଇଛି। ମଣିଷ ଚିନ୍ତା କରିବା ଦରକାର। ପୃଥିବୀ ପୃଷ୍ଠରେ ଅନ୍ୟ ଜୀବଜନ୍ତୁ ଉଦ୍ଭିଦମାନଙ୍କର ଅବର୍ତ୍ତମାନରେ ଅନୁପସ୍ଥିତିରେ ମଣିଷ ଏକୁଟିଆ ଜୀବନ ଧାରଣ କରିବା ବଞ୍ଚିବା ସମ୍ଭବପର ନୁହଁ। ସେଥିପାଇଁ ଆମ ଚତୁର୍ଦ୍ଦିଗରେ ଯେତେ ଅଧିକ ସଂଖ୍ୟାର ବୃକ୍ଷଲତା ଜୀବଜନ୍ତୁ ରହିବେ ଆମ ପାଇଁ ସେତେ ଭଲ। ପରିବେଶର ଗୁଣାତ୍ମକ

0: ମାନ ରେ ସେତେ ଅଭିବୃଦ୍ଧି ଘଟିବ, ସୁନ୍ଦର ରହିବ ପୃଥିବୀ, ତେଣୁ ମଣିଷ ମଧ୍ୟ ଭଲ ଭାବରେ ଜୀବନଯାପନ କରିବ। ସେଥିପାଇଁ ଆମର ଲକ୍ଷ୍ୟ ହବା ଦରକାର ଆମେ ସମସ୍ତଙ୍କୁ ସୁରକ୍ଷିତ କରିବା ଏବଂ ସଂରକ୍ଷଣ ପାଇଁ ପଦକ୍ଷେପ ମଧ୍ୟ ଗ୍ରହଣ କରିବା। କିନ୍ତୁ ଆମେ ଯାହା ଦେଖୁଛେ ସମୟକ୍ରମେ ମଣିଷର ଜନସଂଖ୍ୟା ଯେତିକି ବିସ୍ଫୋରିତ ହେଇ ଚାଲିଛି ସେଇ ତୁଳନାରେ ଅନ୍ୟ ଜୀବଜନ୍ତୁ ମାନଙ୍କ ଉପରେ ଅଧିକ ଚାପ ସୃଷ୍ଟି ହେଉଛି, ଯେଉଁଥିପାଇଁ କି ସେମାନଙ୍କର ବାସସ୍ଥଳୀରେ ଗୁଣାତ୍ମକ ମାନ ଅବକ୍ଷୟିତ ହେଉଛି, ଜଙ୍ଗଲ ନଷ୍ଟ ହେଉଛି, ନଦୀ ଜଳ ପୋଖରୀ ଜଳ ଇତ୍ୟାଦି ସବୁ ଜଳୀୟ ପରିସଂସ୍ଥା ପ୍ରଦୂଷିତ ହେଉଛି ଏବଂ ସେଠି ବସବାସ କରୁଥିବା ଜୀବଜନ୍ତୁ ମାନଙ୍କ ଉପରେ ନକାରାତ୍ମକ ପ୍ରଭାବ ବିସ୍ତାର ହେଉଛି। ସେମାନେ ଆସ୍ତେ ଆସ୍ତେ ସଂଖ୍ୟାରେ ହ୍ରାସ ପାଉଛନ୍ତି, ଅନେକ ଜୀବଜନ୍ତୁ ମଧ୍ୟ ଆସ୍ତେ ଆସ୍ତେ ବିଲୁପ୍ତ ହେଇଯାଉଛନ୍ତି। କୁହାଯାଉଛି ଯେ ପ୍ରତ୍ୟେକ ଘଣ୍ଟାରେ 3 ଜୀବଜାତି ବିଲୁପ୍ତ ହେଉଛନ୍ତି, ପ୍ରତ୍ୟେକ ବର୍ଷ 37,000 ପର୍ଯ୍ୟନ୍ତ ବିଭିନ୍ନ ଜୀବଜାତିଙ୍କର ବିଲୁପ୍ତି ଘଟୁଛି। ଇଏ ବଡ ପରିତାପର ବିଷୟ। ତେଣୁ ଆମର ବର୍ତ୍ତମାନ ଗୋଟେ ନୈତିକ କର୍ତ୍ତବ୍ୟ ବା ଦାୟିତ୍ୱ ହେଉଛି ଆମେ ଦେଖିବା ଦରକାର ଆମ ଚତୁର୍ଦିଗରେ ଯେତେ ସବୁ ଜୀବଜନ୍ତୁ ରହିଛନ୍ତି ସେମାନେ ସୁରକ୍ଷିତ ରହନ୍ତୁ, ବଣ ଜଙ୍ଗଲର ମାନ ଠିକ୍ ଭାବରେ ଆମେ ମେଣ୍ଟେନ୍ କରିବା ଦରକାର। ସେଠି ମଣିଷର ପ୍ରବେଶ ଦ୍ୱାରା ସେଠି ଯେଉଁ ଜୀବଜନ୍ତୁ ଉଦ୍ଭିଦ ଅଛନ୍ତି ତାଙ୍କର କ୍ଷତି ସାଧନ ଯେମିତି ନ ହବ ସେ ଆମର ଲକ୍ଷ୍ୟ ହବା ଦରକାର। ତାହେଲେ ଯେତେବେଳେ ପୃଥିବୀର ପ୍ରକୃତିରେ ସବୁ ଜୀବଜନ୍ତୁ ସୁରକ୍ଷିତ ରହିବେ, କୁହାଯାଉଛି ବର୍ତ୍ତମାନ ପୃଥିବୀରେ ପାଖାପାଖି 13.6 ନିୟୁତ ସଂଖ୍ୟାର ଜୀବଜାତି ରହିଛନ୍ତି, ସେ ସମସ୍ତେ ସୁରକ୍ଷିତ ରହିଲେ ମଣିଷ ମଧ୍ୟ ସୁରକ୍ଷିତ ରହିବ, ପରବର୍ତ୍ତୀ ପିଢ଼ି ଗୋଟେ ସୁନ୍ଦର ପୃଥିବୀରେ ଜୀବନଯାପନ କରିବାର ଅବକାଶ ହାସଲ କରିବେ।
1: ଆଜ୍ଞା, ଏ ଯୋଉ ପରବର୍ତ୍ତୀ ପିଢ଼ି ସମ୍ପର୍କରେ କହିଲେ ସାର, ଆମେ ମନେ କରୁ ଯେ ଶିଶୁମାନଙ୍କୁ ମଧ୍ୟ ପରିବେଶ ସୁରକ୍ଷା ସମ୍ପର୍କରେ ସଚେତନ କରାଯିବାର ବହୁତ ଆବଶ୍ୟକତା ରହିଛି।
0: ନିଶ୍ଚିତ ଭାବରେ ମୁଁ ଯାହା ଅନୁଭବ କରୁଛି ଯେ ବଡ଼ ଲୋକ ଆମକୁ ଯେତେ ଅଧିକ ବର୍ଷ ହେଇଥିବ ସେମାନେ ସବୁ କଥା ଜାଣିଥିଲେ ମଧ୍ୟ କାର୍ଯ୍ୟକ୍ଷେତ୍ରକୁ ଆସିକରି ବହୁତ କମ୍ କାର୍ଯ୍ୟ କରୁଛନ୍ତି। ତେଣୁ ଆମର ବର୍ତ୍ତମାନ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହେବା ଦରକାର ଛୋଟ ପିଲାମାନଙ୍କୁ, ଯେଉଁମାନେ ସ୍କୁଲରେ ପାଠ ପଢୁଛନ୍ତି ସେଇମାନଙ୍କୁ କେତେ ଅଧିକ ଆମେ ଏ ବିଷୟରେ ଜ୍ଞାନ ପ୍ରଦାନ କରିପାରିବା, ସେମାନଙ୍କ ଭିତରେ ସଚେତନତା ଜାଗ୍ରତ କରିବା, ସେମାନେ ସକ୍ରିୟ ସଦସ୍ୟ ଭାବରେ ପ୍ରକୃତିର ସୁରକ୍ଷା ପାଇଁ ଆଗେଇ ଆସିବେ। ମୁଁ ଆକୁ ଲକ୍ଷ୍ୟ ରଖି ଏବେ ଛୋଟ ପିଲାଙ୍କ ପାଇଁ ଆମ ପରିବେଶ କଥା ବୋଲିକିରି ଗୋଟେ ବହି ରଚନା କରିଛି, ପିଲାମାନଙ୍କୁ ଦଉଛି, ସେମାନେ ପଢ଼ନ୍ତୁ ଏବଂ ପ୍ରକୃତି ପରିବେଶ ଭିତରେ ସଚେତନ ହୁଅନ୍ତୁ, ତାହେଲେ ସେମାନେ ଯେତେବେଳେ ବଡ ହେଇକି ନାଗରିକ ହେବେ ସେମାନଙ୍କ ଭିତରେ ଏ ପ୍ରକାର ଚେତନା ରହିଥିବ, ତେଣୁ ସେମାନେ ପ୍ରକୃତିକୁ ଆଉ ନଷ୍ଟଭ୍ରଷ୍ଟ କରିବେ ନାହିଁ। ତେଣୁ ଆଗାମୀ ସମୟରେ ଆମର ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହେବା ଦରକାର ଯେ ଛୋଟ ଛୋଟ ପିଲାମାନଙ୍କୁ, ଛାତ୍ରଛାତ୍ରୀମାନଙ୍କୁ ଆମେ ବର୍ତ୍ତମାନ ଯେଉଁ ବିଭିନ୍ନ ପରିବେଶ ସମସ୍ୟା ପୃଥିବୀରେ ଦୃଷ୍ଟିଗୋଚର ହେଉଛି ସେମାନଙ୍କୁ ଏ ବିଷୟରେ ଜ୍ଞାନ ପ୍ରଦାନ କରିବା। ଆମର ଯେଉଁ ପିଲାମାନେ ପାଠ ପଢୁଛନ୍ତି ତାଙ୍କ ସାହିତ୍ୟ ବହି, ଇଂରାଜୀ ବହି, ଏଥିରେ ଯଦି ପରିବେଶର ବିଭିନ୍ନ ସମସ୍ୟା ବିଷୟରେ ଆମେ ଟପିକ ସବୁ ରଖିପାରିବା ତାହେଲେ ପିଲାମାନେ ସେଇଠି ପାଠ ପଢିବା ସହିତ ସେ ବିଷୟରେ ମଧ୍ୟ ଜ୍ଞାନ ଆହରଣ କରିପାରନ୍ତେ ଏବଂ ସଚେତନ ନାଗରିକ ଭାବରେ ଆଗାମୀ ଦିନରେ ସେମାନେ ତାଙ୍କର ଦାୟିତ୍ୱ ସମ୍ପନ୍ନ କରନ୍ତେ।
1: ଆଜ୍ଞା, ସାଧାରଣତଃ ଯେତେବେଳେ ଆମେ ପରିବେଶ ପ୍ରଦୂଷଣ ବିଷୟରେ କଥା ହଉ ବା ପରିବେଶର ସୁରକ୍ଷା ସମ୍ପର୍କରେ କଥା ହଉ, ସେତେବେଳେ ଯାନବାହନର ଯୋଉ ଧୂଆଁ ତା ଗୋଟେ ବଡ଼ କାରଣ ହେଇକିରି ଆମ ସମ୍ମୁଖରେ ଛିଡ଼ା ହୁଏ, ସେଇଟାକୁ ଆମେ କେମିତି ପ୍ରତିହତ କରିପାରିବା ବୋଲି ଆପଣ କହିବେ?
0: ଦେଖନ୍ତୁ, ଶିଳ୍ପ ବିପ୍ଳବ ଯୋଉ ହେଲା 18th ଦ୍ୱିତୀୟାର୍ଦ୍ଧରେ ଇଂଲଣ୍ଡରୁ ଆରମ୍ଭ ହେଲା ଏବଂ ପରବର୍ତ୍ତୀ ସମୟରେ ବିଶ୍ୱର କୋଣ ଅନୁକୋଣକୁ ବ୍ୟାପିଗଲା, ପ୍ରତ୍ୟେକ ଦେଶରେ ଶିଳ୍ପାନୁଷ୍ଠାନମାନ ଗଢ଼ି ଉଠିଲା ଏବଂ ସେହି ପ୍ରକ୍ରିୟାରେ ଆମେ ପ୍ରାକୃତିକ ସମ୍ବଳକୁ ଅଧିକରୁ ଅଧିକ ବ୍ୟବହାର କରିଚାଲିଲେ। ତା ସହିତ ପ୍ରଦୂଷଣ ସୃଷ୍ଟି ହେଲା। ଯେକୌଣସି କଳକାରଖାନା ଆପଣ ଦେଖିବେ ଉପରେ ଗୋଟେ ଚିମ୍ନି ଲାଗିଛି, ସେଥିରୁ ଧୂଆଁ ବାହାରୁଛି ଆକାଶକୁ, ଇଏ ହେଲା ଗୋଟିଏ ଦିଗ। ଯେତେବେଳେ କଳକାରଖାନା ବିସ୍ତାରିତ ହେଲା ଏବଂ ସେଠୁ ବିଭିନ୍ନ ପ୍ରକାର ଉତ୍ପାଦ ଆସିଲା, ଲୋକମାନଙ୍କର ଆବଶ୍ୟକତା ଅଧିକରୁ ଅଧିକ ପୂରଣ ହେଲା, ସେଇ ପ୍ରକ୍ରିୟାରେ ଜନସଂଖ୍ୟା ବିସ୍ଫୋରିତ ହେଲା ଏବଂ ଏଇ ପ୍ରସେସରେ ଆମେ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ବା ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟାକୁ ଗୋଟେ ଅସ୍ତ୍ର ଭାବରେ ବ୍ୟବହାର କଲେ, ଆହୁରି ଉନ୍ନତି ଅଗ୍ରଗତି ହାସଲ ହେଲା ଏବଂ ଏହି ପ୍ରକ୍ରିୟାରେ ଯାନବାହନ ଆସ୍ତେ ଆସ୍ତେ ନୂତନ ଭାବରେ ବିକଶିତ ହେଇ ହେଇ ଚାଲିଲା। ଲୋକେ ପୂର୍ବରୁ ଶଗଡ଼ ବ୍ୟବହାର କରୁଥିଲେ, ଆଜି ଦିନରେ ଆମେ ସବୁ ପ୍ରକାର ଗାଡ଼ି ବ୍ୟବହାର କରୁଛେ, ଟ୍ରେନ୍ ଚାଲିଛି, ଉଡ଼ାଜାହାଜ ଚାଲିଛି, ଏ ସବୁଥିରେ ଏନର୍ଜି ବା ଶକ୍ତିର ବ୍ୟବହାର ହେଉଛି ଏବଂ ସେଇ ଯେଉଁ ଶକ୍ତି ମୁଁ ପୂର୍ବରୁ ଯାହା କହିଥିଲି ଯେ ଜୀବାଶ୍ମ ଇନ୍ଧନ ବା ଫସିଲ୍ ଫ୍ୟୁଲ୍, ଏଥିରେ ମଧ୍ୟ ପେଟ୍ରୋଲ ଡିଜେଲ ଇତ୍ୟାଦି ବ୍ୟବହାର ହେଉଛି ଏବଂ ସେଗୁଡ଼ିକ ଦହନ ହେଇସାରିଲା ପରେ ସେଥିରୁ ବିଭିନ୍ନ ପ୍ରକାର କ୍ଷତିକାରକ ପଦାର୍ଥ ବାୟୁମଣ୍ଡଳକୁ ନିର୍ଗତ ହେଉଛି। ସେଥିରେ କାର୍ବନ ମନୋକ୍ସାଇଡ୍ ହଉ ବା ନାଇଟ୍ରୋଜେନ୍ ଅକ୍ସାଇଡ୍ ହଉ ବା ହାଇଡ୍ରୋକାର୍ବନ ହଉ,

0: ପାର୍ଟିକୁଲେଟ୍ ମେଟର ବା କଣିକା ପଦାର୍ଥ ହଉ, ଏସବୁ କ୍ଷତିକାରକ ପଦାର୍ଥ ବାୟୁମଣ୍ଡଳକୁ ନିର୍ଗତ ହଉଛି। ସବୁବେଳେ ଆଲୋଚନା ହଉଛି ଯେ ସବୁଠୁ ଅଧିକ ପ୍ରଦୂଷଣ ହଉଛି ଦିଲ୍ଲୀରେ। ଆମ ରାଷ୍ଟ୍ରର ରାଜଧାନୀ ହଉଛି ଦିଲ୍ଲୀ ଏବଂ ସମଗ୍ର ବିଶ୍ୱ ସ୍ତରରେ ଏ ସବୁଠୁ ପ୍ରଦୂଷିତ ରାଜଧାନୀ ଭାବରେ ପରିଗଣିତ ହଉଛି। ଏ ବଡ଼ ଚିନ୍ତାର ବିଷୟ। ସରକାର ଚେଷ୍ଟା କରୁଛନ୍ତି କିଭଳି ତାକୁ ହ୍ରାସ କରିବେ। ତେଣୁ ବର୍ତ୍ତମାନ ଇଭି କଥା ଆସିଲା, ଇଲେକ୍ଟ୍ରିକାଲ ଭେହିକଲ୍ସ, ଯୋଉ ଯାନ ଆମେ ବ୍ୟବହାର କରୁଛେ ବିଦ୍ୟୁତ ଚାଳିତ ଯାନ, ସେଥିରେ ଆଉ ପେଟ୍ରୋଲ ଡିଜେଲ ବ୍ୟବହାର ହେବ ନାହିଁ। ଏବଂ ଯୋଉ ଯାନ ବିଦ୍ୟୁତ ଦ୍ୱାରା ଚାଲୁଛି, ଚାର୍ଜ ହଉଛି, ସେଇ ଯାନକୁ ଆମେ ବ୍ୟବହାର କରିବା, ତାହେଲେ ପ୍ରଦୂଷଣ ସୃଷ୍ଟି ହେବ ନାହିଁ। ଏଇଭଳି ନୂତନ ଚିନ୍ତାଧାରାକୁ ଆମକୁ ଗ୍ରହଣ କରିବାକୁ ପଡିବ, ଟେକ୍ନୋଲୋଜିକୁ ପରିବର୍ତ୍ତିତ କରିବାକୁ ପଡିବ। ବର୍ତ୍ତମାନ ଆଲୋଚନା ହଉଛି ଗ୍ରୀନ ଟେକ୍ନୋଲୋଜି କଥା, ଯୋଉ ଟେକ୍ନୋଲୋଜି ବା ପ୍ରଯୁକ୍ତିକୁ ଆମେ ବ୍ୟବହାର କରୁଛେ ସେଥିରୁ ଯେମିତି ପ୍ରଦୂଷଣ ସୃଷ୍ଟି ନ ହେବ, ସେଇଟା ହିଁ ଆମ ସମସ୍ତଙ୍କର ଲକ୍ଷ୍ୟ ହେବା ଦରକାର। ପୁରୁଣା ଟେକ୍ନୋଲୋଜିକୁ ଆମେ ଛାଡ଼ିବା ଯାନବାହନ କ୍ଷେତ୍ରରେ ମଧ୍ୟ।
1: ଆଜ୍ଞା, ପରିବେଶର ସୁରକ୍ଷା ଏ ବାସ୍ତବିକ ଏବେ ଆମ ସମ୍ମୁଖରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା। ସାର୍, ଏ ଆମର ନାରୀ ମହଲର କାର୍ଯ୍ୟକ୍ରମ, ଆମେ ଯେମିତି ଜାଣିଛୁ ଆମ ଘରର ଯେକୌଣସି ଗୋଟିଏ ସମସ୍ୟା ହେଲେ ଘରର ଗୃହିଣୀଟି ପ୍ରଥମ କରିକିରି ସେ ସମସ୍ୟାକୁ ସମାଧାନ କରିବାକୁ ଆଗେଇ ଆସନ୍ତି। ଦେଖିବାକୁ ଗଲେ ସମାଜରେ ଯଦି ଗୋଟେ କିଛି ସମସ୍ୟା ହେଉଛି ସେଇଠି ଅଧିକତର ଭାବରେ ବା ବେଶୀରୁ ବେଶୀ ନାରୀମାନଙ୍କର ସମ୍ପୃକ୍ତି ସବୁବେଳେ ସ୍ୱାଗତଯୋଗ୍ୟ ବୋଲି ମନେ ହୁଏ। ଜଣେ ପରିବେଶବିତ ଭାବରେ ଆଜି ଆପଣଙ୍କୁ ଶୁଣୁଥିବା ଆମ ଶ୍ରୋତା ଭଉଣୀମାନଙ୍କୁ ଆପଣ କ'ଣ ବିଶେଷ ସନ୍ଦେଶ ଦେବାକୁ ଚାହିଁବେ?
0: ଦେଖନ୍ତୁ, ନାରୀ ବା ମହିଳାମାନଙ୍କର ଗୋଟେ ବିଶେଷ ଭୂମିକା ରହିଛି। ଆମ ଫ୍ୟାମିଲି ବା ଘର ଭିତରେ ଯାହା ସବୁ କାର୍ଯ୍ୟକ୍ରମ ହେଉଛି ସେମାନଙ୍କର ଗୁରୁ ଦାୟିତ୍ୱ ରହିଛି। ଆଉ ସେମାନେ ଯଦି ଗୋଟିଏ ପ୍ରସଙ୍ଗକୁ ଠିକ୍ ଭାବରେ ବୁଝିଗଲେ, ମୁଁ ଯେମିତିକି କହିଲି ପ୍ଲାଷ୍ଟିକ ଜରି କଥା, ପଲିଥିନ ବ୍ୟାଗ ଘରକୁ ଆସିବା କଥା, ଯଦି ଗୃହିଣୀ ଜଣେ ଠିକ୍ ଭାବରେ ବୁଝିଗଲେ ଏହାଦ୍ୱାରା ଆମ ସମସ୍ତଙ୍କର କ୍ଷତି ସାଧନ ହେଉଛି, ତାହେଲେ ସେ ତାଙ୍କର ସ୍ୱାମୀଙ୍କୁ କହିଦେଇପାରିବେ, ପିଲାମାନଙ୍କୁ କହିଦେଇପାରିବେ ଯେ କାଲିଠାରୁ ଆମ ଘରକୁ ଆଉ ଏଭଳି ବ୍ୟାଗ ଧରିକିରି କେହି ଆସିବ ନାହିଁ, ମାର୍କେଟ ଗଲାବେଳକୁ ଗୋଟେ କପଡ଼ା ବ୍ୟାଗ ଧରିକି ଯିବା। ସେଇଠି ଗୋଟେ ବିରାଟ ପରିବର୍ତ୍ତନ ହେବ।
1: ନିଶ୍ଚିତ,
0: ଘର ଭିତରେ ଆମେ ଯୋଉ ଜଳ ବ୍ୟବହାର କରୁଛେ ତାକୁ କେତେ କମ୍ ବ୍ୟବହାର କରିକି ଆମ ଆବଶ୍ୟକତା ପୂରଣ କରିପାରିବା, ଆମ ଛାତ ଉପରେ ଗୋଟେ କିଚେନ୍ ଗାର୍ଡେନ୍ ସୃଷ୍ଟି କରିପାରିବା, କିଛି କୁଣ୍ଡ ରଖିକି ସେଠି ମଧ୍ୟ ଭଲ ଭଲ ଗଛ କରିପାରିବା, ଯାହାର ପ୍ରଭାବ ରହୁଛି ପରିବେଶ ସୁରକ୍ଷାରେ, ପରିବେଶକୁ ସେ ଅକ୍ସିଜେନ୍ ଦବ। ଏସବୁ ସୁଯୋଗକୁ ମହିଳାମାନେ ହିଁ ସତ୍ୟରେ ରୂପାନ୍ତରିତ କରିପାରିବେ। ତେଣୁ ପ୍ରତ୍ୟେକ ଦିନ ଘରେ ଯାହା ଯାହା କାର୍ଯ୍ୟକ୍ରମ ହେଉଛି ସେଥିରେ ଘରର ସବୁ ମେମ୍ବର ମାନଙ୍କୁ କିଭଳି ସଂଶ୍ଲିଷ୍ଟ କରାଯିବ, ଭଲ ଚିନ୍ତାଧାରା ସମସ୍ତେ ଗ୍ରହଣ କରିବେ, ସମସ୍ତଙ୍କର କିଛି ନା କିଛି ଦାୟିତ୍ୱ ରହିଛି। ତା ଭିତରୁ 50% ହେଉଛନ୍ତି ମହିଳାମାନେ, 50% ଜନସଂଖ୍ୟାର ମହିଳାମାନେ ଯଦି ସଚେତନ ହେଇଯିବେ ତାହେଲେ ସମାଜରେ ଗୋଟେ ବୈପ୍ଳବିକ ପରିବର୍ତ୍ତନ ଘଟିପାରିବ, ପରିବେଶ ସୁରକ୍ଷିତ ରହିପାରିବ। ଗଛ ଲଗେଇବା କଥା ଆମେ ପିଲାମାନଙ୍କୁ ସେଥିରେ ମିଶେଇବା, ସେମାନଙ୍କ ଦ୍ୱାରା ଗଛ ଲଗେଇବା, ତାହେଲେ ସେ ମେସେଜଟା ବା ବାର୍ତ୍ତା ପରବର୍ତ୍ତୀ ପିଢ଼ିକୁ ଯିବ। ବର୍ତ୍ତମାନ ୱେଷ୍ଟ ମ୍ୟାନେଜମେଣ୍ଟ ଗୋଟେ ବଡ଼ ସମସ୍ୟା ହେଇଛି। ବର୍ଜ୍ୟବସ୍ତୁ, ଘରୁ ବିଭିନ୍ନ ପ୍ରକାର ବର୍ଜ୍ୟ ପଦାର୍ଥ ନିର୍ଗତ ହେଉଛି। ଆମେ ଆଗରୁ କ'ଣ କରୁଥିଲେ ନା ସବୁଗୁଡ଼ାକ ଗୋଟିଏ ଜାଗାରେ ରଖିକିରି ବାହାରକୁ ଛାଡ଼ି ଦେଉଥିଲେ, ଏବେ ଆସ୍ତେ ଆସ୍ତେ ଯେହେତୁ ବର୍ଜ୍ୟ ପଦାର୍ଥ ବୃଦ୍ଧି ହେଇ ହେଇ ଚାଲିଛି ତାକୁ ଠିକ୍ ଭାବରେ ଆମକୁ ପରିଚାଳିତ କରିବାକୁ ଅଛି। ଖୁବ୍ କମରେ ଦୁଇଟି ପୃଥକ କରିବା ପାଇଁ, ଗୋଟେ ଓଦା ରହିବ ଗୋଟେ ଶୁଖିଲା। ଓଦା ଅର୍ଥ ହେଉଛି ରୋଷେଇ ଘରୁ ଯାହା ଆପଣଙ୍କର ବଳକା ଖାଦ୍ୟ ପଦାର୍ଥ ବାହାରିଲା, ପରିବା ଚୋପା ଇତ୍ୟାଦି ବାହାରିଲା, ଏସବୁ ଜୈବିକ ପଦାର୍ଥକୁ ଗୋଟିଏ ଜାଗାରେ ରଖିବେ, କାହିଁକିନା ତାକୁ ସଂଗ୍ରହ କରିକି ନେଇକରି ଆମେ ଘରେ ମଧ୍ୟ ଗୋଟିଏ ବଡ଼ କୁଣ୍ଡ ରଖିକି ତାକୁ ସେଇଠି କମ୍ପୋଷ୍ଟିଂ କରିପାରିବା, ସେ ବ୍ୟବସ୍ଥା ମଧ୍ୟ ଘରେ କରିହେବ। ଆଉ ଯଦି ବାହାରକୁ ଆମେ ଦେଇଦେଉଛେ ସେମାନେ ମ୍ୟୁନିସିପାଲିଟି ତାକୁ ସଂଗ୍ରହ କରିକି ନେଇକରି କମ୍ପୋଷ୍ଟିଂ ସେଣ୍ଟର ଅଛି ସେଇଠି ତାକୁ ବଢ଼ିଆ ସୁନ୍ଦର ଖତ ପ୍ରସ୍ତୁତ କରାଯାଉଛି ସେଥିରୁ। ଆଉ ଶୁଖିଲା ଜିନିଷ ଯେଉଁଥିରେ ପ୍ଲାଷ୍ଟିକ ହେଇପାରେ, ଲୁହା ହେଇପାରେ, କାଗଜପତ୍ର ହେଇପାରେ, ଅନ୍ୟାନ୍ୟ ଜିନିଷ, ଏସବୁ ଯାଉଛି ପୁଣି ଥରେ ରିସାଇକ୍ଲିଂ ହେବା ପାଇଁ, ପୁନର୍ଚକ୍ରଣ ହେବା ପାଇଁ। ତେଣୁ ଏଇଭଳି ଆମେ ଯେତେବେଳେ ଘରୁ ବର୍ଜ୍ୟ ପଦାର୍ଥ ବାହାରକୁ ଛାଡୁଛେ ପୃଥକ କରିକି ଆମେ ତାଙ୍କୁ ଓଦା ଶୁଖିଲା କରିକି ଦବା,
1: ସେଥିପାଇଁ ମହିଳାମାନେ ସଚେତନ ରହିବା ନିହାତି ଜରୁରୀ,
0: ବହୁତ ଦରକାର। ସେମାନଙ୍କର ଯୋଗଦାନ ଏ ସମସ୍ୟାକୁ ସମାଧାନରେ ଯଥେଷ୍ଟ ସହାୟତା ପ୍ରଦାନ କରିବ। ତେଣୁ ମହିଳାମାନେ ସଶକ୍ତ ହେବା ଦରକାର, ସୁଦୃଢ଼ ହେବା ଦରକାର, ଏବଂ ଗୋଟିଏ ନୂତନ ଚିନ୍ତାଧାରାକୁ କିଭଳି ପ୍ରତିଫଳିତ କରାଯିବ ସମାଜରେ ସେଥିରେ ତାଙ୍କର ସମ୍ପୃକ୍ତି ରହିବା ଦରକାର। ତାହେଲେ ଆଶା କରିବା ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ଉପରେ ଯେଉଁ ବିଷୟ ସବୁ ଆଲୋଚନା କରୁଛେ, ଆମେ ଆଶା କରିବା ଆଗାମୀ ଦିନରେ ମହିଳାମାନଙ୍କ ନେତୃତ୍ୱରେ ଆମ ରାଜ୍ୟ ଆମ ରାଷ୍ଟ୍ରରେ ବିଶେଷ କରି ପରିବେଶ ସୁରକ୍ଷା ଏବଂ ପ୍ରକୃତିର ସଂରକ୍ଷଣ ପାଇଁ ବହୁତ କିଛି ପରିବର୍ତ୍ତନ ଆସିବ ଏବଂ ଏ ସମସ୍ୟାକୁ

0: ସମାଧାନରେ ଅବଦାନ ରହିବ।
1: ଆଜି ଆପଣ ଆମ ଷ୍ଟୁଡିଓକୁ ଆସିଲେ ଆଉ ବିଶ୍ୱ ପରିବେଶ ଦିବସ ଉପରେ ଏହି ସୁନ୍ଦର ଆଲୋଚନାରେ ଆମ ସହିତ ଅଂଶଗ୍ରହଣ କଲେ, ସେଥିପାଇଁ ଆପଣଙ୍କୁ ଅନୁଷ୍ଠାନ ତରଫରୁ ଧନ୍ୟବାଦ ଜଣାଉଛୁ। ନମସ୍କାର।
0: ନମସ୍କାର।
1: ବିଶ୍ୱ ପରିବେଶ ଦିବସ ଏହି ଅବସରରେ ଶୁଣୁଥିଲେ ଆମର ଏହି ଆଲୋଚନା। ଆଲୋଚନା କରିଥିଲେ ବିଶିଷ୍ଟ ପରିବେଶବିତ୍ ଡକ୍ଟର ଜୟକୃଷ୍ଣ ପାଣିଗ୍ରାହୀ। ଜୟକୃଷ୍ଣ ପାଣିଗ୍ରାହୀ ଭଉଣୀ, ପରିବେଶର ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ୱ ଭାବୁଛୁ। ଆଜିର ଆମର ଏହି ଆଲୋଚନାରେ ଆଲୋଚକ ଯେଉଁ ସବୁ ଗୁରୁତ୍ୱପୂର୍ଣ୍ଣ ବିଷୟ ପ୍ରତି ଆମର ଧ୍ୟାନ ଆକର୍ଷଣ କଲେ, ଆମେ ପ୍ରତ୍ୟେକ ବ୍ୟକ୍ତିଗତ ଭାବରେ ସେଥିପ୍ରତି ଦୃଷ୍ଟି ଦେବା ଏବଂ ପରିବେଶ ସୁରକ୍ଷା ଦିଗରେ ସହଯୋଗ କରିବା। ତେବେ ଭଉଣୀ, ଆଜି ତ ସମୟ ହୋଇଯାଇଛି, ଆମର ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା ଆମକୁ ଚିଠି ଖଣ୍ଡେ ଲେଖି ମତାମତ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
5: ଆକାଶବାଣୀ କଟକ, ବର୍ତ୍ତମାନ ସମୟ ଦିନ ଗୋଟାଏ ବଜି 50 ମିନିଟ ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ କିଛିକ୍ଷଣ ମଧ୍ୟରେ।
6: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସୁରତ ଓ ଦମନ ଗସ୍ତରେ ଯାଇ ଆଜି 21,000 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ଭାରତର 100ତମ ରାମସାସ୍ଥଳୀ ଭାବେ ଉତ୍ତରପ୍ରଦେଶର ଜୟପ୍ରକାଶ ନାରାୟଣ ପକ୍ଷୀ ଅଭୟାରଣ୍ୟକୁ ମିଳିଲା ମାନ୍ୟତା। ଦ୍ୱିମାସିକ ମୁଦ୍ରାନୀତି ଘୋଷଣା କଲା ରିଜର୍ଭ ବ୍ୟାଙ୍କ, ରେପୋହାର 5.25% ଅପରିବର୍ତ୍ତିତ। 65 ଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ଆସନ୍ତା 23 ତାରିଖରେ ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ଏବଂ ବିଶ୍ୱ ପରିବେଶ ଦିବସ ଅବସରରେ ପରିବେଶ ସୁରକ୍ଷାକୁ ଜନ ଆନ୍ଦୋଳନରେ ପରିଣତ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୁଜରାଟର ସୁରତ ଓ କେନ୍ଦ୍ରଶାସିତ ଅଞ୍ଚଳ ଦମନ ଗସ୍ତରେ ଯାଇ 21,770 କୋଟି ଟଙ୍କାରୁ ଅଧିକ ବ୍ୟୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିବେ। ଶ୍ରୀ ମୋଦି ପ୍ରଥମେ ହାଜରା ଗସ୍ତ କରି ଶିଳ୍ପ ଓ ଭିତ୍ତିଭୂମି କାର୍ଯ୍ୟର ସମୀକ୍ଷା କରିବା ପରେ ଏକ ଜନସମାବେଶକୁ ଉଦ୍ବୋଧନ ଦେବେ। ଦମନରେ ପହଞ୍ଚି ପ୍ରଧାନମନ୍ତ୍ରୀ ନମୋ ବିମାନବନ୍ଦରର ନୂତନ ଟର୍ମିନାଲ କୋଠା ଓ ଅତ୍ୟାଧୁନିକ ନମୋ ହସ୍ପିଟାଲର ଉଦ୍ଘାଟନ କରିବେ। ଏହାସହ ପ୍ରଧାନମନ୍ତ୍ରୀ ଆଇକନିକ୍ ବ୍ରିଜ୍, ଦମନ ସମ୍ମେଳନ କେନ୍ଦ୍ର ଏବଂ ନିଫ୍ଟ କ୍ୟାମ୍ପସ୍ର ଶିଳାନ୍ୟାସ କରିବେ। ଲାକ୍ଷାଦ୍ୱୀପରେ ସାମୁଦ୍ରିକ ବିକାଶ ନିମନ୍ତେ 885 କୋଟି ଟଙ୍କାର ବନ୍ଦର ପ୍ରକଳ୍ପର ମଧ୍ୟ ଶ୍ରୀ ମୋଦି ଶିଳାନ୍ୟାସ କରିବେ। ଏହି ପ୍ରକଳ୍ପ ଦ୍ୱାରା କାଲ୍ପେନି ଓ କଦମତ ଦ୍ୱୀପରେ ବହୁମୁଖୀ ଜେଟି ନିର୍ମାଣ ଦ୍ୱାରା ବୃହତ୍ ଯାତ୍ରୀ ଓ କ୍ରୁଜ୍ ଜାହାଜର ଯାତାୟତ ସୁବିଧା ସମ୍ଭବ ହୋଇପାରିବ। ଉତ୍ତରପ୍ରଦେଶର ବାଲିଆସ୍ଥିତ ଜୟପ୍ରକାଶ ନାରାୟଣ ପକ୍ଷୀ ଅଭୟାରଣ୍ୟକୁ ଭାରତର 100ତମ ରାମସାର ସ୍ଥଳୀ ଭାବେ ମାନ୍ୟତା ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି ସଫଳତା ନେଇ ସାମାଜିକ ଗଣମାଧ୍ୟମରେ ଶ୍ରୀ ମୋଦି କହିଛନ୍ତି, ଦେଶର ପ୍ରାକୃତିକ ପରିବେଶ ଓ ଆର୍ଦ୍ରଭୂମି ସଂରକ୍ଷଣ ପ୍ରତି ଭାରତର ଦୃଢ଼ ପ୍ରତିବଦ୍ଧତା ପ୍ରତିଫଳିତ ହୋଇଛି। ବୈଜ୍ଞାନିକ ପଦ୍ଧତି, ନବସୃଜନ, ଜନସଚେତନତା ଓ ଜନଭାଗିଦାରୀ ମାଧ୍ୟମରେ ଆର୍ଦ୍ରଭୂମି ସଂରକ୍ଷଣକୁ ସୁଦୃଢ଼ କରାଯାଉଥିବା ସେ କହିଛନ୍ତି। କର୍ଣ୍ଣାଟକରେ ଜଳସମ୍ପଦ ମନ୍ତ୍ରୀ ରାମଲିଙ୍ଗା ରେଡ୍ଡି ଦାୟିତ୍ୱ ବଣ୍ଟନକୁ ନେଇ ଅସନ୍ତୋଷ ପ୍ରକାଶ କରି ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି। ସେ କହିଛନ୍ତି ବେଙ୍ଗାଲୁରୁ ବିକାଶ ବିଭାଗ ଦିଆଯିବ ବୋଲି ତାଙ୍କୁ ପୂର୍ବରୁ ପ୍ରତିଶ୍ରୁତି ମିଳିଥିଲା। ତେବେ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଏହି ବିବାଦର ସମାଧାନ କରାଯିବ ବୋଲି କହିଛନ୍ତି। ରିଜର୍ଭ ବ୍ୟାଙ୍କ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ଦ୍ୱିମାସିକ ମୁଦ୍ରାନୀତି ସମୀକ୍ଷା କରି ରେପୋ ହାରକୁ 5.25% ଅପରିବର୍ତ୍ତିତ ରଖିଛନ୍ତି। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି ମୁଦ୍ରାନୀତି କମିଟି ସର୍ବସମ୍ମତିକ୍ରମେ ଏହି ନିଷ୍ପତ୍ତି ନେଇଛି। ସ୍ଥାୟୀ ଜମା ସୁବିଧା ହାର 5% ଏବଂ ମାର୍ଜିନାଲ ଷ୍ଟାଣ୍ଡିଂ ଫାସିଲିଟି ହାର ଓ ବ୍ୟାଙ୍କ ହାର 5.5% ବଳବତ୍ତର ରହିଛି।

ରିଜର୍ଭ ବ୍ୟାଙ୍କ ଚଳିତ ବର୍ଷ ପାଇଁ ଜିଡିପି ଅଭିବୃଦ୍ଧି ଆକଳନକୁ 6.9%ରୁ 6.6%କୁ ହ୍ରାସ କରିଛି। ଅନ୍ୟପକ୍ଷରେ ମୁଦ୍ରାସ୍ଫୀତି ଆକଳନକୁ 4.6%ରୁ 5.1% ବୃଦ୍ଧି କରାଯାଇଛି। ଏହି ନିଷ୍ପତ୍ତିକୁ ସ୍ୱାଗତ କରି ଶିଳ୍ପ ସଂଗଠନ ଆସୋଚାମ୍ କହିଛି, ରେପୋ ହାର ଅପରିବର୍ତ୍ତିତ ରହିବା ଅଭିବୃଦ୍ଧି ଏବଂ ବ୍ୟବସାୟିକ ମନୋଭାବକୁ ସୁଦୃଢ଼ କରିବ। ଆସୋଚାମ୍ର ମହାସଚିବ ସୌରଭ ସାନ୍ୟାଲ କହିଛନ୍ତି, ଏହା ଅର୍ଥନୈତିକ ଅଭିବୃଦ୍ଧି ଓ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ମଧ୍ୟରେ ସନ୍ତୁଳିତ ଦୃଷ୍ଟିଭଙ୍ଗୀକୁ ପ୍ରତିଫଳିତ କରୁଛି। ବିଦେଶୀ ପୁଞ୍ଜି ନିବେଶକଙ୍କ ପାଇଁ କେନ୍ଦ୍ର ସରକାର ସରକାରୀ ନିବେଶରୁ ମିଳୁଥିବା ପୁଞ୍ଜି ଲାଭ ଓ ସୁଧ ଆୟ ଉପରେ ଟିକସ ଛାଡ଼ ଘୋଷଣା କରିଛନ୍ତି। ଅର୍ଥ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏହି ବ୍ୟବସ୍ଥା ଚଳିତ ବର୍ଷ ଏପ୍ରିଲ୍ ପହିଲାରୁ ପିଛିଲା ଭାବେ ଲାଗୁ ହେବ। ଏହାଦ୍ୱାରା ଦୀର୍ଘମିଆଦୀ ବିଦେଶୀ ପୁଞ୍ଜି ପ୍ରବାହ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ଫଳାଫଳ ପରବର୍ତ୍ତୀ ଅଭିଯୋଗ ନିରାକରଣ ପ୍ରକ୍ରିୟାରେ 70,000 ଅଧିକ ଆବେଦନ ମିଳିଛି। ଏଥିରେ 7,314 ମାର୍କ ଯାଞ୍ଚ ଏବଂ 63,000 ଅଧିକ ପୁନଃ ମୂଲ୍ୟାୟନ ଆବେଦନ ସାମିଲ ରହିଛି। ଅନ୍ସ୍କ୍ରିନ୍ ମାର୍କିଂ ବ୍ୟବସ୍ଥାକୁ ନେଇ ସମାଲୋଚନା ହେବା ପରେ ଏହାର କାର୍ଯ୍ୟକାରିତା ନେଇ କେନ୍ଦ୍ର ସରକାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଚଳିତ ମାସ 23 ତାରିଖରେ ଦ୍ୱିତୀୟ ବେସାମରିକ ସମ୍ମାନ ସମାରୋହରେ ଚଳିତ ବର୍ଷ ପାଇଁ 65 ଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିବେ। ଚଳିତ ବର୍ଷ ମୋଟ 131 ପଦ୍ମ ପୁରସ୍କାର ପ୍ରଦାନ ପାଇଁ ଅନୁମୋଦନ ମିଳିଛି। ଏଥିରେ 5 ପଦ୍ମ ବିଭୂଷଣ, 13 ପଦ୍ମଭୂଷଣ ଏବଂ 113 ପଦ୍ମଶ୍ରୀ ପୁରସ୍କାର ରହିଛି। ପ୍ରଥମ ବେସାମରିକ ସମ୍ମାନ ପ୍ରଦାନ ସମାରୋହରେ ଗତ ମାସରେ ରାଷ୍ଟ୍ରପତି 66 ଜଣ ବ୍ୟକ୍ତିତ୍ୱଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିଥିଲେ। ନୂଆଦିଲ୍ଲୀର ତ୍ୟାଗରାଜ ଷ୍ଟାଡିୟମରେ ଆସନ୍ତାକାଲି ବିକଶିତ ଭାରତ ପାଇଁ ଯୁବପିଢ଼ି ମାଇ ଭାରତ ୟୁଥ୍ କନ୍ଭେନ୍ସନ୍ ଅନୁଷ୍ଠିତ ହେବ। ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନସ୍ଥ ମେରା ୟୁବା ଭାରତ ପକ୍ଷରୁ ଏହି ସମ୍ମିଳନୀର ଆୟୋଜନ କରାଯାଉଛି। ଦେଶର ବିଭିନ୍ନ ପ୍ରାନ୍ତରୁ 6,000 ଅଧିକ ଯୁବ ପ୍ରତିନିଧି ଏଥିରେ ଯୋଗଦେବେ। କର୍ମଚାରୀ ରାଜ୍ୟ ବୀମା ନିଗମ ଇଏସ୍ଆଇସି ପକ୍ଷରୁ 2026-27 ଶିକ୍ଷାବର୍ଷ ପାଇଁ ବୀମାଭୁକ୍ତ କର୍ମଚାରୀଙ୍କ ସନ୍ତାନ କୋଟାରେ ଏମ୍ବିବିଏସ୍, ବିଡିଏସ୍ ଓ ବିଏସ୍ସି ନର୍ସିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ଆହ୍ୱାନ କରାଯାଇଛି। ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି କୋଟାରେ ମୋଟ 783 ଆସନ ସଂରକ୍ଷିତ ରହିଛି। ଦେଶର 22 ମେଡିକାଲ, ଡେଣ୍ଟାଲ ଏବଂ ନର୍ସିଂ ପ୍ରତିଷ୍ଠାନରେ 695 ଏମ୍ବିବିଏସ୍, 28 ବିଡିଏସ୍ ଓ 60 ବିଏସ୍ସି ନର୍ସିଂ ଆସନ ରହିଛି। ଏହିସବୁ ଆସନରେ କେନ୍ଦ୍ରୀୟ କାଉନ୍ସେଲିଂ ପ୍ରକ୍ରିୟା ମାଧ୍ୟମରେ ନାମଲେଖା କରାଯିବ। ବିହାର ପାଟନା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ମୀନାକ୍ଷୀ ମଦନ ରାୟ ଆଜି ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ଲେଫ୍ଟନାଣ୍ଟ ଜେନେରାଲ ସୟଦ ଅତା ହସନେନ୍ ପାଟନାର ଲୋକଭବନରେ ଆୟୋଜିତ ସମାରୋହରେ ଜଷ୍ଟିସ୍ ରାୟଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ। 29ତମ ଜାତୀୟ ଇ ଗଭର୍ଣ୍ଣାନ୍ସ 2026 ପୁରସ୍କାର ଘୋଷଣା କରାଯାଇଛି। କାର୍ମିକ, ସାଧାରଣ ଅଭିଯୋଗ ଓ ପେନ୍ସନ୍ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ 7 ବର୍ଗରେ ଏହି ପୁରସ୍କାର ପ୍ରଦାନ କରାଯିବ। ଇ ପ୍ରଶାସନ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା ବ୍ୟକ୍ତିବିଶେଷ ତଥା ପ୍ରତିଷ୍ଠାନଗୁଡ଼ିକୁ 17 ପୁରସ୍କାର ପ୍ରଦାନ କରାଯିବ। ସେଥିମଧ୍ୟରେ 10 ସ୍ୱର୍ଣ୍ଣ, 6 ରୌପ୍ୟ ଏବଂ 1 ଜୁରି ପୁରସ୍କାର ଅନ୍ତର୍ଭୁକ୍ତ। ଦେଶବ୍ୟାପୀ ଇ ପ୍ରଶାସନ ପଦକ୍ଷେପର ସଫଳ କାର୍ଯ୍ୟାନ୍ୱୟନର ସ୍ୱୀକୃତି ଏବଂ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି। ପଞ୍ଜାବ ରାଜ୍ୟ ମହିଳା ଆୟୋଗ ଲୁଧିଆନାରୁ 9 ବାଳିକା ନିଖୋଜ ଘଟଣାର ନିଜ ଆଡ଼ୁ ତଦନ୍ତ ଆରମ୍ଭ କରିଛି। ଆୟୋଗର ଅଧ୍ୟକ୍ଷା ରାଜଲାଲି ଗିଲ୍ ଲୁଧିଆନା ପୁଲିସ୍ କମିଶନରଙ୍କୁ ଆସନ୍ତା 8 ସୁଦ୍ଧା ବିସ୍ତୃତ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଗତ ମାସରେ ଲୁଧିଆନାରୁ 9 ବାଳିକା ନିଖୋଜ ହୋଇଯାଇଥିଲେ। ଆମେରିକା ଓ ଇରାନ ମଧ୍ୟରେ ପରମାଣୁ ପ୍ରସଙ୍ଗକୁ ନେଇ କୂଟନୈତିକ ଆଲୋଚନା ଜାରି ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଇରାନକୁ କୌଣସି ପରିସ୍ଥିତିରେ ପରମାଣୁ ଅସ୍ତ୍ର ହାସଲ କରିବାକୁ ଦିଆଯିବ ନାହିଁ। ଶ୍ରୀ ଟ୍ରମ୍ପ କହିଛନ୍ତି, ପରମାଣୁ ନିରସ୍ତ୍ରୀକରଣ ନେଇ ଆମେରିକା ଗୁରୁତ୍ୱ ପ୍ରଦାନ କରୁଛି ଏବଂ ଉଭୟ ଦେଶ ମଧ୍ୟରେ କୌଣସି ପ୍ରକାରର ଚୁକ୍ତି ଏହା ଉପରେ ନିର୍ଭର କରିବ। ଅନ୍ୟପକ୍ଷରେ ଆମେରିକାର ଅର୍ଥ ସଚିବ ସ୍କଟ୍ ବେସେଣ୍ଟ ଏବଂ ରିପବ୍ଲିକାନ୍ ନେତାମାନେ କହିଛନ୍ତି, ଚୀନ୍ ଉପରେ ଆର୍ଥିକ ନିର୍ଭରଶୀଳତା ହ୍ରାସ କରିବାରେ ଆମେରିକା ଉଲ୍ଲେଖନୀୟ ପ୍ରଗତି କରିଛି। ଚୀନ୍ ସହ ବାଣିଜ୍ୟ ନିଅଣ୍ଟ ଗତବର୍ଷ 32% ହ୍ରାସ ପାଇଥିବା ସେମାନେ କହିଛନ୍ତି।
ଭାରତ ବ୍ରିଟେନ୍ ଦୃଷ୍ଟିକୋଣ 2035 ସମୀକ୍ଷା କରିବା।

0: ଦେଶରେ ନୂଆଦିଲ୍ଲୀରେ ପ୍ରଥମ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ବ୍ରିଟେନ୍ର ବୈଦେଶିକ ସଚିବ ୟେଭେଟ୍ କୁପର ବୈଠକରେ ଯୋଗ ଦେଇଥିଲେ। ଉଭୟ ନେତା ଅଭିବୃଦ୍ଧି, ପ୍ରଯୁକ୍ତି ବିଦ୍ୟା ଏବଂ ନବସୃଜନ, ପ୍ରତିରକ୍ଷା ଏବଂ ସୁରକ୍ଷା, ଜଳବାୟୁ ଏବଂ ସ୍ୱଚ୍ଛ ଶକ୍ତି ଓ ଶିକ୍ଷା କ୍ଷେତ୍ରରେ ହୋଇଥିବା ଅଗ୍ରଗତି ନେଇ ସମୀକ୍ଷା କରିଥିଲେ। ସାରା ବିଶ୍ୱରେ ପରିବେଶ ସୁରକ୍ଷା ଦିଗରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବିଶ୍ୱ ପରିବେଶ ଦିବସ ଆଜି ପାଳନ କରାଯାଉଛି। ଜାତିସଂଘ ପରିବେଶ କାର୍ଯ୍ୟକ୍ରମର ଏକ ଅଂଶବିଶେଷ ଭାବରେ 1973 ପ୍ରତିବର୍ଷ ଜୁନ୍ 5 ବିଶ୍ୱ ପରିବେଶ ଦିବସ ପାଳନ କରାଯାଉଛି। ପ୍ରକୃତି ଦ୍ୱାରା ଅନୁପ୍ରାଣିତ ଜଳବାୟୁ ପାଇଁ ଆମର ଭବିଷ୍ୟତ ପାଇଁ ବାର୍ତ୍ତା ନେଇ ଆଜି ବିଶ୍ୱ ପରିବେଶ ଦିବସ ପାଳନ ହେଉଛି। ବିଶ୍ୱ ପରିବେଶ ଦିବସ ଅବସରରେ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଲୋକସଭା ବାଚସ୍କତି ଓମ୍ ବିର୍ଲା, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନ ପ୍ରମୁଖ ଦେଶବାସୀଙ୍କୁ ଜୈବ ବିବିଧତାର ସୁରକ୍ଷା ଲାଗି ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଏକ ପେଡ଼ ମା' କେ ନାମ ଅଭିଯାନର ସଫଳତା ଉଲ୍ଲେଖ କରି ପରିବେଶ ସୁରକ୍ଷାକୁ ଜନ ଆନ୍ଦୋଳନରେ ପରିଣତ କରିବାକୁ କହିଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ। ସୁରତ ଓ ଦମନ ଗସ୍ତରେ ଯାଇ ଆଜି 21,000 crore ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ଭାରତର 100ତମ ରାମସାସ୍ଥଳୀ ଭାବେ ଉତ୍ତରପ୍ରଦେଶର ଜୟପ୍ରକାଶ ନାରାୟଣ ପକ୍ଷ ଅଭୟାରଣ୍ୟକୁ ମିଳିଲା ମାନ୍ୟତା। ଦ୍ୱିମାସିକ ମୁଦ୍ରାନୀତି ଘୋଷଣା କଲା ରିଜର୍ଭ ବ୍ୟାଙ୍କ। ରେପୋ ହାର 5.25% ଅପରିବର୍ତ୍ତିତ। 65 ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ଆସନ୍ତା 23 ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the midday news. The headlines. Prime Minister Narendra Modi to dedicate and lay foundation stone of multiple development projects worth over 18,800 crore rupees in Gujarat today. Centre grants tax exemption to foreign institutional investors on capital gains in government securities. RBI keeps repo rate unchanged at 5.25%, reduces GDP growth projection to 6.6% from 6.9% for the current fiscal. Nepal Foreign Minister Shishir Karnal to arrive in New Delhi on 3-day visit today. World Environment Day being observed, government inaugurates 18 Namo Oxygen Parks in New Delhi. And India to take on arch rivals Pakistan in semi-final of Men's Under-18 Asia Cup Hockey in Japan this evening. Prime Minister Narendra Modi will visit Surat today to launch multiple development projects worth over 18,800 crore rupees spanning the road, power and industrial sectors. The Prime Minister will first visit Hajira and will review ongoing industrial and infrastructure operations before addressing a large public gathering in the afternoon. Later in the evening, the Prime Minister is scheduled to visit Daman to inaugurate and lay the foundation stone for various projects worth around 2,900 170 crore rupees, including major healthcare and aviation infrastructure to the nation, besides laying foundation stones for crucial maritime projects for the Union Territory of Lakshadweep. We have a report from our correspondent.
2: Prime Minister Narendra Modi will inaugurate the new terminal building of Namo Airport and modern Namo Hospital in Daman today, strengthening the regional air connectivity and healthcare access for the Union Territory. He will also lay the foundation stone for several landmark infrastructure projects, including the iconic bridge, Daman Convention Center and NIFT Campus. In a significant step for maritime development, Prime Minister will additionally lay the foundation stone for port projects worth 885 crore rupees for the Union Territory of Lakshadweep. These projects will develop multipurpose jetty on Kalpini and Kadmat Islands, enabling year-round berthing for large passenger and cruise vessels while supporting the local fishermen with integrated fish handling and boat repair facilities.
3: Aparna Khun, Akashvani News, Surat.
1: The centre has granted tax exemption to foreign institutional investors on capital gains and interest income arising from investments in government securities. The government has promulgated the Income Tax Amendment Ordinance 2026 in this regard. The Union Finance Ministry said this step will align the taxation on government securities with many comparable jurisdictions. The exemption will be applicable from the 1st of April this year.

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ପ୍ରକୃତିରୁ ପ୍ରେରଣା, ଜଳବାୟୁ ପାଇଁ ଆମ ଭବିଷ୍ୟତ ପାଇଁ ର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ପରିବେଶ ଦିବସ। ରେପୋ ହାରକୁ 5.25% ଅପରିବର୍ତ୍ତିତ ରଖିଲେ ଭାରତୀୟ ରିଜର୍ଭ ବ୍ୟାଙ୍କ। ପୁରୀଠାରେ ଚାଲିଥିବା ତିନିଦିନିଆ ବ୍ରିକ୍ସ ରାଷ୍ଟ୍ର ସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟକାରୀ ଗୋଷ୍ଠୀ ବୈଠକରେ 11 ବିଷୟରେ ହୋଇଛି ଆଲୋଚନା ଏବଂ ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ। ପ୍ରକୃତି ଦ୍ୱାରା ଅନୁପ୍ରାଣିତ ଜଳବାୟୁ ପାଇଁ ଆମର ଭବିଷ୍ୟତ ପାଇଁ ବାର୍ତ୍ତା ନେଇ ଆଜି ବିଶ୍ୱ ପରିବେଶ ଦିବସ ପାଳନ କରାଯାଉଛି। 1973 ପ୍ରତିବର୍ଷ ଜୁନ୍ 5 ଏହି ଦିବସ ପାଳନ କରାଯାଇଥାଏ। ଜଳବାୟୁ ପରିବର୍ତ୍ତନର ମୁକାବିଲା, ପ୍ରକୃତିର ସୁରକ୍ଷା, ସ୍ୱଚ୍ଛ ଶକ୍ତିର ବ୍ୟବହାର, ସବୁଜ ଜୀବନଶୈଳୀ ଏବଂ ଏକ ସୁରକ୍ଷିତ ପୃଥିବୀ ଗଠନ ପାଇଁ ବିଶ୍ୱସ୍ତରୀୟ ସହଯୋଗର ଆବଶ୍ୟକତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଭୁବନେଶ୍ୱର ଲୋକସେବା ଭବନରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତିରୁ ପ୍ରେରଣା, ଜଳବାୟୁ ପାଇଁ ଆମ ଭବିଷ୍ୟତ ପାଇଁ ଶୀର୍ଷକ ଆଲୋଚନାଚକ୍ରରେ ବିଭାଗୀୟ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କହିଥିଲେ, ଏକ

ସବୁଜ ସ୍ୱଚ୍ଛ ଓ ଜଳବାୟୁ ସହନଶୀଳ ଓଡ଼ିଶା ଗଠନ ଦିଗରେ ରାଜ୍ୟ ଅଗ୍ରସର ହେଉଛି। ପରିବେଶ ସୁରକ୍ଷାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତା ଏଆଇ ଆଧାରିତ ଅଗ୍ନି ଚିହ୍ନଟ ବ୍ୟବସ୍ଥା, ହେନ୍ତାଳ ବନର ପୁନରୁଦ୍ଧାର, ଇକୋ ଟୁରିଜିମ୍ର ବିକାଶ, ନନ୍ଦନକାନନର ଆଧୁନିକୀକରଣ ଦିଗରେ ସରକାର କାର୍ଯ୍ୟ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ କହିଛନ୍ତି। ପରିବେଶ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରକୃତି ମିତ୍ର ଓ ପ୍ରକୃତି ବନ୍ଧୁ ସମ୍ମାନପ୍ରାପ୍ତ 205 ଅନୁଷ୍ଠାନ ଏବଂ 207 ଜଣ ବ୍ୟକ୍ତିଙ୍କୁ ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ଅଭିନନ୍ଦନ ଜଣାଇଥିଲେ। ପରିବେଶ ଅନୁକୂଳ ଜୀବନଶୈଳୀକୁ ବ୍ୟବହାର କରି ପରିବେଶ ସୁରକ୍ଷା ଦିଗରେ ଏକ ଜନ ଆନ୍ଦୋଳନରେ ସାମିଲ ହେବା ପାଇଁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ପ୍ରଦର୍ଶନୀ ଉଦ୍ଘାଟିତ ହୋଇଛି। ରାଜ୍ୟର 3 ଶ୍ରେଷ୍ଠ ପରିବେଶ ସୁରକ୍ଷା ଇକୋ କ୍ଲବ୍କୁ ସମ୍ମାନିତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପ୍ରକୃତିର ସୁରକ୍ଷା, ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ବର୍ଜନ, ଜଳ ଓ ପ୍ରାକୃତିକ ସମ୍ପଦର ଉପଯୁକ୍ତ ବ୍ୟବହାର ଏବଂ ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା ଦିଗରେ ସକ୍ରିୟ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ରାଜ୍ୟବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ପରିବେଶ ସୁରକ୍ଷା ଆଗାମୀ ପିଢ଼ିମାନଙ୍କର ସମୃଦ୍ଧି ଓ କଲ୍ୟାଣ ପାଇଁ ଏକ ନିବେଶ ବୋଲି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍ତି। ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ବିଶ୍ୱ ପରିବେଶ ସମାରୋହରେ ଆଜି କେନ୍ଦ୍ର ଶିକ୍ଷା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପରିବେଶର ସୁରକ୍ଷା ଓ ସଂରକ୍ଷଣ ପାଇଁ ଆହ୍ୱାନ ଦେଇଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ୍ ପେଡ୍ ମା କେ ନାମ ଅଭିଯାନକୁ ଅଧିକ ତ୍ୱରାନ୍ୱିତ ଓ କାର୍ଯ୍ୟାଭିମୁଖୀ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ବିଶ୍ୱ ପରିବେଶ ଦିବସ ଅବସରରେ ମା ପାଇଁ ଗଛଟିଏ ଅଭିଯାନରେ ବିଧାୟକ ଗୌରୀଶଙ୍କର ମାଝି ଯୋଗଦେଇ ବୃକ୍ଷରୋପଣ କରିଥିଲେ। ନୂଆପଡ଼ା ଜିଲ୍ଲା କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଛି। ବିଧାୟକ ଜୟ ଢୋଲକିଆ ଯୋଗଦେଇ ଉନ୍ନୟନ କାର୍ଯ୍ୟରେ ଗଛକୁ କଟା ନ ଯାଇ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଆହ୍ୱାନ ଦେଇଥିଲେ। ବିଶ୍ୱ ପରିବେଶ ଦିବସ ଅବସରରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। କୁଲାରିକୁଦ ଦ୍ୱୀପଠାରେ ଅନୁଷ୍ଠିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଯୋଗ ଦେଇଥିଲେ। ଏକ ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଚଳିତ ମାସ 23 ତାରିଖରେ ଦ୍ୱିତୀୟ ବେସାମରିକ ସମ୍ମାନ ସମାରୋହରେ ଚଳିତ ବର୍ଷ ପାଇଁ 65 ଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିବେ। ଚଳିତ ବର୍ଷ ମୋଟ 131 ପଦ୍ମ ପୁରସ୍କାର ପ୍ରଦାନ ପାଇଁ ଅନୁମୋଦନ ମିଳିଛି। ଏଥିରେ 5 ପଦ୍ମବିଭୂଷଣ, 13 ପଦ୍ମଭୂଷଣ ଏବଂ 113 ପଦ୍ମଶ୍ରୀ ପୁରସ୍କାର ରହିଛି। ପ୍ରଥମ ବେସାମରିକ ସମ୍ମାନ ପ୍ରଦାନ ସମାରୋହରେ ଗତ ମାସରେ ରାଷ୍ଟ୍ରପତି 66 ଜଣ ବ୍ୟକ୍ତିତ୍ୱଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ର। ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ଦ୍ୱିମାସିକ ମୁଦ୍ରାନୀତି ସମୀକ୍ଷା କରି ରେପୋ ହାରକୁ 5.25% ଅପରିବର୍ତ୍ତିତ ରଖିଛନ୍ତି। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି ମୁଦ୍ରାନୀତି କମିଟି ସର୍ବସମ୍ମତିକ୍ରମେ ଏହି ନିଷ୍ପତ୍ତି ନେଇଛି। ସ୍ଥାୟୀ ଜମା ସୁବିଧା ହାର 5% ଏବଂ ମାର୍ଜିନ୍ ଆଣ୍ଡ ଷ୍ଟାଣ୍ଡିଂ ଫାସିଲିଟି ହାର ଓ ବ୍ୟାଙ୍କ ହାର 5.5% ବଳବତ୍ତର ରହିଛି। ରାଜ୍ୟରେ ଖାଲି ପଡ଼ିଥିବା ଗୋଟିଏ ରାଜ୍ୟସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ବିଧାନସଭା ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟରେ ଆଜି ନାମାଙ୍କନପତ୍ର ଦାଖଲ କରିଛନ୍ତି। ନାମାଙ୍କନପତ୍ର ଦାଖଲ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏବଂ ବିଜେପିର ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ। ରାଜ୍ୟସଭା ଉପନିର୍ବାଚନ ଲାଗି ଆସନ୍ତା 8 ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ରହିଛି। 11 ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି। ଆସନ୍ତା 18 ରାଜ୍ୟସଭା ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ କରାଯିବ। ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ପୁରୀରେ ଆୟୋଜିତ ବ୍ରିକ୍ସ ରାଷ୍ଟ୍ର ସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକର ତୃତୀୟ ଦିବସରେ ଆଜି ଉଦ୍ଯାପନୀ ହେଉଛି। ବୈଠକରେ ବ୍ରିକ୍ସ ସଦସ୍ୟ ଦେଶର ବରିଷ୍ଠ ଅଧିକାରୀ ଓ ବୈଷୟିକ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ବିପଦ ହ୍ରାସ ନିମନ୍ତେ ବିଭିନ୍ନ ଆହ୍ୱାନର ସମାଧାନ ଦିଗରେ ମତ ବିନିମୟ କରୁଛନ୍ତି। 3 ମୋଟ 11 ବିଷୟରେ ଆଲୋଚନା ହୋଇଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ବିପର୍ଯ୍ୟୟ ପରିଚାଳନା ନେଇ ପ୍ରଶାସନିକ ଓ ସମ୍ପ୍ରଦାୟ ଆଧାରିତ ପଦ୍ଧତି, ପ୍ରାକ୍ ଅନୁମାନଯୋଗ୍ୟ ନିବେଶ ପାଇଁ ଆର୍ଥିକ ମଡେଲ, ବହୁ ବିପଦର ପ୍ରାରମ୍ଭିକ ସୂଚନା, ବାତ୍ୟା ଓ ବନ୍ୟା ସହ୍ୟ କରିପାରୁ ନ ଥିବା ଘର ଓ ରାସ୍ତା ସମେତ ପ୍ରାକୃତିକ ଆଧାରିତ ସମାଧାନ ନେଇ ସମ୍ମିଳନୀରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଅପରାହ୍ନରେ ଆଜି ପୁରୀ କୋଣାର୍କ ବେଳାଭୂମି ରାମଚଣ୍ଡୀଠାରେ ବିପର୍ଯ୍ୟୟ ପରିଚାଳନା ନେଇ ଏକ ଡେମୋ ପ୍ରଦର୍ଶନ କରାଯିବ।
ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟଗୁଡ଼ିକର ଗ୍ରୀଷ୍ମ ଅବକାଶ ଅବଧିକୁ ବୃଦ୍ଧି କରାଯିବା ନେଇ ସରକାର ବିଚାର କରୁଛନ୍ତି ବୋଲି

0: ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଆଗାମୀ ଦିନରେ ପାଣିପାଗ ପରିସ୍ଥିତିର ସମୀକ୍ଷା ପରେ ଗ୍ରୀଷ୍ମ ଅବକାଶ ବୃଦ୍ଧି ନେଇ ନିଷ୍ପଭି ନିଆଯିବ। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସର୍ବୋଚ୍ଚ ପ୍ରାଥମିକତା ବୋଲି ମଧ୍ୟ ଶ୍ରୀ ଗଣ୍ଡ କହିଛନ୍ତି। ରାଜ୍ୟର ସମସ୍ତ ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକ ଗତ ଏପ୍ରିଲ 27 ତାରିଖଠାରୁ ବନ୍ଦ ରହିଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଆଗୁଆ ଗ୍ରୀଷ୍ମ ଅବକାଶ ଘୋଷଣା କରିଥିଲେ। ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଶ୍ରୀଜୀଉଙ୍କ ସ୍ନାନଯାତ୍ରା, ରଥଯାତ୍ରା ଓ ବାହୁଡ଼ା ଯାତ୍ରା ନିମନ୍ତେ ନୀତି ନିର୍ଘଣ୍ଟ ଓ ବ୍ୟବସ୍ଥାବଳୀକୁ ମଞ୍ଜୁରୀ ନେଇ ବୈଠକରେ ଆଲୋଚନା କରାଯାଇଛି। ଗତ 31 ତାରିଖରେ ଅନୁଷ୍ଠିତ ଛତିଶା ନିଯୋଗ ନୀତି ସବ୍କମିଟି ବୈଠକରେ ଅନୁମୋଦିତ ହୋଇଥିବା ରଥଯାତ୍ରା ଓ ସ୍ନାନଯାତ୍ରାଦିର ବ୍ୟବସ୍ଥାବଳୀକୁ ଅନୁମୋଦନ କରାଯାଇଛି। ଶ୍ରୀମନ୍ଦିର ସୁରକ୍ଷା ସବ୍କମିଟି ବୈଠକରେ ବିବରଣୀ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ପରିଚାଳନା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ। ସରକାର ଯୋଗାଇ ଦେଉଥିବା ସମସ୍ତ ସୁବିଧା ଉପଲବ୍ଧି ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା ୱାସସ୍ ପଦ୍ଧତି ରାଜ୍ୟସ୍ତରରେ ପ୍ରଥମ ସ୍ଥାନ ହାସଲ କରିଛି। ପୁରୁଣା ନଥିପତ୍ରକୁ ସମ୍ପୂର୍ଣ୍ଣ ରୂପେ କମ୍ପ୍ୟୁଟରକରଣ କରାଯାଇଛି। ସରକାରୀ ଅଧିକାରୀମାନଙ୍କ କାମରେ ସ୍ୱଚ୍ଛତା ଆଣିବା ସହିତ ଧାର୍ଯ୍ୟ ସମୟରେ ଲୋକମାନଙ୍କୁ ସରକାରୀ ସେବା ଯୋଗାଇ ଦେବା ୱାସସ୍ ପଦ୍ଧତିର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତିଭାସନ କହିଛନ୍ତି।
1: ଇମ୍ପ୍ଲିମେଣ୍ଟେସନ ରାଜ୍ୟ ସ୍ତରରେ ଗଞ୍ଜାମ ଜିଲ୍ଲା ସଫଳତା ପାଇଛି, ଯେଉଁଥିରେ ମେ ମାସର ଯୋଉ ଆସେସମେଣ୍ଟ ହେଇଛି ସେଥିରେ ଅଧିକ ସଂଖ୍ୟାରେ ଗଞ୍ଜାମ ଜିଲ୍ଲାରେ ଫାଇଲ୍ ପ୍ରୋସେସିଂ ହେଇପାରୁଛି, ପାଖାପାଖି 25,000 ଫାଇଲ୍ ପ୍ରୋସେସ।
0: ୱାସସ୍ ପଦ୍ଧତିରେ 25,153 ଫାଇଲ୍କୁ କମ୍ପ୍ୟୁଟରକରଣ କରାଯାଇ କାର୍ଯ୍ୟରେ ବ୍ୟବହାର ଉପଯୋଗୀ କରାଯାଇଥିବାରୁ ଗଞ୍ଜାମ ଜିଲ୍ଲା ପ୍ରଥମ ସ୍ଥାନ ଅଧିକାର କରିଛି। ଭଦ୍ରକ ଜିଲ୍ଲା ଧାମନଗର ତହସିଲ ଅନ୍ତର୍ଗତ ଭଟ୍ଟସାହି ବିଦ୍ୟାଳୟରେ ମୋ ଗାଁ ମୋ ତହସିଲ କ୍ୟାମ୍ପ କୋର୍ଟ ଅନୁଷ୍ଠିତ ହୋଇଛି। 200 ଜଣଙ୍କ ଜମିଖାତା ସଂଶୋଧନ ତଥା ବିଭିନ୍ନ ଅଭିଯୋଗ ମଧ୍ୟରୁ 33 ଜଣଙ୍କୁ ଜମି ଖତିଆନ ପ୍ରଦାନ କରାଯାଇଥିଲା। ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ ଏନ୍ସିଇଆର୍ଟି ପକ୍ଷରୁ ହେବାକୁ ଥିବା ସାଧାରଣ ପ୍ରବେଶିକା ପରୀକ୍ଷା ସିଇଇ 2026 ନିମନ୍ତେ ଆବେଦନ ସମୟସୀମାକୁ ବୃଦ୍ଧି କରାଯାଇଛି। ପ୍ରାର୍ଥୀମାନେ ଆସନ୍ତା ରବିବାର ସୁଦ୍ଧା ପଞ୍ଜୀକରଣ ସମ୍ପୂର୍ଣ୍ଣ କରି ଆବେଦନପତ୍ର ଦାଖଲ କରିପାରିବେ। ଏନ୍ସିଇଆର୍ଟି ବିଭିନ୍ନ ରାଜ୍ୟରେ ଥିବା ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକର ପାଠ୍ୟକ୍ରମରେ ନାମଲେଖା ପାଇଁ ଏହି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଆବେଦନକାରୀମାନେ ଆସନ୍ତା 8 ତାରିଖ ପର୍ଯ୍ୟନ୍ତ ସଂଶୋଧନ କରିବା ଲାଗି ସୁଯୋଗ ପାଇବେ। ମୁଖ୍ୟ ସମ୍ବାଦ ପୁଣି ଥରେ। ପ୍ରକୃତିରୁ ପ୍ରେରଣା, ଜଳବାୟୁ ପାଇଁ ଆମ ଭବିଷ୍ୟତ ପାଇଁର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ପରିବେଶ ଦିବସ। ରେପୋ ହାରକୁ 5.25% ଅପରିବର୍ତ୍ତିତ ରଖିଲେ ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।

ଶୁଣିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଆର୍ଟି ଆକାଶବାଣୀ ବାରିପଦା ପ୍ରଚାର କରୁଛୁ କେତୋଟି ସୁଗମ ଗୀତ। କାର୍ଯ୍ୟକ୍ରମର ପ୍ରଥମ କଣ୍ଠଶିଳ୍ପୀ ତୃପ୍ତି ଦାସ ଗାଇଛନ୍ତି ଭୀମ ଭୋଇଙ୍କ ରଚନାରୁ।

ଶୁଣିଲେ କେତୋଟି ଭକ୍ତି ଗୀତ ଆକାଶବାଣୀ ବାରିପଦା ପ୍ରଚାର କରୁଛୁ କେତୋଟି ସୁଗମ ସଙ୍ଗୀତ କାର୍ଯ୍ୟକ୍ରମର ପ୍ରଥମ କଣ୍ଠଶିଳ୍ପୀ ସମୀର ଗୀତ ରଚନା କରିଛନ୍ତି ନିଜାମ।

ଗ୍ରୀଷ୍ମ ପ୍ରବାହ ସାରା ରାଜ୍ୟରେ ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଦିନର ସର୍ବୋଚ୍ଚ ତାପମାତ୍ରା 45 ଡିଗ୍ରୀ ସେଲସିୟସ୍ ପାର କଲାଣି। ତେଣୁ ଆମେ ସମସ୍ତେ କେମିତି ସତର୍କ ରହିବା ଓ ସୁସ୍ଥ ରହିବା ସେଥିପ୍ରତି କିଛି ପଦକ୍ଷେପ ନେବା ନିହାତି ଜରୁରୀ। ଦିନ 11ଟା ଠାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ପ୍ରବଳ ଖରା ହେଉଛି। ତେଣୁ ସେହି ମଧ୍ୟରେ ଆମେ ଘରେ ରହିବା ପାଇଁ ଚେଷ୍ଟା କରିବା। ଯଦି ନିହାତି ଦରକାର ପଡ଼େ ତାହେଲେ ଆମେ ସୂତା ଲୁଗା ପିନ୍ଧିବା, ପାଦରେ ଚପଲ, ମୁଣ୍ଡରେ ଗାମୁଛା, କଳା ଚଷମା ବ୍ୟବହାର କରିବା, ସାଙ୍ଗରେ ଥଣ୍ଡା ପାଣି ନେବା, ଛତା ବ୍ୟବହାର କରିବା, ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଇବା, ଭୋକରେ ରହିବା ନାହିଁ, ପଖାଳ ତୋରାଣି, ORS ଦ୍ରବଣ, ଚିନି ଲୁଣ ସର୍ବତ, ଲେମ୍ବୁ ସର୍ବତ, ଘୋଳ ଦହି, ଆଖୁ ରସ, ପଇଡ଼ ପାଣି ଇତ୍ୟାଦି ପିଇପାରିବା, ଥଣ୍ଡା ପାନୀୟଠୁ ଦୂରେଇ ରହିବା। ପରିବାରରେ ଛୋଟ ଛୁଆ, ବୟସ୍କ ଲୋକ, ଗର୍ଭବତୀ ତଥା ରୋଗୀମାନଙ୍କୁ ବିଶେଷ ଧ୍ୟାନ ଦେବା। ଅତ୍ୟଧିକ ପରିଶ୍ରମ କରିବା ନାହିଁ, ହାଲିଆ ଲାଗିଲେ ବିଶ୍ରାମ ନେବା। ଯଦି ନିହାତି ଅସୁବିଧା ଲାଗେ ତାହେଲେ ତୁରନ୍ତ ଡାକ୍ତରଖାନା ଯିବା ଏବଂ ଡାକ୍ତରଙ୍କ ପରାମର୍ଶ ନେବା।

ମ୍ୟାଲେରିଆ ନ ହେବାର ଉପାୟ ପ୍ରତିଦିନ ମଶାରୀ କିମ୍ବା କୀଟନାଶକ ଔଷଧ ଉପଚାରିତ ମଶାରୀ ଟାଣି ଶୁଅନ୍ତୁ। ଗର୍ଭବତୀ ଶିଶୁମାନେ ମଶାରୀ ଭିତରେ ଯେପରି ନିଶ୍ଚିନ୍ତ ଶୋଇବେ ସେଥିପ୍ରତି ଯତ୍ନବାନ ହୁଅନ୍ତୁ। ଘର ଭିତରେ କୀଟନାଶକ ସିଞ୍ଚନ ପାଇଁ ସିଞ୍ଚନ କର୍ମୀଙ୍କୁ ସହଜ କରନ୍ତୁ। ସିଞ୍ଚନ ସ୍ଥାନକୁ 3 ମାସ ପର୍ଯ୍ୟନ୍ତ ଲିପାପୋଛା କରନ୍ତୁ ନାହିଁ। ଜ୍ୱର ହେଲେ ଅତିଶୀଘ୍ର ଆଶା କିମ୍ବା ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ମ୍ୟାଲେରିଆ ପାଇଁ ରକ୍ତ ପରୀକ୍ଷା କରନ୍ତୁ। ମ୍ୟାଲେରିଆ ଜଣାପଡ଼ିଲେ ଔଷଧ ପୂରା ମାତ୍ରାରେ ସେବନ କରନ୍ତୁ। ମଶା ବଂଶବୃଦ୍ଧିକୁ ରୋକିବା ପାଇଁ ଘର ଆଖପାଖରେ ପାଣି ଜମିବାକୁ ଦିଅନ୍ତୁ ନାହିଁ। ପରିବେଶ ପରିଷ୍କାର ରଖନ୍ତୁ। ସୂଚନାଟି ଜଣାଇଛନ୍ତି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ଓଡ଼ିଶା ସରକାର।

ହ୍ୟାଲୋ ବାରିପଦା ଶ୍ରୋତା ବନ୍ଧୁ, ପ୍ରତ୍ୟେକ ରବିବାର ସକାଳ 8:15ରୁ ସକାଳ 9 ପର୍ଯ୍ୟନ୍ତ ପ୍ରଚାରିତ ହେଉଛି କାର୍ଯ୍ୟକ୍ରମ ହ୍ୟାଲୋ ବାରିପଦା। ଏହି କାର୍ଯ୍ୟକ୍ରମର ପୁନଶ୍ଚ ପ୍ରସାରଣ ପ୍ରତ୍ୟେକ ବୁଧବାର ସକାଳ 8:15ରୁ 9 ପର୍ଯ୍ୟନ୍ତ ଶୁଣିପାରିବେ। ହ୍ୟାଲୋ ବାରିପଦା କାର୍ଯ୍ୟକ୍ରମରେ ନିଜ ପସନ୍ଦର ଗୀତକୁ ସାମିଲ କରିବାକୁ ଚାହୁଁଥିଲେ ପ୍ରତି ବୁଧବାର ଅପରାହ୍ନ 4:00ରୁ 5:00 ମଧ୍ୟରେ ଆମକୁ ଟେଲିଫୋନ୍ କରନ୍ତୁ। ଆମର ଟେଲିଫୋନ୍ ନମ୍ବର ହେଉଛି 06792254105। ଆଉ ଥରେ କହି ରଖୁଛୁ ଶ୍ରୋତା ବନ୍ଧୁ, ପ୍ରତ୍ୟେକ ବୁଧବାର ଅପରାହ୍ନ 4:00ରୁ 5:00 ମଧ୍ୟରେ ଟେଲିଫୋନ୍ କରନ୍ତୁ। ଟେଲିଫୋନ୍ ନମ୍ବର ହେଲା 06792254105।

ବାଲ୍ୟବିବାହ ନିଷେଧ ସୂଚନା ଏତେ ଦ୍ୱାରା ଜନସାଧାରଣ ମାନଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି କି ଏକୋଇଶ ବର୍ଷ ବୟସରୁ କମ୍ ବୟସର ପୁଅ ତଥା ଅଠର ବର୍ଷ ବୟସରୁ କମ୍ ବୟସର ଝିଅମାନଙ୍କର ବିବାହ ବାଲ୍ୟବିବାହ ନିଷେଧ ଆଇନ ଅନୁଯାୟୀ ଦଣ୍ଡନୀୟ ଅପରାଧ ତେଣୁ ଯଦି ଆପଣ କୌଣସି ପ୍ରକାର ବାଲ୍ୟବିବାହର ସୂଚନା ପାଆନ୍ତି ତେବେ ଅତିଶୀଘ୍ର ଦେୟମୁକ୍ତ ଚାଇଲ୍ଡ ଲାଇନ୍ ନମ୍ଘର 108 ସହିତ ଯୋଗାଯୋଗ କରିବାକୁ ଅନୁରୋଧ ଜଣାଇଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମୟୂରଭଞ୍ଜ।

ଆଜି ପାଇଁ ସୂଚନା ସମ୍ବାଦ ଏତିକି। ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ। ମୁଖ୍ୟ ସମ୍ବାଦ, ପରିବେଶ ସୁରକ୍ଷା ଓ ସଂରକ୍ଷଣ ଏକ ସାମୂହିକ ଦାୟିତ୍ୱ, ବିଶ୍ୱ ପରିବେଶ ଦିବସ ଅବସରରେ କହିଲେ ରାଜ୍ୟପାଳ। ପୁରୀରେ ଉଦ୍ଯାପିତ ହେଲା ବିପର୍ଯ୍ୟୟ ବିପଦ ହ୍ରାସ ନେଇ ଆୟୋଜିତ ବ୍ରିକ୍ସ ରାଷ୍ଟ୍ରସମୂହର ବୈଠକ। ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରଥଯାତ୍ରା ନୀତି ନିର୍ଘଟକୁ ସ୍ୱୀକୃତି ଏବଂ କାଳବୈଶାଖୀର ପ୍ରଭାବରେ ରାଜ୍ୟର 25 ଜିଲ୍ଲାରେ ବର୍ଷା ସମ୍ଭାବନା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା। ପ୍ରକୃତି ଦ୍ୱାରା ଅନୁପ୍ରାଣିତ ଜଳବାୟୁ ପାଇଁ ଆମର ଭବିଷ୍ୟତ ବାର୍ତ୍ତା ନେଇ ଆଜି ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। 1973 ମସିହାରୁ ପ୍ରତିବର୍ଷ ଜୁନ୍ 5 ତାରିଖରେ ଏହି ଦିବସ ପାଳନ କରାଯାଇଥାଏ। ଜଳବାୟୁ ପରିବର୍ତ୍ତନର ମୁକାବିଲା, ପ୍ରକୃତିର ସୁରକ୍ଷା

0: ସ୍ୱଚ୍ଛ ଶକ୍ତିର ବ୍ୟବହାର, ସବୁଜ ଜୀବନଶୈଳୀ ଏବଂ ଏକ ସୁରକ୍ଷିତ ପୃଥିବୀ ଗଠନ ପାଇଁ ବିଶ୍ୱସ୍ତରୀୟ ସହଯୋଗର ଆବଶ୍ୟକତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୂଳ ଉଦ୍ଦେଶ୍ୟ। ପରିବେଶ ସୁରକ୍ଷା ଓ ସଂରକ୍ଷଣ ଏକ ସାମୁହିକ ଦାୟିତ୍ୱ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି କହିଛନ୍ତି। ଭୁବନେଶ୍ୱର ଲୋକଭବନଠାରେ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଅଟଳ ବନରେ ଚାରାରୋପଣ କରି ରାଜ୍ୟପାଳ କହିଛନ୍ତି, ପରିବେଶକୁ ରକ୍ଷା କରିବା ପାଇଁ ପ୍ରତ୍ୟେକ ବ୍ୟକ୍ତି ଚାରାରୋପଣ କରି ନିଜର ଯୋଗଦାନ ରଖିବା ଆବଶ୍ୟକ। ଏକ ପେଡ୍ ମା କେ ନାମ ଅଭିଯାନ ଅଧୀନରେ ଅତିକମ୍ରେ ଗୋଟିଏ ଲେଖାଏଁ ଚାରାରୋପଣ କରିବାକୁ ରାଜ୍ୟବାସୀଙ୍କୁ ରାଜ୍ୟପାଳ ନିବେଦନ କରିଛନ୍ତି। ସ୍ୱଚ୍ଛ, ସବୁଜ ଓ ସ୍ଥାୟୀ ଭବିଷ୍ୟତ ଗଠନ ଦିଗରେ ଯୁବପିଢ଼ି ଅଗ୍ରଣୀ ଭୂମିକା ଗ୍ରହଣ କରିବାକୁ ରାଜ୍ୟପାଳ ଆହ୍ୱାନ ଦେଇଛନ୍ତି। ଭୁବନେଶ୍ୱରସ୍ଥିତ ଓଡ଼ିଶା ଅର୍ବାନ ଏକାଡେମୀ ପରିସରରେ ବିଶ୍ୱ ପରିବେଶ ଦିବସ ଅବସରରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଇଣ୍ଡିଆନ୍ ୱାଟର ୱାର୍କସ୍ ଆସୋସିଏସନ୍ IWWA ର ସଭାପତି ଯନ୍ତ୍ରୀ ହାଡ଼ିବନ୍ଧୁ ବେହେରା ଯୋଗଦେଇ ପରିବେଶ ସୁରକ୍ଷା ଓ ଜଳ ସଂରକ୍ଷଣ ପାଇଁ ମିଳିତ ପ୍ରୟାସର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ରାଜ୍ୟ ସରକାର ଏକ ସବୁଜ, ସ୍ୱଚ୍ଛ ଓ ଜଳବାୟୁ ସହନଶୀଳ ଓଡ଼ିଶା ଗଠନ ଦିଗରେ ଦୃଢ଼ତାର ସହ ଅଗ୍ରଗତି କରୁଛନ୍ତି ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂହ ଖୁଣ୍ଟିଆ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ରାଜ୍ୟସ୍ତରୀୟ ବିଶ୍ୱ ପରିବେଶ ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଖୁଣ୍ଟିଆ କହିଛନ୍ତି, ଭବିଷ୍ୟତ ପିଢ଼ି ପାଇଁ ସୁରକ୍ଷିତ ଓ ସୁସ୍ଥ ପରିବେଶ ଗଢ଼ିତୋଳିବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ପାରମ୍ପରିକ ଚାଷ ପଦ୍ଧତି ପରିବେଶ ସୁରକ୍ଷାରେ ସହାୟକ ହେଉଥିବାରୁ ଏହାର ମୂଳତତ୍ତ୍ୱକୁ ଧ୍ୟାନରେ ରଖି ନୂତନ ପ୍ରଣାଳୀ ଅବଲମ୍ବନ କରିବାର ଆବଶ୍ୟକତା ରହିଛି। ବ୍ୟକ୍ତି, ସମାଜ ଓ ପରିବେଶ ପରସ୍ପରର ପରିପୂରକ, ଏହାର ସନ୍ତୁଳନ ବଜାୟ ରଖିବା ସମସ୍ତଙ୍କର କର୍ତ୍ତବ୍ୟ ବୋଲି ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ କହିଛନ୍ତି। ଏହି ଅବସରରେ ପରିବେଶ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରକୃତି ମିତ୍ର ଓ ପ୍ରକୃତି ବନ୍ଧୁ ପୁରସ୍କାରପ୍ରାପ୍ତ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କୁ ପରିବେଶ ସୁରକ୍ଷା ଆନ୍ଦୋଳନରେ ସାମିଲ ହେବାକୁ ଆହ୍ୱାନ ଦିଆଯାଇଛି। ପରିବେଶ ସୁରକ୍ଷା ସମ୍ପର୍କରେ ପରିବେଶବିତ୍ ଡକ୍ଟର ଚିତ୍ତରଞ୍ଜନ ମିଶ୍ର କହନ୍ତି,
1: 2026 ମସିହାର ଯୋଉ ଥିମ୍ ବା ଭିତ୍ତି ବିଷୟବସ୍ତୁ ରଖାଯାଇଛି, ଇଂରାଜୀରେ କହିଲେ ଆମେ ତାକୁ କହିବା ଇନ୍ସପାୟାର୍ଡ ବାଇ ନେଚର ଫର୍ କ୍ଲାଇମେଟ୍ ଫର୍ ଆୱାର ଫ୍ୟୁଚର। ଓଡ଼ିଆରେ ହେଲା ପ୍ରକୃତି ଦ୍ୱାରା ଅନୁପ୍ରାଣିତ ହୋଇ ଜଳବାୟୁ ଓ ଭବିଷ୍ୟତର ସୁରକ୍ଷା। ତ ଆମେ ଯାହା କିଛି ସୁରକ୍ଷା କରିବା, ଭବିଷ୍ୟତ କାର୍ଯ୍ୟପନ୍ଥା ଗ୍ରହଣ କରିବା, ତା ପ୍ରକୃତିକୁ ଜଡିତ କରିକି ପ୍ରକୃତିର ସୁରକ୍ଷା ମାଧ୍ୟମରେ ଏ ସମସ୍ତ କାର୍ଯ୍ୟକ୍ରମ ଆମକୁ ହାତକୁ ନେବାକୁ ପଡିବ। ପ୍ରକୃତିକୁ ଭିତ୍ତି କରିକି ଯୋଉ ବିଭିନ୍ନ ପନ୍ଥା ଆମେ ବାହାର କରିବା, ନେଚର ବେସ୍ଡ ସଲ୍ୟୁସନ୍ ହିଁ ଆମକୁ ଆଗକୁ ରାସ୍ତା କଢେଇ ନେବ। ପରିବେଶ ସୁରକ୍ଷା କ୍ଷେତ୍ରରେ ସମଗ୍ର ବିଶ୍ୱର ଉତ୍ତରଦାୟିତ୍ୱ ଉତ୍ତର ପିଢ଼ି ଓ ଆଜିକା ପିଢ଼ି ଉପରେ ନ୍ୟସ୍ତ ରହିବ।
0: ବିପର୍ଯ୍ୟୟ ବିପଦ ହ୍ରାସ ନେଇ ପୁରୀଠାରେ ଆୟୋଜିତ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକ ଆଜି ଉଦ୍ଯାପିତ ହୋଇଯାଇଛି। ବୈଠକରେ ବ୍ରିକ୍ସ ସଦସ୍ୟ ଦେଶର ବରିଷ୍ଠ ଅଧିକାରୀ ଓ ବୈଷୟିକ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ବିପଦ ହ୍ରାସ ନିମନ୍ତେ ବିଭିନ୍ନ ଆହ୍ୱାନର ସମାଧାନ ଦିଗରେ ମତ ବିନିମୟ କରିଛନ୍ତି। ତିନି ଦିନରେ ମୋଟ 11 ବିଷୟରେ ଆଲୋଚନା ହୋଇଛି। ବିପର୍ଯ୍ୟୟ ପରିଚାଳନା ନେଇ ପ୍ରଶାସନିକ ଓ ସମ୍ପ୍ରଦାୟ ଆଧାରିତ ପଦ୍ଧତି, ପ୍ରାକ୍ ଅନୁମାନଯୋଗ୍ୟ ନିବେଶ ପାଇଁ ଆର୍ଥିକ ମଡେଲ, ବହୁ ବିପଦର ପ୍ରାକ୍ ସୂଚନା ସମ୍ପର୍କରେ ସମ୍ମିଳନୀରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ବ୍ରିକ୍ସ ରାଷ୍ଟ୍ରର ସଦସ୍ୟମାନେ ଆଜି ପୁରୀ କୋଣାର୍କ ବେଳାଭୂମି ସମେତ ରାମଚଣ୍ଡୀ ଗସ୍ତ କରି ବିପର୍ଯ୍ୟୟ ପରିଚାଳନା ସମ୍ପର୍କିତ ପ୍ରଦର୍ଶନୀ ଦେଖିଛନ୍ତି। ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ଉଦ୍ୟାନ କୃଷି ପରୀକ୍ଷଣ କେନ୍ଦ୍ରରେ ରାଜ୍ୟସ୍ତରୀୟ ଆମ୍ବ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି, ଚାଷୀଙ୍କ ଆୟ ବୃଦ୍ଧି ଓ ରପ୍ତାନୀକୁ ବଢ଼ାଇବା ପାଇଁ ଓଡ଼ିଶା ଆମ୍ବର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟିର ଆବଶ୍ୟକତା ରହିଛି। କୃଷି ଉତ୍ପାଦନ ବୃଦ୍ଧି ପାଇଁ ଫସଲ ବିବିଧିକରଣ, ଡାଲିଜାତୀୟ ଫସଲ, ତୈଳବୀଜ ଏବଂ ଔଷଧୀୟ ଗୁଣଯୁକ୍ତ ଫଳଚାଷ କରିବାକୁ ଉପମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଜଳବାୟୁ ଉପଯୋଗୀ ଉଦ୍ୟାନ କୃଷିର ପ୍ରସାର ଏବଂ କ୍ଷେତ ବଞ୍ଚାଅ ଅଭିଯାନ ଅଧୀନରେ ଚାଷଜମିର ସୁରକ୍ଷା ପାଇଁ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଶତାଧିକ ଚାଷୀ, ବିଶେଷଜ୍ଞ ଓ ପରିବେଶବିତ୍ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହି ଅବସରରେ 60+ କିସମର ଆମ୍ବ ପ୍ରଦର୍ଶିତ ହୋଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆଗାମୀ ଦେବସ୍ନାନ ପୂର୍ଣ୍ଣିମା, ରଥଯାତ୍ରା, ବାହୁଡ଼ା ଯାତ୍ରା, ନୀତିନିଘଣ୍ଟ ଓ ବ୍ୟବସ୍ଥାବଳୀର ପରିଚାଳନାକୁ କମିଟି ଅନୁମୋଦନ କରିଛି। ନରେନ୍ଦ୍ର ପୁଷ୍କରିଣୀଠାରେ ଶ୍ରୀମନ୍ଦିର ପ୍ରଶାସନରେ ଏକ ସ୍ଥାୟୀ ସୂଚନା କେନ୍ଦ୍ର ଓ ଅଭ୍ୟର୍ଥନା ପ୍ରକୋଷ୍ଠ ନିର୍ମାଣ, ଆଦର୍ଶ ଗୁରୁକୁଳ ପ୍ରତିଷ୍ଠା, ସେବାୟତ ଆବାସ ଯୋଜନା ପାଇଁ ଅନ୍ୟତ୍ର ଜମି ଚିହ୍ନଟ ନେଇ ବୈଠକରେ ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାର ଗଣତି ବଣତି କାର୍ଯ୍ୟକୁ ଆଗାମୀ ନୀଳାଦ୍ରୀ ବିଜେ ନୀତି ପର୍ଯ୍ୟନ୍ତ ସ୍ଥଗିତ ରଖିଛି।

0: କରାଯାଇଛି। ପରବର୍ତ୍ତୀ ସମୟରେ ଦିନ ସ୍ଥିର କରାଯାଇ ଗଣତି ମଣତି କାର୍ଯ୍ୟ ପୁନଃ ଆରମ୍ଭ କରାଯିବ। ଅଳଙ୍କାରଗୁଡ଼ିକର ଫଟୋ ଓ ଭିଡ଼ିଓଗ୍ରାଫି ଓ 3D ମ୍ୟାପିଂ ପରେ ଭିତର ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି।
1: ପରିଚାଳନା କମିଟି ଆଜି ପରାମର୍ଶ ଦେଲେ ବର୍ତ୍ତମାନ ପାଇଁ ଗଣତି ପ୍ରକ୍ରିୟା ସ୍ଥଗିତ ରହିବ ଏବଂ ନୀଳାଦ୍ରି ବିଜେ ପରେ କେଉଁ ତିଥିରେ ତାକୁ କରାଯିବ ତାକୁ ମୁଖ୍ୟ ପ୍ରଶାସକ ସରକାରଙ୍କୁ ସୂଚନା ଦେଇ ତାକୁ କରିବେ।
0: ବୈଠକରେ ପୁରୀ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ଆଗାମୀ ରଥଯାତ୍ରାର ଶୃଙ୍ଖଳିତ ଆୟୋଜନ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ରାଜ୍ୟରେ ଖାଲି ପଡ଼ିଥିବା ଗୋଟିଏ ରାଜ୍ୟସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନାମାଙ୍କନ ପତ୍ର ଦାଖଲ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବିଜେପିର ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ। ରାଜ୍ୟସଭା ଉପନିର୍ବାଚନ ଲାଗି ଆସନ୍ତା 8 ତାରିଖ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ, 11 ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି। ଆସନ୍ତା 18 ତାରିଖରେ ରାଜ୍ୟସଭା ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ କରାଯିବ। ଭୁବନେଶ୍ୱର ସ୍ଥାନୀୟ ନିର୍ମାଣ ସୌଧଠାରେ ରାଜ୍ୟସ୍ତରୀୟ ଅବକାରୀ ଅଧୀକ୍ଷକଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି କହିଛନ୍ତି, ବେଆଇନ ନିଶା କାରବାର ଏବଂ ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ଥିବା ପେସାଦାର ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅବକାରୀ ଅଧିକାରୀ ଓ କର୍ମଚାରୀଙ୍କ ନିୟମିତ ତାଲିମ, ନୂଆ ନିଯୁକ୍ତି, ବିଭିନ୍ନ ଜୋନ୍ରେ ଥିବା ସମସ୍ୟାର ସମାଧାନ ଉପରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଗୁରୁତ୍ୱାରୋପ କରିଥିଲେ। ବୈଠକରେ ପ୍ରମୁଖ ଶାସନ ସଚିବ ଆର୍ଏସ୍ ଗୋପାଳନ ବିଭାଗ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପ୍ରଶାସନିକ ସଂସ୍କାର ବିଷୟରେ ଆଲୋଚନା କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାରେ ରାଜ୍ୟ ସରକାରଙ୍କ ମାର୍କଫେଡ୍ ପକ୍ଷରୁ ମାର୍ଶାଘାଇ ବ୍ଲକର ନୀଳାଦ୍ରିପୁରଠାରେ ସରକାରୀ ସ୍ତରରେ ରବି ଜାତୀୟ ଫସଲ ଚାଷୀମାନଙ୍କଠାରୁ କ୍ରୟ କରାଯାଉଛି। ଏହାଫଳରେ ଚାଷୀମାନଙ୍କର ଆୟ ବୃଦ୍ଧି ହୋଇପାରିବ। ରାଜ୍ୟର ବିଭିନ୍ନ ସ୍ଥାନରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଝାଡ଼ପଡ଼ା ଗୋଦାବରିଶ ମିଶ୍ର ନୋଡାଲ ପ୍ରାଥମିକ ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକ୍ରମରେ ବିଧାନସଭା ବାଚସ୍ପତି ତଥା ରଣପୁର ବିଧାୟିକା ସୁରମା ପାଢ଼ୀ ଯୋଗଦେଇ ଚାରାରୋପଣ କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲା ବନ ବିଭାଗ ତଥା ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ରାୟଗଡ଼ା ସଦର ମହକୁମା ମୁନିଗୁଡ଼ା ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ରାୟଗଡ଼ା ପୌର ପରିଷଦ ଆନୁକୂଲ୍ୟରେ ପରିମଳ ଉଦ୍ୟାନର ମୁଖ୍ୟ ଫାଟକ, ମୋ ବଗିଚା, ୱେଷ୍ଟ ଟୁ ୱଣ୍ଡର ପାର୍କ ଏବଂ ନିର୍ମାଣ ଓ ଭଗ୍ନଜନିତ ଆବର୍ଜନା ପ୍ରକ୍ରିୟାକରଣ କେନ୍ଦ୍ର ଉଦ୍ଘାଟନ କରାଯାଇଛି। ମାଲକାନଗିରି ଓ ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲାରେ ଦୁଇଦିନିଆ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ କର୍ମଶାଳା ଉଦ୍ଯାପିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲା ସ୍ଥାନୀୟ ଅଶୋକ ମେହେଟା ସମ୍ମିଳନୀ ଗୃହରେ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ତୃତୀୟ ପର୍ଯ୍ୟାୟ 11ତମ କୃଷି ଜନଗଣନା ସମ୍ବନ୍ଧୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। କନ୍ଧମାଳ ଜିଲ୍ଲାପାଳ ଆଜି ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କିତ ସଚେତନତା ରଥକୁ ଉଦ୍ଘାଟନ କରିଛନ୍ତି। ପାଣିପାଗ, କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଜାରି ରହିଛି। ଆଗାମୀ 24 ଘଣ୍ଟା ମଧ୍ୟରେ ଝଡ଼ବର୍ଷା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ 25ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ପରିବେଶ ସୁରକ୍ଷା ଓ ସଂରକ୍ଷଣ ଏକ ସାମୂହିକ ଦାୟିତ୍ୱ, ବିଶ୍ୱ ପରିବେଶ ଦିବସ ଅବସରରେ କହିଲେ ରାଜ୍ୟପାଳ। ପୁରୀରେ ଉଦ୍ଯାପିତ ହେଲା ବିପର୍ଯ୍ୟୟ ବିପଦ ହ୍ରାସ ନେଇ ଆୟୋଜିତ ବ୍ରିକ୍ସ ରାଷ୍ଟ୍ର ସମୂହର ବୈଠକ। ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରଥଯାତ୍ରା ନୀତି ନିର୍ଘଣ୍ଟକୁ ସ୍ୱୀକୃତି ଏବଂ କାଳବୈଶାଖୀର ପ୍ରଭାବରେ ରାଜ୍ୟର 25ଟି ଜିଲ୍ଲାରେ ବର୍ଷା ସମ୍ଭାବନା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।
2: ଆକାଶବାଣୀ କଟକ, ଶୁଣନ୍ତୁ ଆଜିର ପ୍ରସଙ୍ଗ।
3: ଆଜିର ପ୍ରସଙ୍ଗ, ସବୁଜ ବିଶ୍ୱ, ସମୃଦ୍ଧ ଭବିଷ୍ୟତ। ଆଲେଖ୍ୟ ଡକ୍ଟର ଗିରିଶ ପ୍ରସାଦ ସ୍ୱାଇଁ, ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। ଜଳବାୟୁ ପରିବର୍ତ୍ତନର କୁପରିଣାମକୁ ପ୍ରତିହତ କରିବା ମିଳିତ ଜାତିସଂଘର ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟର 13 ନମ୍ବର ଲକ୍ଷ୍ୟକୁ ପ୍ରତିନିଧିତ୍ୱ କରେ। ଏହା ବିଶ୍ୱ ଉଷ୍ମତାକୁ ବନ୍ଦ କରିବା, ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନ ହ୍ରାସ କରିବା ଏବଂ ଜଳବାୟୁ ସମ୍ବନ୍ଧୀୟ ବିପଦ ପ୍ରତି ସ୍ଥିରତା ସୃଷ୍ଟି କରିବା ପାଇଁ ଜରୁରୀ ପଦକ୍ଷେପ ଉପରେ ଧ୍ୟାନ ଦିଏ। ବିଶ୍ୱବ୍ୟାପୀ ବର୍ତ୍ତମାନର ଅଭିଯାନଗୁଡ଼ିକ ପ୍ରକୃତି ଦ୍ୱାରା ଅନୁପ୍ରାଣିତ ଜଳବାୟୁ ପାଇଁ

0: ଆମ ଭବିଷ୍ୟତ ପାଇଁ ବିଶ୍ୱବ୍ୟାପୀ ଆହ୍ୱାନ ଉପରେ ଗୁରୁତ୍ୱ ଦେଉଛି। ବିକାଶଶୀଳ ଦେଶଗୁଡ଼ିକ ପାଇଁ ଜଳବାୟୁ ପରିବର୍ତ୍ତନର ପରିଣାମକୁ ପ୍ରତିହତ କରିବା ଅତ୍ୟନ୍ତ ଜରୁରୀ, କାରଣ ସେମାନେ ବିଶ୍ୱ ଉଷ୍ମତାର ସବୁଠାରୁ ଗମ୍ଭୀର ପ୍ରଭାବର ସମ୍ମୁଖୀନ ହେଉଛନ୍ତି ଏବଂ ବ୍ୟବସ୍ଥାର ପୁନଃ ପ୍ରବର୍ତ୍ତନ ପାଇଁ ସେମାନଙ୍କ ପାଖରେ କମ୍ ସମ୍ବଳ ଅଛି। ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନରେ ସର୍ବନିମ୍ନ ପ୍ରଭାବ ସତ୍ତ୍ୱେ ବିକାଶଶୀଳ ଦେଶଗୁଡ଼ିକ ଦୀର୍ଘକାଳୀନ ମରୁଡ଼ି, ଶକ୍ତିଶାଳୀ ଘୂର୍ଣ୍ଣିଝଡ଼ ଏବଂ ସମୁଦ୍ର ସ୍ତର ବୃଦ୍ଧି ପରି ପାଗର ପ୍ରଭାବ ସାମ୍ନା କରନ୍ତି। ଜଳବାୟୁ ସମ୍ବନ୍ଧୀୟ ବିପର୍ଯ୍ୟୟ ଯୋଗୁଁ ହେଉଥିବା ସମସ୍ତ ମୃତ୍ୟୁର 2/3 ଅଧିକ ଏହି ଅଞ୍ଚଳଗୁଡ଼ିକରେ ଘଟେ। ଦ୍ୱିତୀୟ କାରଣ ହେଉଛି ଅର୍ଥନୈତିକ ଏବଂ କୃଷି ନିର୍ଭରଶୀଳତା। ବିକାଶଶୀଳ ବିଶ୍ୱର ଜନସଂଖ୍ୟାର ଏକ ବୃହତ୍ ସଂଖ୍ୟା ବଞ୍ଚିବା ଏବଂ ଆୟ ପାଇଁ କୃଷି ଉପରେ ବହୁତ ନିର୍ଭର କରିଥାନ୍ତି। ଜଳବାୟୁ ବର୍ଷାଧାରାକୁ ବ୍ୟାପକ ଭାବରେ ପରିବର୍ତ୍ତନ କରେ ଏବଂ ଫସଲ ନଷ୍ଟ କରେ, ଗୁରୁତର ଖାଦ୍ୟ ଏବଂ ଜଳ ଅସୁରକ୍ଷା ସୃଷ୍ଟି କରେ ଏବଂ ସ୍ଥାନୀୟ ଅର୍ଥନୀତିକୁ ପଙ୍ଗୁ କରିଦିଏ। ଉଷ୍ମ ତାପମାତ୍ରା ରୋଗ ଜୀବାଣୁ ବାହକଙ୍କ ବିସ୍ତାର ତ୍ୱରାନ୍ୱିତ କରେ, କୋଟି କୋଟି ଲୋକଙ୍କୁ ମ୍ୟାଲେରିଆ, ଡେଙ୍ଗୁ, ଜ୍ୱର ଭଳି ସଂକ୍ରାମକ ରୋଗର ଶିକାର କରେ। ଅଧିକନ୍ତୁ ଉନ୍ନତ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିର ଅଭାବ ହେତୁ ଏହି ଦେଶଗୁଡ଼ିକ ସ୍ୱାସ୍ଥ୍ୟ ସଙ୍କଟକୁ ମୁକାବିଲା କରିବା ପାଇଁ ସଂଘର୍ଷ କରନ୍ତି। ପରିଣାମ ସ୍ୱରୂପ ସ୍ଥାନାନ୍ତର ପ୍ରାୟତଃ ରାଜନୈତିକ ଅସ୍ଥିରତା ଏବଂ ସ୍ଥାନୀୟ ଦ୍ୱନ୍ଦ୍ୱକୁ ପ୍ରୋତ୍ସାହିତ କରୁଛି। ବିକାଶଶୀଳ ଦେଶଗୁଡ଼ିକ ନିରନ୍ତର ବିପର୍ଯ୍ୟୟ ଏବଂ ପୁନଃ ନିର୍ମାଣର ଏକ ବିନାଶକାରୀ ଚକ୍ରରେ ଫସି ରହିଛନ୍ତି। ଗ୍ରୀନ୍ହାଉସ୍ ଗ୍ୟାସ୍ ନିର୍ଗମନର ସ୍ତର ବୃଦ୍ଧି ପାଇବା ସହିତ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଗମ୍ଭୀରତାର ସହ ବୃଦ୍ଧି ପାଉଛି। ଖାଦ୍ୟ ଉତ୍ପାଦନ କରିବାର କ୍ଷମତା, ବାସସ୍ଥାନ, ସୁରକ୍ଷା ଏବଂ କାର୍ଯ୍ୟକୁ ପ୍ରଭାବିତ କରିପାରେ। ବିକାଶଶୀଳ ଦେଶଗୁଡ଼ିକ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଦ୍ୱାରା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି, ଯେଉଁଥିରେ ସେମାନେ ସବୁଠାରୁ କମ୍ କ୍ଷତି ଘଟାଇଛନ୍ତି। ଭାରତ ନିର୍ଗମନରୁ ଆର୍ଥିକ ଅଭିବୃଦ୍ଧିର ପ୍ରାରମ୍ଭିକ ଲକ୍ଷ୍ୟ ହାସଲ କରି ବିଶ୍ୱ ଜଳବାୟୁ କାର୍ଯ୍ୟକ୍ରମର ନେତୃତ୍ୱ ନେଉଛି। ସ୍ୱଚ୍ଛ ଶକ୍ତିରେ ନିବେଶ ଏବଂ ତୃଣମୂଳ ନୀତି ଦ୍ୱାରା ପରିଚାଳିତ ଭାରତ ଦ୍ରୁତଗତିରେ ସ୍ଥାୟୀ ବିକାଶ ପାଇଁ ଏକ ବିଶ୍ୱ ମଡେଲରେ ପରିଣତ ହେଉଛି। ମହତ୍ତ୍ୱାକାଂକ୍ଷୀ ନବୀକରଣୀୟ ଶକ୍ତି ମାଧ୍ୟମରେ ଭାରତ ନିଜକୁ ଏକ ନବୀକରଣୀୟ ଶକ୍ତି କେନ୍ଦ୍ର ଭାବରେ ସୁଦୃଢ଼ କରିଛି ଏବଂ 2030 ସୁଦ୍ଧା 500 ଗିଗାୱାଟ୍ ଅଣଜୀବାଶ୍ମ ଇନ୍ଧନ ଶକ୍ତି କ୍ଷମତା ଲକ୍ଷ୍ୟ ପୋଷଣ କରୁଛି। ଭାରତ ସହଯୋଗମୂଳକ ପଦକ୍ଷେପର ନେତୃତ୍ୱ ନେଇ ସକ୍ରିୟ ଭାବରେ ଅନ୍ତର୍ଜାତୀୟ ଜଳବାୟୁ ରଣନୀତି ଗଠନ କରୁଛି ଓ ବିଶ୍ୱସ୍ତରରେ ଖର୍ଚ୍ଚ ଦକ୍ଷ ସୌର ପ୍ରଯୁକ୍ତିବିଦ୍ୟା ନିୟୋଜିତ କରିବା ପାଇଁ 100 ଅଧିକ ଦେଶକୁ ସଂଯୋଗ କରୁଛି। ଭାରତ ଏକ ଅନ୍ତର୍ଜାତୀୟ ସହଭାଗିତା ନିଶ୍ଚିତ କରୁଛି, ଯଦ୍ୱାରା ବିଶ୍ୱ ଭିତ୍ତିଭୂମି ଜଳବାୟୁ ପରିବର୍ତ୍ତନର ବର୍ଦ୍ଧିତ ପ୍ରଭାବକୁ ସହ୍ୟ କରିପାରିବ। ଆମ ଦେଶ ପରିବେଶ ସଚେତନ ଅଭ୍ୟାସ ଯେପରିକି ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ହ୍ରାସ କରିବା କିମ୍ବା ପଞ୍ଚତାରକା ଶକ୍ତି ଦକ୍ଷ ଉପକରଣ ବ୍ୟବହାର କରିବା ଗ୍ରହଣ କରିବାକୁ ଉତ୍ସାହିତ କରୁଛି। ଜଙ୍ଗଲ, ଜୈବ ବିବିଧତା ଏବଂ ପରିବେଶ କ୍ଷେତ୍ରରେ ନିଯୁକ୍ତି ପାଇଁ ଯୁବପିଢ଼ିଙ୍କୁ ତାଲିମ ଦେବା ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆମ ଦେଶକୁ ଆଜି ଆଗାମୀ ବିଶ୍ୱ ନିର୍ମାଣରେ ଏକ ଅଗ୍ରଣୀ ଭୂମିକା ଦେଇଛି। ଭାରତ ଜଳବାୟୁ ଅନୁକୂଳ କାର୍ଯ୍ୟକ୍ରମ ପ୍ରବର୍ତ୍ତନରେ ଏକ ବିଶ୍ୱସ୍ତରୀୟ ନେତା ଭାବରେ ଉଭା ହେଉଛି ଏବଂ ନିଜର ଜଳବାୟୁ ପ୍ରତିବଦ୍ଧତା ପୂରଣ କରିବାରେ ଶ୍ରେଷ୍ଠ G20 ପ୍ରଦର୍ଶନକାରୀଙ୍କ ମଧ୍ୟରେ ନିରନ୍ତର ସ୍ଥାନ ପାଇଛି। ନବୀକରଣୀୟ ଶକ୍ତିକୁ ବୃଦ୍ଧି କରି ତୃଣମୂଳ ସ୍ତରରେ ସ୍ଥିରତାକୁ ଆଗେଇ ନେଇ ଏବଂ ଜଳବାୟୁ ନ୍ୟାୟ ପାଇଁ ସମର୍ଥନ କରି ଭାରତ ଦୃଢ଼ ପରିବେଶଗତ ଲକ୍ଷ୍ୟ ସହିତ ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧିକୁ ସନ୍ତୁଳିତ କରୁଛି। ଭାରତ ଅନ୍ତର୍ଜାତୀୟ ସୌର ମେଣ୍ଟ ଏବଂ ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ପାଇଁ ମେଣ୍ଟ ସମେତ ଅନ୍ତର୍ଜାତୀୟ ପରିବେଶଗତ ପଦକ୍ଷେପଗୁଡ଼ିକର ନେତୃତ୍ୱ ନେଇଛି। ଆମ ରାଜ୍ୟ ଓଡ଼ିଶା ମଧ୍ୟ ଜାତୀୟ ପରିବର୍ତ୍ତନରେ ଯୋଗଦାନ ଦେଉଛି। ବୈଦ୍ୟୁତିକ ଯାନବାହନକୁ ପ୍ରୋତ୍ସାହିତ କରିବା, ସବୁଜ ହାଇଡ୍ରୋଜେନ୍ରେ ନିବେଶ ଏବଂ ସୌର ମାଇକ୍ରୋଗ୍ରିଡ୍ ବିସ୍ତାର କରିବା ପଦକ୍ଷେପଗୁଡ଼ିକ ଏକ ଜାତୀୟ ସବୁଜ ପରିବର୍ତ୍ତନ ପାଇଁ ଭାରତର ଆଭିମୁଖ୍ୟକୁ ପ୍ରତିଫଳିତ କରୁଛି ଓ ଏକ ସମୃଦ୍ଧ ଭବିଷ୍ୟତର ମାର୍ଗ ନିର୍ଦ୍ଦେଶ କରୁଛି।
1: ଶେଷ ହେଲା ଆଜିର ପ୍ରସଙ୍ଗ।
2: ଆଜିର ପ୍ରସଙ୍ଗରେ ଲେଖରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ଆଦିବାସୀ ସଂଗୀତ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟି ପ୍ରଯୋଜନା କରୁଛନ୍ତି ନାଗଭୂଷଣ ମାଝି।
3: ଆଜିର ଆଦିବାସୀ ସଂଗୀତ କାର୍ଯ୍ୟକ୍ରମରେ ମୁଣ୍ଡାରୀ ସମ୍ପ୍ରଦାୟର ଗୀତ ଶୁଣନ୍ତୁ। ପରିବେଷଣ କରୁଛନ୍ତି ରବୀନ୍ଦ୍ରନାଥ ସିଂ ଏବଂ ତାଙ୍କର ସାଥୀ କଳାକାରମାନେ। ନାରୀ କେବେ ଦୁର୍ବଳା ଏବଂ ଅବଳା ନୁହେଁ। ଝାନ୍ସି ରାଣୀ ଲକ୍ଷ୍ମୀବାଈ, ଗାର୍ଗି, ପୁତୁଲି ବାଈ, ଏହି ମୋହିଓଷୀ ମହିଳାମାନେ ସମାଜରେ ତାଙ୍କର ଦକ୍ଷତା ଦେଖାଇଛନ୍ତି।

ରବୀନ୍ଦ୍ରନାଥ ସିଂ ଏବଂ ସାଥୀମାନଙ୍କ ଦ୍ୱାରା ପରିବେଷିତ ଗୀତ ଶୁଣୁଛନ୍ତି। ସାଥୀମାନେ ହେଲେ ସୀତାରାମ ସିଂ, ନିତ୍ୟାନନ୍ଦ ସିଂ, ଗଙ୍ଗାଧର ସିଂ, ନନ୍ଦରାମ ସିଂ, ରମେଶ ଚନ୍ଦ୍ର ସିଂ, ମଣି ସିଂ, ଅନୁପମା ସିଂ, ରେବତୀ ସିଂ ଏବଂ ମଣି ସିଂ।

ఆకాశవాణి ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ ମୁଖ୍ୟ ସମ୍ବାଦ ଅର୍ଥନୈତିକ ଅଭିବୃଦ୍ଧି ଓ ପରିବେଶ ସଂରକ୍ଷଣ ମଧ୍ୟରେ ସନ୍ତୁଳନ ରକ୍ଷା କରି ସବୁଜ ଭବିଷ୍ୟତ ଦିଗରେ ଅଗ୍ରସର ହେଉଛି ଭାରତ କହିଲେ ପ୍ରଧାନମନ୍ତ୍ରୀ ସୀମାପାର ଅନୁପ୍ରବେଶକୁ ରୋକିବା ପାଇଁ ଆସନ୍ତାବର୍ଷ କାର୍ଯ୍ୟକାରୀ ହେବ ସ୍ମାର୍ଟ ସୀମା ପ୍ରକଳ୍ପ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ସୂଚନା 2025-26 ଆର୍ଥିକ ବର୍ଷରେ ଦେଶର ଜିଡିପି 7.7% ବୃଦ୍ଧି ନେଇ ଆକଳନ ଗିଲଗିଟ୍ ବାଲ୍ତିସ୍ତାନ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ସ୍ୱଷ୍ଟ କଲା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ କେରଳମ୍ ସ୍ପର୍ଶ କଲା ପରେ ଦେଶର ଅନ୍ୟ ଅଞ୍ଚଳକୁ ଅଗ୍ରସର ହେଉଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସମଗ୍ର ବିଶ୍ୱ ଏକ ସବୁଜ ଭବିଷ୍ୟତ ଦିଗକୁ ଅଗ୍ରଗତି କରୁଛି ଦେଶରେ ମଧ୍ୟ ଏ କ୍ଷେତ୍ରରେ ସରକାର ସଫଳତାର ସହ କାର୍ଯ୍ୟ କରୁଥିବା

0: ସମଗ୍ର ବିଶ୍ୱ ପ୍ରତି ଏ ଦିଗରେ ଭାରତର ସକ୍ରିୟ ଅବଦାନ ଅତୁଳନୀୟ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତବ୍ୟକ୍ତ କରିଛନ୍ତି। ଆଜି ଗୁଜରାଟ ଗସ୍ତ କରି ସୁରତଠାରେ ପ୍ରଧାନମନ୍ତ୍ରୀ 18,800 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପଣ କରିବା ଅବସରରେ ଏହା କହିଛନ୍ତି। ସେ କହିଛନ୍ତି ଭାରତ ସବୁଜ ଭବିଷ୍ୟତ ଦିଗରେ ଅର୍ଥନୈତିକ ଅଭିବୃଦ୍ଧି ଏବଂ ପରିବେଶ ସଂରକ୍ଷଣ ମଧ୍ୟରେ ସନ୍ତୁଳନ ରକ୍ଷା କରି ଅଗ୍ରସର ହେଉଛି। ଏହି ଅବସରରେ ସବୁଜ ଭବିଷ୍ୟତ କ୍ଷେତ୍ରରେ ଗୁଜରାଟର ଉଲ୍ଲେଖନୀୟ କାର୍ଯ୍ୟ ଉପରେ ଆଲୋକପାତ କରି ସେ କହିଛନ୍ତି ବହୁ ବର୍ଷ ଆଗରୁ ଏ ଦିଗରେ ରାଜ୍ୟ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇ ସାରିଛି। ଶତାବ୍ଦୀର ପ୍ରାରମ୍ଭରେ ଗୁଜରାଟରେ ଏକ ଉତ୍ସର୍ଗୀକୃତ ଜଳବାୟୁ ପରିବର୍ତ୍ତନ ବିଭାଗ ପ୍ରତିଷ୍ଠା କରାଯାଇଥିଲା। ଦେଶର ପ୍ରଥମ ସୌରଶକ୍ତି ଚାଳିତ ପାର୍କ ରାଜ୍ୟର ପାତାନ ଜିଲ୍ଲା ଅନ୍ତର୍ଗତ ଚାରଙ୍କା ଗ୍ରାମରେ ସ୍ଥାପିତ ହୋଇଥିଲା। ଦେଶର ଅକ୍ଷୟ ଶକ୍ତି ଅଭିଯାନ ଦିଗରେ ସମ୍ପୃକ୍ତ ସ୍ଥାନଟିକୁ ଏକ ଐତିହାସିକ ସ୍ଥଳ ରୂପେ ରୂପାନ୍ତରିତ କରାଯାଇଥିଲା ବୋଲି ଶ୍ରୀ ମତବ୍ୟକ୍ତ କରିଛନ୍ତି।
1: अब हरित युग की तरफ ग्रीन फ्यूचर की तरफ बहुत ही सावधान हो चुकी है। भारत भी ग्रीन ग्रोथ पर बहुत अधिक काम कर रहा है और इसमें भी गुजरात राज्य है जिसने इस शताब्दी के प्रारंभ में ही सरकार में क्लाइमेट चेंज का अलग डिपार्टमेंट बनाया था और गुजरात के चारणका गांव में ଭାରତ କା ପହଲା ସୋଲର ପାର୍କ ବି ବନାୟା ଗୟା ଥା।
0: ବର୍ତ୍ତମାନ ବିଶ୍ୱରେ ଦେଖାଦେଇଥିବା ଶକ୍ତିଜନିତ ସମସ୍ୟା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ପରିପ୍ରେକ୍ଷୀରେ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭର ହେବା କେତେ ଜରୁରୀ ତାହା ଏହି ପରିସ୍ଥିତି ଆମକୁ ଶିଖାଇଛି। ଏ କ୍ଷେତ୍ରରେ ସରକାରଙ୍କ ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଯୋଗୁଁ ଭାରତ ସୁରକ୍ଷିତ ରହିଛି। ପ୍ରାୟ 12 ବର୍ଷ ତଳେ ଦେଶରେ ଖୁବ୍ କମ୍ ପରିମାଣର ଶକ୍ତି ଉତ୍ପାଦନ ହେଉଥିବା ବେଳେ ବର୍ତ୍ତମାନ ଭାରତ ବିଶ୍ୱର ପ୍ରଥମ 5ଟି ଦେଶ ମଧ୍ୟରେ ସ୍ଥାନିତ ହୋଇପାରିଛି ବୋଲି ଶ୍ରୀ ମୋଦି କହିଛନ୍ତି।
1: ये दिखाता है कि एनर्जी के मामले में आत्मनिर्भरता कितनी जरूरी है और बीते 12 वर्षों में देश ने जो कैपेसिटी तैयार की है उसका कितना बड़ा महत्व है। 12 वर्ष पहले भारत में सौर ऊर्जा का उत्पादन नाम मात्र का था, आज हम दुनिया के टॉप 5 देशों में से एक हैं।
0: ପ୍ରଧାନମନ୍ତ୍ରୀ କହିଛନ୍ତି ଆଜି ଲୋକାର୍ପଣ ହୋଇଥିବା ବିଭିନ୍ନ ସଡ଼କ, ଶକ୍ତି ଏବଂ ଶିଳ୍ପ କ୍ଷେତ୍ରର ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ଜନସାଧାରଣଙ୍କର ଜୀବନଶୈଳୀର ମାନ ଏବଂ ଅଭିବୃଦ୍ଧି ଉନ୍ନତ ହୋଇପାରିବ। ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବା ଦିଗରେ ଜନସାଧାରଣ ମିଳିତ ପ୍ରୟାସ କରିବା ଲାଗି ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ଦେଶର ସହରଗୁଡ଼ିକ ସହିତ ଗ୍ରାମଗୁଡ଼ିକର ମଧ୍ୟ ସମାନ୍ତରାଳ ଭାବେ ବିକାଶ ହୋଇପାରିଲେ ଏହି ସ୍ୱପ୍ନ ସାକାର ହୋଇପାରିବ। ଆଧୁନିକ ସଂଯୋଗୀକରଣ ଉପରେ ଆଲୋକପାତ କରି ସମାଜର ଶେଷ ବର୍ଗର ଲୋକଙ୍କ ନିକଟରେ ଯେଭଳି ଏହାର ସୁବିଧା ପହଞ୍ଚିପାରିବ ତାହା ଉପରେ ସର୍ବୋଚ୍ଚ ପ୍ରାଥମିକତା ଦେଇ ସରକାର କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ସେ ଦେଶର ସର୍ବୋତ୍ତମ ସ୍ୱଚ୍ଛ ସହରଗୁଡ଼ିକ ମଧ୍ୟରୁ ଅନ୍ୟତମ ସୁରତରେ ଅବସ୍ଥାନ କରୁଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି। 2047 ସୁଦ୍ଧା ଏକ ବିକଶିତ ଭାରତ ଗଠନ ସ୍ୱପ୍ନ ସାକାର କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିରନ୍ତର ପ୍ରୟାସ କରୁଛନ୍ତି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ କହିଛନ୍ତି। ତେବେ ଦେଶର ସାମଗ୍ରିକ ବିକାଶ ହାସଲ କରିବା ପୂର୍ବରୁ ସର୍ବପ୍ରଥମେ ଦେଶକୁ ସୁରକ୍ଷିତ ରଖିବା ଆବଶ୍ୟକ ବୋଲି ସେ କହିଛନ୍ତି। ଆଜି ତ୍ରିପୁରାର ଭାରତ ବାଂଲାଦେଶ ଆନ୍ତର୍ଜାତିକ ସୀମା ନିକଟବର୍ତ୍ତୀ ଲଙ୍କାମୁରା ସୀମା ଆଉଟପୋଷ୍ଟଠାରେ ଅନୁଷ୍ଠିତ ପ୍ରହରୀ ସମ୍ମିଳନୀରେ ଉଦ୍ବୋଧନ ଦେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଏହି ମତ ବ୍ୟକ୍ତ କରିଛନ୍ତି। ଦେଶରୁ ଔଷଧ, ମାନବ ଓ ଗୋରୁ ଚାଲାଣ ଭଳି ବହୁମୁଖୀ ବିପଦଗୁଡ଼ିକୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରିବା ଉପରେ ଶ୍ରୀ ଶାହା ଗୁରୁତ୍ୱ ଆରୋପ କରିଛନ୍ତି। ଏଥିସହିତ ସମଗ୍ର ଯୁବ ସମାଜକୁ ନିଶାଦ୍ରବ୍ୟ କାରବାରରୁ ଦୂରେଇ ରଖିବା ସହିତ ନକଲି ନୋଟ୍ ମାଧ୍ୟମରେ ଜାତୀୟ ଅର୍ଥବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିବାର ଅପଚେଷ୍ଟାକୁ ମଧ୍ୟ ରୋକିବା ଜରୁରୀ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି। ସମସ୍ତ ପ୍ରକାର ସୀମାପାର ଅନୁପ୍ରବେଶ ଏବଂ ଚୋରାଚାଲାଣକୁ ରୋକିବା ଲାଗି କେନ୍ଦ୍ର ସରକାର ପାରମ୍ପରିକ ସୀମା ପରିଚାଳନାକୁ ଏକ ସ୍ମାର୍ଟ ସୀମା ପ୍ରକଳ୍ପରେ ରୂପାନ୍ତରିତ କରିବା ଦିଗରେ ସମସ୍ତ ବ୍ୟବସ୍ଥା ଚୂଡ଼ାନ୍ତ କରିଛନ୍ତି। ଏହି ସ୍ମାର୍ଟ ସୀମା ପ୍ରକଳ୍ପ ଆସନ୍ତା ବର୍ଷ କାର୍ଯ୍ୟକାରୀ କରାଯିବ ବୋଲି ଶ୍ରୀ ଶାହା କହିଛନ୍ତି। ଆଞ୍ଚଳିକ ଭୂ ରାଜନୈତିକ ଆହ୍ୱାନଗୁଡ଼ିକ ଉପରେ ଆଲୋକପାତ କରି ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି ତ୍ରିପୁରା, ପଶ୍ଚିମବଙ୍ଗ ଓ ବିହାରର ସୀମା ଦେଶ ଅନୁପ୍ରବେଶ ରୋକିବା ଲାଗି ଜନସଂଖ୍ୟାଜନିତ ପରିବର୍ତ୍ତନ କ୍ଷେତ୍ରରେ ମଧ୍ୟ ସରକାର ଦୃଢ଼ ପଦକ୍ଷେପ ନେଉଛନ୍ତି।
2: चाहे त्रिपुरा हो, चाहे पश्चिम बंगाल हो, चाहे बिहार हो, जनसांख्यिकी का परिवर्तन हम सीमा के छिद्रों के माध्यम से नहीं होने देंगे। ये हमारा अटल विश्वास है और अटल संकल्प भी है। ये जनसांख्यिकी के परिवर्तन को रोकने के लिए बाड़ लगाई गई है।
0: आपण माने संवाद सुनु।

0: ଆକାଶବାଣୀରୁ ଦେଶର ପ୍ରକୃତ ସାମଗ୍ରିକ ଘରୋଇ ଉତ୍ପାଦ 2025-26 ଆର୍ଥିକ ବର୍ଷରେ 7.7% ବୃଦ୍ଧି ପାଇବାର ଆକଳନ କରାଯାଇଛି। ତେବେ 2024-25 ଆର୍ଥିକ ବର୍ଷରେ ଏହା 7.1% ରହିଥିଲା ବୋଲି ପରିସଂଖ୍ୟାନ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି। 2025-26 ଆର୍ଥିକ ବର୍ଷ ଲାଗି ବାର୍ଷିକ GDPର ପ୍ରୋଭିଜନାଲ୍ ଆକଳନ ଏବଂ ଚଳିତ ବର୍ଷ ଜାନୁଆରୀରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ତ୍ରୈମାସିକ ଆକଳନ ସମ୍ପର୍କିତ ଏକ ବିବୃତ୍ତି ମନ୍ତ୍ରଣାଳୟ ଜାରି କରିଛି। ଚଳିତ ଆର୍ଥିକ ବର୍ଷରେ ପ୍ରକୃତ GDP 323 ଲକ୍ଷ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ହେବାର ଆକଳନ କରାଯାଇଥିବା ବେଳେ ଗତବର୍ଷ ଏହି ସମୟ ମଧ୍ୟରେ ଏହାର ପରିମାଣ ଥିଲା 299 ଲକ୍ଷ କୋଟିରୁ ଉର୍ଦ୍ଧ୍ୱ ଟଙ୍କା। ବିଶେଷ କରି କୃଷି ଓ ମତ୍ସ୍ୟଚାଷ ଭଳି ପ୍ରାଥମିକ କ୍ଷେତ୍ରରେ 3.2% ଅଭିବୃଦ୍ଧି ହାର ପରିଲକ୍ଷିତ ହୋଇଛି। ଏଥିସହିତ 2025-26 ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକରେ ପ୍ରକୃତ GDP 7.8% ବୃଦ୍ଧି ପାଇବାର ଆକଳନ କରାଯାଇଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। 2025-26 ଆର୍ଥିକ ବର୍ଷ ଲାଗି ଦେଶର GDP ଅଭିବୃଦ୍ଧି ହାର 7.7% ହେବା ସହିତ ଚତୁର୍ଥ ତ୍ରୈମାସିକରେ 7.8%କୁ ଛୁଇଁବାର ଆକଳନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ଅର୍ଥବ୍ୟବସ୍ଥାର ଅନ୍ତର୍ନିହିତ ଶକ୍ତିର ପ୍ରତିଫଳନ ବୋଲି ଅଭିହିତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ମୋଦି କହିଛନ୍ତି, 140 କୋଟି ଭାରତୀୟଙ୍କର କଠିନ ପରିଶ୍ରମ ଏବଂ ସଂସ୍କାରମୂଳକ ପଦକ୍ଷେପର ସଫଳତା ଏହାଦ୍ୱାରା ପ୍ରତିଫଳିତ ହେଉଛି। ଭାରତର ଅଭିବୃଦ୍ଧି ଗତି ସଶକ୍ତ ରହିଛି ବୋଲି ସେ ମତବ୍ୟକ୍ତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆଗାମୀ ଦିନରେ ଯୁବବର୍ଗଙ୍କ ଲାଗି ନିଯୁକ୍ତି ସୁଯୋଗ ବୃଦ୍ଧି କରିବା ସହିତ ଦେଶରେ ଜୀବନଶୈଳୀର ମାନ ଏବଂ ବ୍ୟବସାୟିକ କାର୍ଯ୍ୟକୁ ଅଧିକ ସରଳ କରିବା ଦିଗରେ ସରକାର ସମସ୍ତ ପ୍ରକାର ପଦକ୍ଷେପ ନେବେ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସ୍ପଷ୍ଟ କରିଛନ୍ତି। ତଥାକଥିତ ଗିଲଗିଟ୍ ବାଲ୍ତିସ୍ତାନ ବିଧାନସଭା ଲାଗି ସାଧାରଣ ନିର୍ବାଚନ କରାଇବା ଦିଗରେ ପାକିସ୍ତାନର ଯୋଜନା ବିରୁଦ୍ଧରେ ଭାରତ ଦୃଢ଼ ପ୍ରତିବାଦ କରିଛି। ଏହି ଗିଲଗିଟ୍ ବାଲ୍ତିସ୍ତାନ ଭାରତୀୟ ଅଞ୍ଚଳର ହୋଇଥିବା ବେଳେ ପାକିସ୍ତାନ ଏହାକୁ ବେଆଇନ ଭାବେ ନିଜ ଅକ୍ତିଆରରେ ରଖିଛି। ସେଠାରେ ଆସନ୍ତା 7 ତାରିଖ ଦିନ ନିର୍ବାଚନ ହେବାର କାର୍ଯ୍ୟସୂଚୀ ରହିଛି। ତେବେ ଜାମ୍ମୁ କାଶ୍ମୀର ଓ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳ ସମେତ ଗିଲଗିଟ୍ ବାଲ୍ତିସ୍ତାନ ଦେଶର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଭାରତ ସ୍ୱଷ୍ଟ କରିଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି। ନେପାଳର ବୈଦେଶିକ ବ୍ୟାପାର ମନ୍ତ୍ରୀ ଶିଶିର ଖାନାଲ ଏକ 3-ଦିନିଆ ଭାରତ ଗସ୍ତରେ ଆସି ଆଜି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ତାଙ୍କ ଭାରତୀୟ ପ୍ରତିପକ୍ଷ ଡକ୍ଟର ଏସ୍ ଜୟଶଙ୍କରଙ୍କ ନିମନ୍ତ୍ରଣ କ୍ରମେ ସେ ଆସିଥିବା ଜଣାଯାଇଛି। ଏ ସମ୍ପର୍କରେ ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଦୁଇ ଦେଶର ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ମଧ୍ୟରେ ଆସନ୍ତାକାଲି ଆଲୋଚନା ହେବ। ବିଶେଷ କରି ବାଣିଜ୍ୟ ଓ ପୁଞ୍ଜିନିବେଶ ସମେତ ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ଆଦି ପ୍ରସଙ୍ଗ ଏହି ଆଲୋଚନାରେ ସ୍ଥାନ ପାଇବ। ନୂଆଦିଲ୍ଲୀର ତ୍ୟାଗରାଜ ଷ୍ଟାଡିୟମ୍ଠାରେ ଆସନ୍ତାକାଲି ବିକଶିତ ଭାରତ ପାଇଁ ଯୁବପିଢ଼ି ମାଇ ଭାରତ ୟୁଥ୍ କନ୍ଭେନ୍ସନ୍ ଅନୁଷ୍ଠିତ ହେବ। ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନସ୍ଥ ମେରା ୟୁବା ଭାରତ ପକ୍ଷରୁ ଏହି ସମ୍ମିଳନୀର ଆୟୋଜନ କରାଯାଉଛି। କେରଳମ୍ ସ୍ପର୍ଶ କରିବା ପରେ ଦକ୍ଷିଣ ପଶ୍ଚିମ ମୌସୁମୀ ଇତିମଧ୍ୟରେ ଆରବ ମହାସାଗରର ପୂର୍ବ କେନ୍ଦ୍ରାଞ୍ଚଳ ଏବଂ ପଶ୍ଚିମ କେନ୍ଦ୍ରାଞ୍ଚଳର ଅନେକ ସ୍ଥାନ ସମେତ ଗୋଆ କର୍ଣ୍ଣାଟକର କେତେକ ଅଞ୍ଚଳରେ ପ୍ରବେଶ କରିସାରିଛି। ଆଜି ଏଥିଲାଗି ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଏବଂ ତାମିଲନାଡୁରେ ମଧ୍ୟ ଅନୁକୂଳ ପରିବେଶ ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ସେହିଭଳି କେନ୍ଦ୍ରୀୟ ଆରବ ମହାସାଗର କର୍ଣ୍ଣାଟକ ମହାରାଷ୍ଟ୍ର ଆନ୍ଧ୍ରପ୍ରଦେଶର କେତେକ ଅଞ୍ଚଳ ଏବଂ ଗୋଆ ତାମିଲନାଡୁ ଓ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରର ଅବଶିଷ୍ଟ ସ୍ଥାନରେ ମୌସୁମୀ ପ୍ରବେଶ କରିବା ଲାଗି ଅନୁକୂଳ ପରିବେଶ ରହିଛି ବୋଲି ପାଣିପାଗ ବିଭାଗ କହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଅର୍ଥନୈତିକ ଅଭିବୃଦ୍ଧି ଓ ପରିବେଶ ସଂରକ୍ଷଣ ମଧ୍ୟରେ ସନ୍ତୁଳନ ରକ୍ଷା କରି ସବୁଜ ଭବିଷ୍ୟତ ଦିଗରେ ଅଗ୍ରସର ହେଉଛି ଭାରତ, କହିଲେ ପ୍ରଧାନମନ୍ତ୍ରୀ। ସୀମାପାର ଅନୁପ୍ରବେଶକୁ ରୋକିବା ପାଇଁ ଆସନ୍ତା ବର୍ଷ କାର୍ଯ୍ୟକାରୀ ହେବ ସ୍ମାର୍ଟ ସୀମା ପ୍ରକଳ୍ପ ଏବଂ କେରଳମ୍ ସ୍ପର୍ଶ କଲା ପରେ ଦେଶର ଅନ୍ୟ ଅଞ୍ଚଳକୁ ଅଗ୍ରସର ହେଉଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ଶୁଣନ୍ତୁ। କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭାସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜିର ଜିଲ୍ଲା ହାଲଚାଲରେ ଶୁଣନ୍ତୁ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ କେନ୍ଦ୍ରାପଡ଼ା ସମ୍ବାଦଦାତା ନିହାର ରଞ୍ଜନ ସାହୁ ଓ ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। କେନ୍ଦ୍ରାପଡ଼ା ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ 2026 କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଭୋଟର ତାଲିକାକୁ ସଠିକ୍ ଓ ତ୍ରୁଟିମୁକ୍ତ କରିବା ଲକ୍ଷ୍ୟରେ ବୁଥ୍ ସ୍ତରୀୟ ଅଧିକାରୀମାନେ ଆସନ୍ତା 28

0: ତାରିଖ ପର୍ଯ୍ୟନ୍ତ ଘରେ ଘରେ ଯାଇ ତଥ୍ୟ ସଂଗ୍ରହ ଓ ସତ୍ୟ ପାଠ କରିବେ। ଜିଲ୍ଲାପାଳ ରଘୁରାମ ଆର୍ ଆୟାର ବିଭିନ୍ନ ୱାର୍ଡ ପରିଦର୍ଶନ କରି କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରିଥିଲେ। ସେ ଯୋଗ୍ୟ ମତଦାତାଙ୍କୁ ଏହି ଅଭିଯାନରେ ସହଯୋଗ କରିବା ସହ ଭୋଟର ତାଲିକାରେ ନାମ ନ ଥିଲେ ଆବେଦନ କରିବାକୁ ଅନୁରୋଧ କରିଛନ୍ତି। ଚିଠା ଭୋଟର ତାଲିକା ଆସନ୍ତା ମାସ 5 ତାରିଖରେ ପ୍ରକାଶ ପାଇବ। ଏ ସମ୍ପର୍କରେ ଜିଲ୍ଲାପାଳ ରଘୁରାମ ଆର୍ ଆୟାର କହିଛନ୍ତି,
1: ସ୍ପେଶାଲ ଇଣ୍ଟେନ୍ସିଭ ରିଭିଜନ୍ର କାମ 30 ମେ'ରୁ ଆରମ୍ଭ ହୋଇଛି କେନ୍ଦ୍ରାପଡ଼ା ଜିଲ୍ଲାରେ ଏବଂ ଏଇ 30 ତାରିଖଠାରୁ ଆମର ଯେଉଁ ବୁଥ୍ ଲେଭେଲ୍ ଅଫିସର୍ସ ଅଛନ୍ତି ସେ ସମସ୍ତ ବୁଥ୍ ଲେଭେଲ୍ ଅଫିସର୍ସ ପରିଗଣନା ଫର୍ମ ଯେଉଁ ଏନ୍ୟୁମେରେସନ୍ ଫର୍ମ ଅଛି ଏଇଟା ଭୋଟରଙ୍କର ଯେଉଁ ଡାଟା ଅଛି ଭୋଟର ଡାଟା ତାକୁ ଫିଲ୍ଅପ୍ କରିକିରି ସମସ୍ତ ଘର ଘର ବୁଲୁଛନ୍ତି।

0: ଫିଲ୍ଡ ଫର୍ମ ଆମ ଅଫିସରେ ଆଣିକି ଦାଖଲ କରୁଛନ୍ତି ଏବଂ ଏହି କାର୍ଯ୍ୟକ୍ରମକୁ ଆମର ସମସ୍ତ ଏଇଆର୍ଓ ସୁପରଭାଇଜର୍ସ ଆମର ଯେଉଁ ଇଲେକ୍ଟ୍ରାଲ ରେଜିଷ୍ଟ୍ରେସନ ଅଫିସର୍ସ ଅଛନ୍ତି ଏମାନେ ସମସ୍ତେ ତାକୁ ତଦାରଖ କରୁଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାରେ 1449 ବୁଥ୍ ଅଛି ଏବଂ ସେତିକି ବୁଥ୍ ଲେଭେଲ ଅଫିସର୍ସ ବି ଅଛନ୍ତି। ପାଖାପାଖି 400 ସୁପରଭାଇଜରୀ ଅଫିସର୍ସ ଅଛନ୍ତି ଯେଉଁମାନେ କି ବିଏଲ୍ଓଙ୍କ କାମକୁ ତଦାରଖ କରୁଛନ୍ତି। ବିଏଲ୍ଓ ମାନଙ୍କର ଆପ୍ ଦ୍ୱାରା ସେମାନେ ତାଙ୍କର ଡାଟା ପଠାଉଛନ୍ତି, ଅପଡ଼େଟ୍ କରୁଛନ୍ତି ଏବଂ ପାଖାପାଖି ଆମର ଯେତିକି ଭୋଟର ଅଛନ୍ତି ତାର ପାଖା 10%ରୁ ଉର୍ଦ୍ଧ କାଲି ସୁଦ୍ଧା ଆମର ଡିଷ୍ଟ୍ରିବ୍ୟୁସନ୍ ହୋଇଯାଇଛି ଭୋଟର୍ସମାନଙ୍କ ପାଖରେ।
1: କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ପରିଚାଳନା କମିଟି ଦିଶା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ କେନ୍ଦ୍ରୀୟ ପ୍ରାୟୋଜିତ ବିଭିନ୍ନ ଯୋଜନାର ଅଗ୍ରଗତି ଓ କାର୍ଯ୍ୟାନ୍ୱୟନ ସମୀକ୍ଷା କରାଯାଇଥିଲା। ବାଲ୍ୟ ବିବାହ ନିରାକରଣ, ଅଙ୍ଗନବାଡ଼ି କେନ୍ଦ୍ରର ଭିତ୍ତିଭୂମି ବିକାଶ, ପାନୀୟ ଜଳ, ପୁଷ୍ଟିକର ଖାଦ୍ୟ, ଗ୍ରାମ୍ୟ ସଡ଼କ ମରାମତି ଏବଂ ଲକ୍ଷ୍ମୀପତି ଦିଦି ଯୋଜନା ଉପରେ ବିଶେଷ ଆଲୋଚନା ହୋଇଥିଲା। ସାଂସଦ କେନ୍ଦ୍ରୀୟ ଅନୁଦାନର ସଠିକ୍ ବ୍ୟବହାର ଓ ଯୋଜନାର ଫଳପ୍ରଦ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ ଦେଇଥିଲେ। ରାଜନଗର ବ୍ଲକର ତାଳଚୁଆ ଓ ବାଘମାରୀ ପଞ୍ଚାୟତରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୁନାମୀ ମକ୍ ଡ୍ରିଲ୍ ସଫଳତାର ସହ ଅନୁଷ୍ଠିତ ହୋଇଛି। 5 ଗ୍ରାମର 4,000 ଅଧିକ ଲୋକ ଏଥିରେ ଅଂଶଗ୍ରହଣ କରିଥିଲେ। ସୁନାମୀ ସମୟରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର, ପୂର୍ବ ସଚେତନତା ପ୍ରସାରଣ ଓ ଜରୁରୀକାଳୀନ ପରିଚାଳନା ସମ୍ପର୍କରେ ପ୍ରାୟୋଗିକ ଅଭ୍ୟାସ କରାଯାଇଥିଲା। ଜିଲ୍ଲାପାଳ ରଘୁରାମ ଆର୍ ଆୟାର କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଶିକ୍ଷା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଶିକ୍ଷାକ୍ଷେତ୍ରରେ ଚାଲୁଥିବା ବିଭିନ୍ନ ଯୋଜନା, ଭିତ୍ତିଭୂମି ବିକାଶ, ୟୁନିଫର୍ମ ବଣ୍ଟନ ଓ ବିଭିନ୍ନ ପେନ୍ସନ୍ ମାମଲାର ସମୀକ୍ଷା କରାଯାଇଥିଲା। ଜିଲ୍ଲାପାଳ ରଘୁରାମ ଆର୍ ଆୟାର ଗୁଣାତ୍ମକ ଶିକ୍ଷା, ସମୟବଦ୍ଧ କାର୍ଯ୍ୟାନ୍ୱୟନ ଏବଂ କାର୍ଯ୍ୟର ଶୀଘ୍ର ସମାପନ ଉପରେ ଗୁରୁତ୍ୱ ଦେଇଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କେନ୍ଦୁଝର ଜିଲ୍ଲା ସମ୍ପର୍କରେ।
2: ଜିଲ୍ଲା ହାଲଚାଲରେ ଶୁଣିଲେ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଆନ୍ତୁ।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
4: ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଟ ସମୟ ବର୍ତ୍ତମାନ ରାତି 7:30। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 MHz ଯୋଗେ। ଶ୍ରୋତାବନ୍ଧୁ, ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଚାଷବାସ। କାର୍ଯ୍ୟକ୍ରମଟି ପ୍ରଯୋଜନା କରିଛନ୍ତି ନାଗଭୂଷଣ ମାଝି। ଉପସ୍ଥାପନାରେ ଅଛନ୍ତି ଶୁଭେନ୍ଦୁ କୁମାର ବେହେରା, ସତ୍ୟାନନ୍ଦ ସେଜପଡ଼ା ଏବଂ ପ୍ରଦ୍ୟୁମ୍ନ କୁମାର ମହାପାତ୍ର। ଚାଷବାସ କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଶୁଣିନେବା ବିଜ୍ଞାପନ।
5: ଖରା ପାଣି ପବନ ସବୁ ସମାଧାନ କରତେ ହୋ।
6: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
5: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରିକ ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନି ପମ୍ପସେଟରେ

ଚାଷୀଭାଇ ତଥା ଶ୍ରୋତା ଭାଇ ଓ ଭଉଣୀମାନଙ୍କୁ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଶୁଭକାମନା ଏବଂ ନମସ୍କାର। ଆରମ୍ଭ କରିବା ଆଜିକା ଚାଷବାସ କାର୍ଯ୍ୟକ୍ରମ। ପ୍ରାୟ ଆମର ସାମାଜିକ ଗଣମାଧ୍ୟମ ଗୁଡ଼ିକରେ ପିଲାମାନେ ଯେଉଁମାନେ ବୁଝୁଛନ୍ତି ପରିବେଶ କଥା, ସେମାନେ କହୁଛନ୍ତି ଯେ ଆଉ ଭାଷଣ ବେଶୀ ନ ଦେଇକି ଆମେ ଗଛ ଲଗେଇବା, କାରଣ ଶବ୍ଦରେ ଆମ ପରିବେଶ ଠିକ୍ ରହିବ ନାହିଁ। ଶବ୍ଦ ମାନେ ଆମେ ଯେଉଁ ଭାଷା କହୁ, ବାକ୍ୟ କହୁ, ବାକ୍ୟରେ ବିଭିନ୍ନ ମାନେ କ'ଣ ଭଲ ଶବ୍ଦ ଥାଇକି ବାକ୍ୟ କହିଦେଉ ଏବଂ ଲୋକଙ୍କୁ ଭଲ ଲାଗେ, ପ୍ୟାଲେଟେବୁଲ ହୁଏ, ସେଭଳିଆ ଭାଷା କହିଦେଲେ ବି ଆମର କିଛି ପରିବେଶରେ ପରିବର୍ତ୍ତନ ହେବନି। ତେଣୁ ଆମକୁ କାମ କରିବା ଦରକାର। ଅତଏବ ପ୍ରଥମ କଥା ହେଉଛି, ଆମର ପ୍ରଥମ ପ୍ରାଧାନ୍ୟ ଦେବା ଉଚିତ ହେଉଛି ଗଛ ଲଗେଇବା। ଗଛ ଲଗେଇବା ପାଇଁ ହେଲେ ଜଣେ ବ୍ୟକ୍ତିବିଶେଷ ବି ଲଗେଇ ପାରିବେ ଏବଂ ସେଟା ବି ତାଙ୍କର ଗୋଟେ ସାମାଜିକ ଦାୟିତ୍ୱ। ତା ସହିତ ଗୋଟେ ଅନୁଷ୍ଠାନ, ଯେଉଁମାନେ ଶିକ୍ଷା ପାଇଁ ନେଇଛନ୍ତି ଦାୟିତ୍ୱ ବିଭିନ୍ନ ସ୍ତରରେ, ସ୍କୁଲ ହଉ, ହାଇସ୍କୁଲ ହଉ, କଲେଜ ହଉ, ବିଶ୍ୱବିଦ୍ୟାଳୟ ହଉ, ସେମାନଙ୍କର ମଧ୍ୟ ସାମାଜିକ ଦାୟିତ୍ୱ ରହିଛି। ତା ସହିତ ବଡ଼ ବଡ଼ ଯେଉଁ ରହିଛି କାରଖାନା ବା କମ୍ପାନୀ ବା କର୍ପୋରେଟ୍ ସେକ୍ଟର, ସେମାନଙ୍କର ବି ରହିଛି ସାମାଜିକ ଦାୟିତ୍ୱ ଏବଂ ସେମାନେ ବି ଆଗରୁ ବେଶ କରୁଥିଲେ, ଏବେ ମଧ୍ୟ କରୁଛନ୍ତି, କିନ୍ତୁ ବହୁତ କମ୍ କରାହଉଛି। ଯେତିକି ଆମେ ନଷ୍ଟ କରୁଛୁ, ଯାହା ଆମ ନିଜ ଲକ୍ଷ୍ୟ ହାସଲ ପାଇଁ ଆମେ ଯେତିକି ନଷ୍ଟ କରୁଛୁ ପରିବେଶକୁ, ଅର୍ଥାତ୍ ଯେତିକି ଗଛ ଆମେ କାଟି ଦଉଛୁ ଆମ କାରଖାନା ବସେଇବା ପାଇଁ ହଉ ବା କାରଖାନା ସହିତ ସମ୍ପର୍କ ଥିବା ଯେକୌଣସି ଗୋଟେ ୟୁନିଟ୍କୁ ବସେଇବା ପାଇଁ ହଉ ବା ରାସ୍ତା କରିବା ପାଇଁ, କାରଖାନାକୁ ରାସ୍ତା ଯେଉଁ ହବ ତାକୁ କରିବା ପାଇଁ ଯେତିକି ଆମେ ନଷ୍ଟ କରିଦଉଛୁ ଗଛ ଏବଂ ପରିବେଶକୁ, ଯେତିକି ଆମେ ଉପରେ ଯେତିକି ଚାପ ପକାଉଛୁ ତାକୁ ଠିକ୍ ଭାବରେ ଆୟତ୍ତ କରିବାକୁ ହେଲେ ଏବଂ ସନ୍ତୁଳନ କରିବାକୁ ହେଲେ ତାଙ୍କର ମଧ୍ୟ ଦାୟିତ୍ୱ ରହିଛି ଗଛ ଲଗେଇବା। ତା ସହିତ ଆମର ତ ଜଙ୍ଗଲ ବିଭାଗ ରହିଛି ଏବଂ ଉଦ୍ୟାନ କୃଷି ବିଭାଗ ରହିଛି, ଆଗରୁ ଗୋଟେ ପୁଣି ବିଭାଗ ଥିଲା ସାମାଜିକ ଜଙ୍ଗଲ ବିଭାଗ, ଯେଉଁଟା କୁହନ୍ତି ସୋସିଆଲ ଫରେଷ୍ଟ୍ରି ସେଟା କୁହାଉଥିଲେ। ସେ ବିଭାଗ ଆମର ଓଡ଼ିଶାରୁ ଉଠିଯାଇଛି, ସେ ବିଭାଗ ବନ୍ଦ ହେଇଯାଇଛି। ତଥାପି ଅନ୍ୟାନ୍ୟ ବହୁତ ବିଭାଗ ମାନେ ପରୋକ୍ଷ ଭାବରେ ମଧ୍ୟ ପରିବେଶର ଦାୟିତ୍ୱ ନିଅନ୍ତି, ଯେମିତି ଆମର ମୃତ୍ତିକା ସଂରକ୍ଷଣ। ମୃତ୍ତିକା ସଂରକ୍ଷଣ ପାଇଁ ହେଲେ ଆମେ ବହୁତ ଥର ଆଲୋଚନା କରିଛୁ ଯେ ଗଛ ମଧ୍ୟ ବହୁତ ଦାୟିତ୍ୱ ବହନ କରେ ମୃତ୍ତିକା ସଂରକ୍ଷଣ କରିବା ପାଇଁ ଏବଂ ଜଳ ଅମଳ କରିବା ପାଇଁ। ତା ବାଦ ଯେଉଁମାନେ ଖଣିଜ ପଦାର୍ଥ ଖନନ କରୁଛନ୍ତି, ବର୍ତ୍ତମାନ ଆମର ଭାରତବର୍ଷରେ ଗୋଟେ ବୃହତ ମାନେ କ'ଣ ପରିବର୍ତ୍ତନ ହେଇଛି ଯେ ବଡ଼ ବଡ଼ ଯେଉଁ ଉଦ୍ୟୋଗପତିମାନେ ରହିଛନ୍ତି ସେମାନଙ୍କୁ ବଡ଼ ବଡ଼ ଜଙ୍ଗଲ, ଯେଉଁଠି ଜଙ୍ଗଲ ଅଛି, ଯେଉଁଠି ପାହାଡ଼ ଅଛି, ପର୍ବତ ଅଛି, ସେଇଠି ବିଭିନ୍ନ ପ୍ରକାରର ଖଣିଜ ପଦାର୍ଥ ମଧ୍ୟ ଥାଏ ଏବଂ ସେହି ଖଣିଜ ପଦାର୍ଥକୁ ଉତ୍ତୋଳନ କରିବା ପାଇଁ, ସୁଯୋଗ ଦେବା ପାଇଁ ସେମାନେ ମଧ୍ୟ ପୁରା ଭଲ ଭାବରେ ଜଙ୍ଗଲ ନଷ୍ଟ କରୁଛନ୍ତି। ତେଣୁ ସେମାନଙ୍କର ଯଦି ଆମେ କିଛି ଉପାୟ ନାହିଁ, ଆମର ଖଣିଜ ପଦାର୍ଥ ନିଶ୍ଚିତ ଭାବରେ ଦରକାର ଏବଂ ବ୍ୟବସ୍ଥାର ବ୍ୟବସ୍ଥା ହେଉଛି ଯେ ତାଙ୍କୁ ଦେବା ବି ଦରକାର, ଯେ ଜଙ୍ଗଲ ଯାହା ବି ହେଉଛି ହଉ, କିନ୍ତୁ ଆମ ଖଣିଜ ପଦାର୍ଥ ଉତ୍ତୋଳନ କରିବା ସେଇ ଜାଗାରୁ, ତାହେଲେ ସେମାନଙ୍କୁ ବି ମଧ୍ୟ ଦାୟିତ୍ୱ ଦେବା କଥା ଯେ କିଛି ନା କିଛି ଗଛ ଲଗେଇବେ, ଗୋଟେ ଜଙ୍ଗଲ ତିଆରି କରିବେ। ଏଇ ଯେଉଁ ଆମର ରାସ୍ତା କଡ଼ରେ ଆମର 5 ନମ୍ବର ରାଜପଥ ଥିଲା, ଜାତୀୟ ରାଜପଥ, ତାକୁ ପ୍ରଶସ୍ତିକରଣ କଲାବେଳେ ଆମେ ଦେଖିଛୁ କେତେ ସଂଖ୍ୟାରେ ଗଛ କଟା ହେଲା, କିନ୍ତୁ ସେହି ସମୟରେ ମଧ୍ୟ କିଛି ଗଛ ଯେଉଁ କମ୍ପାନୀମାନେ ସବୁ ରାସ୍ତା ତିଆରି କଲେ ସେଇମାନେ କିଛି ଗଛ ବି ଲଗେଇଲେ ଏବଂ ଦେଖା ତୁଳନାତ୍ମକ ଭାବରେ କିଛି ଗଛ ମଧ୍ୟ ଉଠିଛି ରାସ୍ତା କଡ଼ରେ ଏବଂ ବଡ଼ ବି ହେଇଛି, ତାଙ୍କୁ ବର୍ତ୍ତମାନ ସୁଦ୍ଧା ବି ଯତ୍ନ ନିଆହେଉଛି, ମଝିରେ ମଝିରେ ପାଣି ଦିଆହେଉଛି। ତ ସିଏ ବି ଗୋଟେ ବିରାଟ ବଡ଼ ଦାୟିତ୍ୱ, ଯେଉଁ ବଡ଼ ବଡ଼ କମ୍ପାନୀ ବା ଉଦ୍ୟୋଗପତିମାନେ ଅଛନ୍ତି ସେମାନେ ଆଉ ଟିକେ ବେଶୀ ପ୍ରାଧାନ୍ୟ ଦେବା କଥା ଏବଂ ଏପଟେ ଆମର ବ୍ୟବସ୍ଥାରେ ରହିବା କଥା ଯେ ଆମର ଦରକାର ପଡ଼ିଲେ ଖଣିଜ ପଦାର୍ଥ ଯାହା ଆମେ ଉତ୍ତୋଳନ କରିସାରିଛୁ ତା'ର ବରଂ ଠିକ୍ ଭାବରେ ଆମେ ବ୍ୟବହାର କରିବା, କିନ୍ତୁ ଆଉ ବେଶୀ ଉତ୍ତୋଳନ କରିବା ନାହିଁ, କାରଣ ଯାହା ବି ଖଣିଜ ପଦାର୍ଥ ଅଛି ସିଏ ବି ମଧ୍ୟ ସୀମିତ, ସିଏ ବି ଅସୀମିତ ନୁହେଁ। ଆମେ ଆମ ପାଇଁ

ସେତିକି ଚିନ୍ତା କରୁଛୁ, ଆମର ପରବର୍ତ୍ତୀ ପିଢ଼ି ପାଇଁ ମଧ୍ୟ ସେତିକି ଚିନ୍ତା କରିବା ଦରକାର। ଏବଂ ଖଣିଜ ପଦାର୍ଥ ଖାଲି ଚିନ୍ତା କଲେ ହେବନି, ଖଣିଜ ପଦାର୍ଥ ସହିତ ଆମ ପରିବେଶ କଥା ମଧ୍ୟ ଚିନ୍ତା କରିବାକୁ ହେବ। ବର୍ତ୍ତମାନ କେତେ ତାପମାତ୍ରା ରହୁଛି ସେଟା ତ ଆପଣମାନେ ଅନୁମାନ କରୁଛନ୍ତି, ଏବଂ ତା'ର ଗୋଟେ ବିକଳ୍ପ ଭାବରେ ଆମେ ତାପମାତ୍ରାକୁ ତ କ'ଣ ଆୟତ୍ତ କରିପାରୁନୁ, ତା ଜାଗାରେ ଆମେ କରୁଛୁ କିସ, ଶୀତ ତାପ ନିୟନ୍ତ୍ରଣ ଯନ୍ତ୍ର ବ୍ୟବହାର କରୁଛୁ। ସିଏ ନିଜ ଘରମାନଙ୍କରେ ବି ଏବଂ କାର୍ଯ୍ୟାଳୟମାନଙ୍କରେ ବି ଯେଉଁଠି ଯେମିତି ଆମେ ରହୁଛୁ ସେଇଠି ବ୍ୟବହାର କରୁଛୁ, କିନ୍ତୁ ତା'ର ବ୍ୟବହାର ଦ୍ୱାରା ମଧ୍ୟ ଆମର ତାପମାତ୍ରାର ତାରତମ୍ୟତା ଆହୁରି ବଢ଼ୁଛି। ଏବଂ ବଡ଼ ବଡ଼ ବିଶେଷଜ୍ଞମାନେ ଯେଉଁମାନେ ଚିନ୍ତା କରୁଛନ୍ତି ଏବଂ ବିଜ୍ଞାନ ଦୃଷ୍ଟିକୋଣରୁ ଯେଉଁମାନେ ବିଶ୍ଳେଷଣ କରୁଛନ୍ତି ଏବଂ ଦେଖୁଛନ୍ତି ଯେ ସେଗୁଡ଼ିକ ବ୍ୟବହାର ଯେତେ ଆମେ ଅଧିକା କରିବା ସେତେ ଆମର ପରିବେଶ ନଷ୍ଟ ହେବ ଏବଂ ସେତେ ଆମର ଉତ୍ତାପ ବଢ଼ିବ। ଆମେ ଯେଉଁ କଂକ୍ରିଟ ବଣ କରୁଛୁ ତା ପାଇଁ ତ ଉତ୍ତାପ ବଢ଼ୁଛି, ତା ସହିତ ରାସ୍ତାଘାଟ ଯେଉଁଠି ପଡ଼ିଆ ଥିଲା, ଘାସ ଗାଲିଚା ଗୋଟେ ଥିଲା, ତାକୁ ଆମେ ପରିଷ୍କାର କରିବା ଏବଂ ସ୍ୱଚ୍ଛତା ନାମରେ ତାକୁ ବି ଉଠାଇ ଦେଇକି ସେଠି ଏଇ ଯେଉଁ ପେଭିଂ ବ୍ରିକ୍ସ ପକାଇ ଦେଉଛୁ, ତେଣୁ ସିଏ ବି ନଷ୍ଟ। ତେଣୁ ଛୋଟିଆ ଛୋଟିଆ ଅଳ୍ପ ଅଳ୍ପ କରିକି ପରିବର୍ତ୍ତନ, ଅଳ୍ପ ଅଳ୍ପ କରିକି ଯେଉଁ ପରିବର୍ତ୍ତନ ଆମେ କରିଦେଉଛୁ ସିଏ ଗୋଟେ ବିଶାଳ ପରିବର୍ତ୍ତନରେ ପରିଣତ ହେଉଛି ଏବଂ ସିଏ ଆମର ଭାରସାମ୍ୟ ନଷ୍ଟ କରୁଛି ପରିବେଶର। ତାପରେ ଭିତ୍ତିଭୂମି ବିକାଶ ନାମରେ ବି ଆମେ ଅନେକ ସମୟରେ ବିଭିନ୍ନ ପ୍ରକାର ନଷ୍ଟ କରୁଛୁ। ଆମେ ଯଦିଓ ଜାଣିଛୁ ଆମର ରେଳ ଧାରଣା ପକାଉ କି ରାସ୍ତା କରୁ, ଯାହା ବି କରୁ, ଆମର ସେ ଭିତ୍ତିଭୂମି ଗୋଟେ ଏବଂ ପରିବହନ ବ୍ୟବସ୍ଥା ପାଇଁ ଏବଂ ଯିବା ଆସିବା ପାଇଁ ରାସ୍ତା ନିଶ୍ଚିତ ଭାବରେ ଦରକାର, ତେଣୁ ତାକୁ ଆମେ କରିବା। କିନ୍ତୁ ସେଇଟା ଯେଉଁ ଆମେ ରାସ୍ତା ଦେଇକି ଗତି କଲୁ ଏବଂ ସେଥିରେ ଯେଉଁ ଗଛ ସବୁ ନଷ୍ଟ ହେଲା, ତା'ର ବିକଳ୍ପ ହେଉଛି ଏଇଆ ଯେ ଆମେ ଯେତିକି ଗଛ ନଷ୍ଟ କଲୁ ତା'ର 5x 6x ଆମେ ଲଗାଇବା। କାରଣ ଯେତିକି ଗଛ ଆମେ ଲଗାଇବା ସେତିକି ଯେ ନିଶ୍ଚିତ ଭାବରେ ବଞ୍ଚିବ ତା'ର ଠିକ୍ କଥା ନାହିଁ, ଯଦି ଆମେ ଠିକ୍ ଭାବରେ ଯତ୍ନ ନ ନେଲୁ। ତେଣୁ ସିଏ ଗୋଟେ ପରବର୍ତ୍ତୀ ସମୟରେ ଆମ ପାଇଁ ବିରାଟ ବଡ଼ ଗୋଟେ ଆହ୍ୱାନ କି ଯେତିକି ଗଛ ଆମେ ଲଗାଉଛୁ ବ୍ୟକ୍ତିବିଶେଷରେ ହେଉ ବା ଗୋଟେ ସାଂଗଠନିକ ଭାବରେ ହେଉ ବା ଗୋଟେ ବିଭାଗୀୟ ତରଫରୁ ହେଉ, ଯାହା ବି ଲଗାଉଛୁ ତା'ର ଯଦି ଆମେ ଯତ୍ନ ନ କରିବୁ, କେବଳ ଖାଲି ଫଟୋ ଉଠାଇଦେବା ଗଛ ଲଗାଇକି ଦେଇକି ଛାଡ଼ିଦେବା ଗଣମାଧ୍ୟମରେ, ସାମାଜିକ ଗଣମାଧ୍ୟମରେ ଦେଇକି ବାହାବା ନେବା, ତା'ର କିଛି ସେଇଟା ମୂଲ୍ୟହୀନ। ତେଣୁ ବର୍ତ୍ତମାନ ଆଉ ବାହାପିଆ ହେଲେ ଚଳିବନି, ନିଶ୍ଚିତ ଭାବରେ ଗଛ ଲଗାଇବାକୁ ହେବ, ନଚେତ୍ ଆମ ପରପିଢ଼ି ନୁହେଁ, ଆମରି ଛୁଆମାନେ ଆମକୁ ଗାଳିଦେବେ। ତେଣୁ ପରପିଢ଼ିର ଛୁଆମାନଙ୍କୁ ନୁହେଁ, ଆମ ଛୁଆମାନଙ୍କ ପାଇଁ ହେଲେ ବି କମ୍ ସେ କମ୍ ଆମେ ଗଛ ଲଗାଇବା। ଖାଲି ଗଛ ଲଗାଇଲେ ଯେ ପରିବେଶ ଠିକ୍ ରହିବ ସେ କଥା ନୁହେଁ, ସିଏ ଗୋଟେ ମୂଳ ଉତ୍ପାଦକ। ତା ସହିତ ଆମେ ପରିବେଶକୁ ନଷ୍ଟ କରୁଥିବା ବିଭିନ୍ନ ଜିନିଷ, ଯେମିତି ବିଭିନ୍ନ ନଦୀ କୂଳରେ ହେଉଛି ବହୁତ ଗୁଡ଼ାକ କାରଖାନା ଆମ ଭାରତବର୍ଷରେ ଅଛି ଏବଂ କାରଖାନାର ବର୍ଜ୍ୟବସ୍ତୁ ସବୁ ନଦୀକୁ ପଠାଇ ଦିଆହେଉଛି, ଯେମିତିକି ଆମ ବାରିପଦାରେ ଆମର ନଦୀରେ ଜରାଳି ସରାଳି ଆଉ ବୁଢ଼ାବଳଙ୍ଗ ଚିପଟ ଏଇ ନଦୀ ଗୁଡ଼ାକୁ ଆମେ ଛାଡ଼ି ଦେଇଛୁ ସବୁ ଡ୍ରେନ୍। ଆଗରୁ ସେ ବ୍ୟବସ୍ଥା ନଥିଲା, ରାଜା ରାଜୁଡ଼ା ଅମଳରୁ ଅଲଗା ବ୍ୟବସ୍ଥା ଥିଲା, କିନ୍ତୁ ତାପରେ ବ୍ୟବସ୍ଥା ଏମିତି କରିଦିଆ ହେଇଛି ଗାଧୁଆ ପାଣି ପାଇଖାନା ପାଣି ସେଠକୁ ଯାଉଛି। ତେଣୁ ପରିବେଶ ପାଇଁ ଆମେ ପ୍ଲାଷ୍ଟିକର ବ୍ୟବହାର କମାଇବା। ନଦୀ ଯାକ ଜରାଳି ସରାଳି ନଦୀରେ ବି ବହୁତ ପ୍ଲାଷ୍ଟିକ ଗଦା, ଯାହାର ଯାହା ଜିନିଷ ପଡ଼ିଛି ଘରେ ଯେଉଁଗୁଡ଼ା ପକାଇବା କଥା ସେ ଜିନିଷ ସବୁ ବି ପଡ଼ୁଛି ଯାଇକି ନଦୀରେ। ଯଦିଓ ଆମର ରହିଛି ମ୍ୟୁନିସିପାଲିଟି ଏବଂ ପ୍ରାୟ ସବୁଦିନ ସେମାନେ ସଂଗ୍ରହ କରିବାକୁ ଯାଉଛନ୍ତି ଘରୁ ବାହାରୁଥିବା ନିତ୍ୟ ବ୍ୟବହାର୍ଯ୍ୟ ବର୍ଜ୍ୟବସ୍ତୁକୁ ସଂଗ୍ରହ କରିବା ପାଇଁ, ତଥାପି ଆମର ଅବହେଳା ଯୋଗୁଁ ଆମେ ନଦୀକୁ ବି ନଷ୍ଟ କରିଦେଉଛେ, ଜଙ୍ଗଲକୁ ବି ନଷ୍ଟ କରୁଛେ, ନଦୀକୁ ବି ନଷ୍ଟ କରୁଛେ। ତା ସହିତ ଶବ୍ଦ ପ୍ରଦୂଷଣ ଆଉ ଗୋଟେ ଦିଗ ଏବଂ ପ୍ଲାଷ୍ଟିକର ବହୁଳ ବ୍ୟବହାର, ସେଇଟା ନିଶ୍ଚିତ ଭାବରେ ଆମେ ଚିନ୍ତା କରିବା କଥା। ଆମେ ଯଦି ବ୍ୟବହାର କମ୍ କରିବା ତାହେଲେ ଯେଉଁମାନେ ତିଆରି କରୁଛନ୍ତି ସେ ପ୍ଲାଷ୍ଟିକର ବ୍ୟାଗ୍ ହେଉ, ପ୍ଲାଷ୍ଟିକର କମ୍ପ୍ୟୁଟର ହେଉ, ପ୍ଲାଷ୍ଟିକର ଚେୟାର ହେଉ, ଖଟ ହେଉ, ଯାହା ହେଉ, ସିଏ ହୁଏତ ଅର୍ଥନୈତିକ ଦୃଷ୍ଟିକୋଣରୁ ଆମକୁ କମ୍ ପଇସା ବା କମ୍ ସମ୍ପଦରେ ତିଆରି କରିବା ପାଇଁ ସକ୍ଷମ କରାଉଛି, କିନ୍ତୁ ତାକୁ ନଷ୍ଟ କରି ହେବ ନାହିଁ। ବହୁତ ଗୁଡ଼ାକ ଜିନିଷ ଅଛି ତାକୁ ନଷ୍ଟ କରି ହେବ ନାହିଁ, ଯେମିତି କେତେଗୁଡ଼ା କେମିକାଲ ଅଛି ସେ କେମିକାଲକୁ ଯାହା କଲେ ମଧ୍ୟ ନଷ୍ଟ କରି ହେବନି, ସିଏ ଏଇ ପ୍ରକୃତିରେ ପଡ଼ି ରହିବ ଏବଂ ଏହା ଆମ ପରିବେଶ ପାଇଁ, ଆମ ପାଇଁ, ଆମ ଜୀବଜନ୍ତୁ ପାଇଁ, ଆମ ଗଛଲତା ପାଇଁ, ପ୍ରକୃତିରେ ଯେଉଁମାନେ ସବୁ ଅଛନ୍ତି, ଯେଉଁଟାକୁ ଆମେ କହୁ ବସୁଧୈବ କୁଟୁମ୍ବକମ୍, ଖାଲି ଭାଷାର ନୁହେଁ, ଯଦି ସେମାନେ ଆମର କୁଟୁମ୍ବ ତାହେଲେ ତାଙ୍କର ଭରଣ ପୋଷଣ କରିବା ଏବଂ ତାଙ୍କର ସ୍ଥାୟିତ୍ୱର ଦାୟିତ୍ୱ ମଧ୍ୟ ଆମେ ନେବା ଉଚିତ। ସେଥିପାଇଁ ଆମେ ବହୁତ ଶ୍ରେୟ ନେଉ ଯେ ମଣିଷ ସମାଜ ହେଉଛି ସମସ୍ତଙ୍କଠୁ ଚାଲାକ, ସବୁ କଥା ବୁଝିପାରୁ ଆମେ, ସବୁ କଥା କହିପାରୁ ଏବଂ ସବୁ କରିବା ମଧ୍ୟ ଉଚିତ। ଆମେ କହୁଥିବା କଥାକୁ ଖାଲି କହିଲେ ହେବନି, ଆମକୁ କାମରେ ବି

ଦେଖେଇବାକୁ ହେବ। ଅର୍ଥାତ୍ ଆମ ବାକ୍ୟ ଆଉ ଆମ କର୍ମ ଯଦି ଠିକ୍ ରୁହେ ତାହେଲେ ଯାଇକି ପରିବେଶ ଠିକ୍ ରହିବ। ତେବେ ଏଇ ବିଶ୍ୱ ପରିବେଶ ଦିବସରେ ଆମେ ସମସ୍ତେ କିଛି ନା କିଛି ଗଛ ଲଗାଇବା। ଆଜି ଯାହା ଲଗାଇଲେ ଲଗାଇଲେ ତାପରେ ଏଇ ଯେଉଁ 10-15 ଦିନ ଧରିକି ମାସେ ଧରିକି ବି ଆମେ ଲଗାଇ ପାରିବା, କାରଣ ସେ ଗଛ ଆମର ପ୍ରାୟ ପର୍ଯ୍ୟାପ୍ତ ପରିମାଣରେ ମିଳୁଛି। ତେଣୁ ଆମେ ବିଭିନ୍ନ ପ୍ରକାର ଗଛ ଆଣିକି ଆମ ଘର ବାଡ଼ିରେ ଯାହା ଲଗାଇଲେ ଲଗାଇଲେ, ରାସ୍ତାଘାଟରେ ଯାହା ଲଗାଇଲେ ଲଗାଇଲେ, ପତିତ ଜମି ଯେଉଁ ଅଛି ବା ଚାରଣ ଭୂମିରେ ବି ଲଗାଇ ହେବ, ସେଠି ବି ଆମେ ଲଗାଇ ପାରିବା। ଏବଂ ଗାଁ ଜଙ୍ଗଲ ଯେଉଁ ଗୁଡ଼ିକ ଥିଲା, ଯେଉଁ ଜାଗାରେ ଥିଲା, ସେଠି ମଧ୍ୟ ଆମେ ଲଗାଇ ପାରିବା। ଖାଲି ଯା ଆମ ଘର ଚାରିପାଖ ଲଗାଇଲେ ହେବନି, ଆମ ସାହିରେ ଲଗାଇଲେ ହେବନି, ଚାରିଆଡ଼େ ଲଗାଇ ପାରିବା, ଆମ ଗାଁରେ ବି ଲଗାଇ ପାରିବା। ଏବଂ ଆମ ପ୍ରକୃତି ପ୍ରେମୀ ଆମ ମୟୂରଭଞ୍ଜରେ ବହୁତ ଅଛନ୍ତି, ଅନେକ ସମୟରେ ଜଙ୍ଗଲ ବିଭାଗ ସେମାନଙ୍କୁ ପ୍ରକୃତି ମିତ୍ର, ପ୍ରକୃତି ବନ୍ଧୁ ଏମିତି ସବୁ ବିଭିନ୍ନ ପ୍ରକାରର ସମ୍ମାନରେ ସମ୍ମାନିତ କରାହେଇଛି ସେମାନଙ୍କୁ, ସେମାନେ ମଧ୍ୟ କରନ୍ତି। ତା ସହିତ ନୂଆ ବି ମଧ୍ୟ କିଛି ବାହାରିବା କଥା, ନୂଆ ବି ପିଢ଼ିର ପିଲାମାନେ ବି କିଛି ଆଗ୍ରହ ଦେଖାଇବା କଥା। ହଉ, ଗୋଟେ ମହାପ୍ରଭୁ ଜଗନ୍ନାଥଙ୍କୁ ଟିକେ ସ୍ମରଣ କରିବା, ତାପରେ କାର୍ଯ୍ୟକ୍ରମକୁ ଯିବା ଆଉ।

0: ହଁ ବଡ଼ ଭାଇ, ଦେଖ ଚାଷବାସ ସହିତ ଆମର ପ୍ରାଣୀ ପାଳନ ଅଙ୍ଗାଙ୍ଗୀ ଭାବେ ଜଡିତ, ନାଇଁ କି? ଆମେ ଯଦି ଚାଷରେ ମାନେ ଫସଲ ଚାଷରେ ଯଦି କେତେବେଳେ କିଛି ଅସୁବିଧାରେ ପଡିଲେ ବା ଉତ୍ପାଦନ ଠିକ ହେଇପାରିଲାନି, ଆମେ ଯଦି ଘରେ ଛେଳି ମେଣ୍ଢା କୁକୁଡ଼ା ଇତ୍ୟାଦି ରଖିଥିବା କିମ୍ବା ଗାଈ ରଖିଥିବା, ତାହେଲେ ସେଥିରୁ ଯୋଉ ଇନକମ୍ ହବ ବା ଆୟ ହବ ସେଟା ଆମର ଚଳିବା ପାଇଁ ସାହାଯ୍ୟ କରିବ।
1: ଅର୍ଥାତ୍ ଚାଷକୁ ଯେତେବେଳେ ଆମେ ସମନ୍ୱିତ କୃଷିରେ ପରିଣତ କରିବା ପାଇଁ ଚାହିଁବା,
0: ଆମର ଚାଷୀ ଭାଇମାନେ ପ୍ରାୟ ଯୋଉମାନେ ଗାଁ ଗହଳିରେ ଅଛନ୍ତି ଆଉ ଘରେ ଯଦି କୁକୁଡ଼ା ବତକ ଏସବୁ ରଖିବେ, ତା ସାଙ୍ଗରେ ଛେଳି, ଖାସି ମାଂସର ଚାହିଦା ଦେଖ ଆଜିକାଲି ବାହାଘର ଯେତେ ସବୁ ହଉଛି, ମୟୂରଭଞ୍ଜିଆ ଲୋକମାନେ ବାହାଘରେ କି ମାଛ କି ଚିକେନ ନାହିଁ, ସବୁ ଖାସି ଉପରେ ମାଡ଼, ନାଇଁ କି? ତେଣୁ ଘରେ ଗାଁ ଗହଳିରେ ଯୋଉମାନେ ଅଛନ୍ତି ସେମାନେ ନିଜ ଘରେ ଦି ଚାରିଟା ଛେଳି, କୁକୁଡ଼ା, ବତକ ଏସବୁ ଯଦି ରଖିଲେ ତାହେଲେ ତାଙ୍କର ସୁବିଧା ଅସୁବିଧାରେ ବି କାମ ଦବ। ଆଉ ସାଧାରଣ ଭାବରେ କୁହାଯାଏ ଛେଳି କୁକୁଡ଼ା ହେଉଛି ଏଟିଏମ୍ ସଦୃଶ୍ୟ, ଯେତେବେଳେ ଇଚ୍ଛା ସେତେବେଳେ ବିକ୍ରି କରିପାରିବେ, ଅଭାବ ସୁବିଧାରେ ବିକ୍ରି କରିପାରିବେ, ଆଉ ବଜାରରେ ଯେହେତୁ ଦରଦାମ ବି ଅଛି ତେଣୁ ଅସୁବିଧା କିଛି ନାହିଁ, ନାଇଁ କି?
2: ତେବେ ଗୋପାଳନ କ୍ଷେତ୍ରରେ ବର୍ତ୍ତମାନ ଆମ ସରକାର ମଧ୍ୟ ପଦକ୍ଷେପ ନେଇଛନ୍ତି, କିଭଳି ଭାବରେ ଆମର ଗାଁ ଠାରୁ ସହର ପର୍ଯ୍ୟନ୍ତ ଭାଇ ଭଉଣୀମାନେ ଯେଉଁମାନେ ଇଚ୍ଛା କରୁଛନ୍ତି ଯେ ଆମେ କିଛି ଗାଈ ରଖିବା ଏବଂ ସେଥିରୁ ଦୁଗ୍ଧ ଉତ୍ପାଦନ କରିକି ବିକ୍ରି ବଟା କରିକି ଚଳିବା, କିଛି ଅସୁବିଧା ନାହିଁ। ମାତ୍ର ଦୁଇଟି ଗାଈ ରଖିଲେ ବି ଆମର ଯେଉଁ ପରିବାର ରହିଛି ଛଅ ଜଣିଆ ପରିବାର, କୋଉଠି ବେଶୀ ବି ରହୁଛନ୍ତି, ତେବେ ବାପା ମା ଆଉ ସ୍ୱାମୀ ସ୍ତ୍ରୀ ଏବଂ ଛୁଆ ଦୁଇଟା,
0: ଯେଉଁଠି କିଛି ହଉନି ଘାସ ଚାଷ ଟିକେ କରିପାରିବା, ଯେଉଁଠି ପାଣିର ସୁବିଧା ଅଛି। ଆଜିକାଲି ଘାସ ମାନେ ଏଇ ଯାହା ଆମେ ଦେଖୁଛେ ସେମିତି ନୁହେଁ, ପ୍ରାଣୀ ବିଭାଗ ତରଫରୁ ବିଭିନ୍ନ ଭେରାଇଟିର ଘାସ ଆସୁଛି ଯେଉଁଟାକି ପଶୁମାନଙ୍କର ପାଇଁ ବା ପ୍ରାଣୀମାନଙ୍କ ପାଇଁ ଉତ୍କୃଷ୍ଟ ଖାଦ୍ୟ।
1: ସେଥିପାଇଁ ଫର୍ଡର ଡେଭଲପମେଣ୍ଟ ଅଫିସର ଜଣେ ଗଭର୍ଣ୍ଣମେଣ୍ଟ ଦେଇଛି, ଏଠି ଏବେ ଅଛନ୍ତି କି ନାହିଁ ମୁଁ କହିପାରୁନି, କିନ୍ତୁ ସରକାର ରଖିଛନ୍ତି ନା, ଆଉ ଗୋଟେ ଡିଷ୍ଟ୍ରିକ୍ଟ ହେଡ୍କ୍ୱାର୍ଟରରେ ବି ରଖିଛନ୍ତି ଆଉ ସବ୍ ଡିଭିଜନାଲ ହେଡ୍କ୍ୱାର୍ଟରରେ ବି ଅଛନ୍ତି। ତେଣୁ ଚାଷ ଘାସ ଚାଷ ଯେମିତି ଆମେ କହିନି କି କ୍ଷୀର ତା ମୁହଁରେ ଉପରେ ନିର୍ଭର କରେ, ଗାଈର ପହ୍ନା ଯେମିତି ଦେଖିଲେ ଜଣାପଡ଼େ, ସେ ଆକ୍ଚୁଆଲି ମୁହଁରେ ମାନେ ସେ ଯାହା ଖାଇବ ସେଇଠୁ ଆମେ ତ ସେ କ୍ଷୀର ଉତ୍ପନ୍ନ ହବ ନା। ତେଣୁ କଥା ହେଉଛି ଆମେ ଯେତେ ପ୍ରକାରର ବାହାର ଖାଦ୍ୟ ଦେଲେ ମଧ୍ୟ ତିଆରି ପ୍ରସ୍ତୁତି କରାହେଇଥିବା ଖାଦ୍ୟ କମ୍ପାନୀ ମାନେ ଯେଉଁ ବିକୁଛନ୍ତି ସେଟା ଖାଦ୍ୟ ଦେଲେ ବି ପ୍ରକୃତରେ ଖାଦ୍ୟ ତାର ଯେଉଁଟା ଦେହର ପୁଷ୍ଟି ସାଧନ କରେ ଏବଂ କ୍ଷୀର ବଢ଼େଇବାରେ ସାହାଯ୍ୟ କରେ ସେଟା ହେଉଛି ଘାସ। ଏବଂ ଘାସ ଯେଉଁଟା ଆମେ ସାଧାରଣ ଭାବରେ ଚାଷ ନ ହେଇକି ଆପେ ଆପେ ହୁଏ, ସେ ଘାସକୁ ଯେତେ ସଂଗ୍ରହ କଲେ ମଧ୍ୟ ସେତିକି ସମାନ ପୁଷ୍ଟିକର ଘାସ ଆମେ ଦେଇପାରିବାନି ଯଦି ଆମେ ପୁଷ୍ଟିକର ଫଡର ବା ଘାସ ଚାଷ ନ କରୁଛୁ, ସେଇ ଘାସର ଭେରାଇଟି ଗୋଟେ ଅଲଗା। ସେଥିପାଇଁ ସରକାର ପ୍ରୋତ୍ସାହନ ମଧ୍ୟ ଦେଉଛନ୍ତି ଆଉ ରିହାତି ଫିହାତି କଥା ବି ରହିଛି। ତେଣୁ ବିସ୍ତୃତ ଭାବରେ ଜାଣିବାକୁ ହେଲେ ଆମର ଜଣେ ଜିଲ୍ଲା ଆମର ଯେଉଁ ଅଛି ପ୍ରାଣୀ ବିଭାଗ ବାରିପଦାରେ ମୟୂରଭଞ୍ଜ ଜିଲ୍ଲା ତରଫରୁ ତାଙ୍କରି କାହାରି ସାଙ୍ଗରେ ଗୋଟେ କଥା ହେଲେ ହବ ଆଉ।
0: ତା ଛଡା ଦେଖ ପ୍ରତି ବ୍ଲକରେ ଜଣେ ବ୍ଲକ ଭେଟେନାରୀ ଅଫିସର ଅଛନ୍ତି, ପ୍ରତି ବ୍ଲକ ଆମ 26 ବ୍ଲକରେ 26 ଅଛନ୍ତି, ତେଣୁ ତାଙ୍କ ସହିତ ଆମେ ଯଦି ବାରିପଦା ସିଧାସଳଖ ଆସିପାରୁନେ, ଯେଉଁମାନେ ଯୋଉ ବ୍ଲକରେ ଅଛନ୍ତି ସେମାନେ ତାଙ୍କର ସେ ବ୍ଲକ ଭେଟେନାରୀ
1: ଚିକିତ୍ସକଙ୍କୁ ଦେଖା କରିବେ,
0: ତାଙ୍କ ସହିତ ପରାମର୍ଶ କରିବେ, ନୂଆ କରି ଯଦି ଆରମ୍ଭ କରିବେ ମନେକର କିଛି ଆଗରୁ ପାଳନ କରୁଛନ୍ତି ତାକୁ ଆଉ ଟିକେ ବଢେଇବା, ସରକାରୀ ଯୋଜନା କି ଅଛି। ଏବେ ନୂଆ ସରକାର ଆସିଲା ପରେ ଆମର ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ବୋଲି ନାଁରେ ଗୋଟେ

0: ଆଲୋଚନା ହେଇଛି, ଆଉ ସେଇ ବିଷୟରେ ଜାଣିବା ତାହେଲେ ନା କି ହଉ
1: ସେ ବିଷୟରେ ଡାକ୍ତର ଦେବାଶିଷ ପଣ୍ଡାଙ୍କୁ ପଚାରିବା।
0: ହଁ ହଉ।
2: ନମସ୍କାର, ମୁଁ ଡକ୍ଟର ଦେବାଶିଷ ପଣ୍ଡା, ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ, ବାରିପଦା ବ୍ଲକରେ ଏବେ କାର୍ଯ୍ୟରତ ଅଛି।
3: ତେବେ ବର୍ତ୍ତମାନ ଯେଉଁ ଦେଖାଦେଇଛି ଆମର ଗୋପାଳନ କ୍ଷେତ୍ରରେ ବା ଛେଳି ପାଳନ କ୍ଷେତ୍ରରେ, କୁକୁଡ଼ା ପାଳନ କ୍ଷେତ୍ରରେ, ଏପରିକି ପ୍ରାଣୀ ପାଳନ କ୍ଷେତ୍ରରେ ବର୍ତ୍ତମାନର ଯେଉଁ ସ୍ଥିତି, ଆମେ କ'ଣ କଲେ ଆଉ ଦୁଇ ପଇସା ପାଇପାରିବା ବା ଆମର ଆର୍ଥିକ ସ୍ଥିତି ଆହୁରି ସୁଦୃଢ଼ ହେଇପାରିବ ସେ ସମ୍ପର୍କରେ?
2: ଆମ ରାଜ୍ୟରେ କ୍ଷୀର ଉତ୍ପାଦନ ବଢ଼ାଇବା ପାଇଁ ଆମ ସରକାରଙ୍କ ତରଫରୁ ଗୋଟେ ନୂଆ ଯୋଜନା ଆରମ୍ଭ ହୋଇଛି, ଯାହାର ନାମ ହେଉଛି ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା। ସେଇ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଆମର 5ଟି ସବ୍ ସ୍କିମ୍ ଅଛି, ସେଇ ସ୍କିମ୍ ବିଷୟରେ ମୁଁ ଗୋଟେ ଗୋଟେ କହୁଛି। ପ୍ରଥମ ହେଲା ଗୋପାଳନ ଯୋଜନା।
3: ଏଇ ଗୋପାଳନ ଯୋଜନା ସମ୍ପର୍କରେ ଟିକେ ଜାଣିବା।
2: ଗୋପାଳନ ଯୋଜନାରେ ଆମର ଟୋଟାଲ୍ ପ୍ରୋଜେକ୍ଟ କଷ୍ଟ ହେଉଛି 230,400 ଟଙ୍କା, ଏବଂ ସେଥିରେ ଆମର ଏସ୍ସି ଏସ୍ଟି ଏବଂ ଓମେନ୍ ପାଇଁ 70% ଏବଂ ଜେନେରାଲ ପାଇଁ 60% ଛାଡ଼ ରହୁଛି। ସେଥିରେ ଆପଣଙ୍କୁ 120 ସ୍କୋୟାର ଫୁଟ୍ର ଗୋଟେ ଘର କରିବାକୁ ପଡ଼ିବ, ଯାହାର କଷ୍ଟ ରହୁଛି ପାଖାପାଖି 50,400 ଟଙ୍କା, ଏବଂ 2ଟା ଗାଈ କିଣିବାକୁ ପଡ଼ିବ, ଏବଂ ସେଗୁଡ଼ାକୁ ଓଡ଼ିଶା ବାହାରୁ କିଣିବାକୁ ପଡ଼ିବ। ଓଡ଼ିଶା ବାହାରୁ କିଣିଲେ ହିଁ ଆମ ରାଜ୍ୟରେ କ୍ଷୀର ପ୍ରଡକ୍ସନ ବଢ଼ିବ। ତେଣୁ 2ଟା ଗାଈର ଆମର ରେଟ୍ ରହିଛି 90,000 ଲେଖାଏଁ, 180,000। ତେଣୁ ତାର ଟୋଟାଲ୍ କଷ୍ଟ ରହୁଛି 230,400, ଏବଂ ସେଥିରେ ସବସିଡି ଅଛି। ସେମିତି ଦ୍ୱିତୀୟ ଆମର ଯୋଜନା ହେଉଛି ମଇଁଷି ପାଳନ ଯୋଜନା, ବୁଫାଲୋ ଏଣ୍ଟରପ୍ରେନରସିପ୍ ଡେଭଲପମେଣ୍ଟ ସ୍କିମ୍। ତାର କଷ୍ଟ ଷ୍ଟ୍ରକ୍ଚର ମଧ୍ୟ ସେମ୍ ଏଜ୍ ଗୋପାଳନ ଯୋଜନା। ତାପରେ ଆମର ରହିଛି FCRS ମାନେ ଫିମେଲ୍ କାଫ୍ ରିୟରିଂ ସିଷ୍ଟମ୍, ଯେଉଁମାନେ ଆମର କୃତ୍ରିମ ପ୍ରଜନନ ଦ୍ୱାରା ମାଇ ବାଛୁରୀ ଉତ୍ପାଦନ କରୁଛନ୍ତି, ମାନେ ଗାଈ ଦେଉଛି, ସେଇ ମାଇ ବାଛୁରୀଙ୍କୁ 2 ବର୍ଷ ପର୍ଯ୍ୟନ୍ତ 50% ସବସିଡ଼ିରେ ଆମେ ଦାନା ଯୋଗାଇ ଦେଉଛୁ। ପାଖାପାଖି ଆମର 3 ମାସରୁ ଆରମ୍ଭ ହେଉଛି, ତ ସେମାନଙ୍କୁ ପ୍ରତି 3 ମାସ ଇଣ୍ଟରଭାଲରେ 1 କ୍ୱିଣ୍ଟାଲ ଲେଖା ଦାନା ଦେଉଛୁ। ପାଖାପାଖି ତାଙ୍କର 14 କ୍ୱିଣ୍ଟାଲ ଆମେ ଦାନା ଦେଉଛୁ, ସେଥିରେ ଆମେ 50% ସବସିଡ଼ିରେ ଦାନା ଦିଆହେଉଛି। ତା ସହିତ ସେମାନଙ୍କୁ 15,000 ଟଙ୍କାର ଗୋଟେ ଫ୍ରି ଇନ୍ସୁରାନ୍ସ କରାଯାଉଛି, ତାଙ୍କର ଯେଉଁ ଗାଈ ବାଛୁରୀ ଅଛି ଇନକେସ୍ ଯଦି କ'ଣ ଡେଥ୍ ହେଇଗଲା, ତ ସେମାନେ 15,000 ଟଙ୍କା ମଧ୍ୟ ଫେରି ପାଇବେ। ତାପରେ ତା ବାଦେ ତାଙ୍କର ଫ୍ରି ଡିୱାର୍ମିଂ, ଭ୍ୟାକ୍ସିନେସନ୍, ଟ୍ରିଟମେଣ୍ଟ ସବୁକିଛି ଫ୍ରିରେ କରାଯାଉଛି। ତାପରେ ଚତୁର୍ଥ ଆସିଲା ଆମର ଫଡ଼ର ଏଣ୍ଟରପ୍ରେନରସିପ୍ ଡେଭଲପମେଣ୍ଟ ପ୍ରୋଗ୍ରାମ। ଆମର ଆପଣମାନେ ଜାଣିଥିବେ, ଯଦି ଆମେ ଠିକ୍ ଭାବେ ଘାସ ଚାଷ କରିଥିବା, ଗାଈ ଗୋରୁଙ୍କୁ ଘାସ ଖୁଆଉଥିବା, ତାହେଲେ ଆମର ଠିକ୍ ପ୍ରଡକ୍ସନ୍ ଠିକ୍ ଆସିବ। ସେଥିରେ ମଧ୍ୟ ଆମ ସରକାରଙ୍କର ଯୋଜନା ଅଛି, ଆପଣମାନେ ମିନିମମ୍ 0.25 ଏକରରୁ ମ୍ୟାକ୍ସିମମ୍ 5 ଏକର ପର୍ଯ୍ୟନ୍ତ ଘାସ ଚାଷ କରିପାରିବେ। ଏଇଟା 3 ବର୍ଷ ପାଇଁ ଆପଣ କରିବେ ପେରିନିଆଲ ଫଡ଼ର ପ୍ରଡକ୍ସନ। ପ୍ରତି ବର୍ଷ ଆପଣମାନଙ୍କୁ ଗୋଟେ ଏକର ପିଛା 3,500 ଟଙ୍କାର ସରକାରୀ ସହାୟତା ଦେବାର ବ୍ୟବସ୍ଥା ମଧ୍ୟ ଅଛି। ତା ବାଦେ ପଞ୍ଚମ ସ୍କିମ୍ ଯେଉଁଟାକି ଆମର ଗୋସମ୍ପଦ ବୀମା ଯୋଜନା। ଆମର ଚାଷୀ ଭାଇମାନଙ୍କର କ'ଣ ହୁଏ ନା, ବହୁତ ସମୟରେ କ'ଣ ରୋଗବାଗରୁ କ'ଣ ଅସୁବିଧା ଯୋଗୁଁ ଯଦି ଗାଈର ମୃତ୍ୟୁ ମୁଖରେ ପଡ଼ନ୍ତି, ତେଣୁ ସେମାନଙ୍କର ବହୁତ ଫାଇନାନ୍ସିଆଲ ଲସ୍ ହୁଏ ଏବଂ ତାଙ୍କର ସେମାନେ ବହୁତ ଭାଙ୍ଗି ପଡ଼ନ୍ତି। ତେଣୁ ସରକାର ତାକୁ ଲକ୍ଷ୍ୟ କରି ଆମର ଗୋଟେ ଗୋସମ୍ପଦ ବୀମା ଯୋଜନା କରିଛନ୍ତି। ସେଥିରେ ସରକାରଙ୍କର କଣ୍ଟ୍ରିବ୍ୟୁସନ୍ ରହିଛି 85% ଏବଂ ଚାଷୀ ଭାଇମାନଙ୍କର କଣ୍ଟ୍ରିବ୍ୟୁସନ୍ ରହିଛି 15%। ମାନେ ଯଦି ବୀମା ରାଶିର ମୂଲ୍ୟ 100 ଟଙ୍କା ହେଉଛି, ତାହେଲେ ସରକାର ସେଥିରୁ 85 ଟଙ୍କା ଦେଉଛନ୍ତି ଏବଂ ଚାଷୀ ଭାଇମାନେ 15 ଟଙ୍କା ଦେଉଛନ୍ତି। ତ ଏଇଥିରେ ଆମର ମ୍ୟାକ୍ସିମମ୍ 90,000 ପର୍ଯ୍ୟନ୍ତ ଆମେ ଗାଈର ଇନ୍ସୁରାନ୍ସ ମଧ୍ୟ କରିପାରିବା। ତେଣୁ ଯେଉଁ ଗାଈ ଭଲ ଗାଈ ଭଲ ରେଟ୍ରେ ମଧ୍ୟ ଆମେ ଇନ୍ସୁରାନ୍ସ କରି ଇନ୍ କେସ୍ ତାର ଡେଥ୍ ହେଲା କି ମୃତ୍ୟୁମୁଖରେ ପଡ଼ିଲେ ସେମାନେ ସରକାରୀ ସହାୟତା ପାଇପାରିବେ।
3: ତେବେ ଏଇ ଯେଉଁ ମାନେ ଯୋଜନାରେ, କାମଧେନୁ ଯୋଜନାରେ ବିଭିନ୍ନ ପ୍ରକାରର କଥା ତ ରହିଛି, 5 ପ୍ରକାରର କଥା, ବିଶେଷ କରି ଆମର ସାଧାରଣ ଚାଷୀ ଭାଇଟିଏ ବା ସେ ସହରରେ ରହୁ ବା ମଫସଲରେ ରହୁ, ସେ କିଭଳି ଭାବରେ ଆପଣଙ୍କର ପରାମର୍ଶ ନେଇପାରିବ ଏବଂ ଏ ଦିଗରେ ଅଗ୍ରସର ହେଇପାରିବ?
2: ଏହିସବୁ ଯୋଜନା ଆମର ଉପଲବ୍ଧ କରିବା ପାଇଁ ଆମର ଗୋଟେ ଗୋ ସୁଗମ ପୋର୍ଟାଲ, ଗୋଟେ ଅନଲାଇନ୍ ପୋର୍ଟାଲ ଅଛି। ସେଥିରେ ଆପଣମାନଙ୍କର ଯେଉଁ ଡକ୍ୟୁମେଣ୍ଟ ଦରକାର, ଗୋଟେ ଆଧାର କାର୍ଡ ନେଇଯିବେ, ଆଉ ଯେଉଁ ଲ୍ୟାଣ୍ଡ ଡକ୍ୟୁମେଣ୍ଟ ଯେଉଁ ଜାଗାରେ ଆପଣ କରିବେ ତାର ଡକ୍ୟୁମେଣ୍ଟ ଦରକାର, ବ୍ୟାଙ୍କ ପାସ୍ବୁକ୍ର ଫ୍ରଣ୍ଟ ପେଜ୍ ପ୍ଲସ୍ ଗୋଟେ ଫଟୋ, ଏଇ 4ଟା ଡକ୍ୟୁମେଣ୍ଟ ନେଇକି ଗଲେ ଆପଣ ଯେକୌଣସି ଜନସେବା କେନ୍ଦ୍ର ଯାଇକି ଗୋ ସୁଗମ ପୋର୍ଟାଲରେ ଆପ୍ଲାଏ କଲା ପରେ ସେଟା ଆମ ପାଖକୁ ଆସିବ। ତାପରେ ଆମେ ଭେରିଫିକେସନ କରିକି ଯେଉଁମାନେ ଏଇ ସ୍କିମ୍ ପାଇବାର ଉପଯୁକ୍ତ ହକଦାର ସେମାନଙ୍କୁ ଆମେ ଚୟନ କରିକି ଦେବୁ।
3: ଧରନ୍ତୁ ଗୋଟେ ମାନେ ଆମ ମୟୂରଭଞ୍ଜ ଜିଲ୍ଲାରେ ତ ବିଭିନ୍ନ ଜାଗାରେ ଜନସେବା କେନ୍ଦ୍ର ରହିଛି, ଜଣେ ରାଇରଙ୍ଗପୁରର ଲୋକଟେ ଜନସେବା କେନ୍ଦ୍ରରେ ପକେଇଲା ବେଳକୁ ଏଠିକି ପଳେଇ ଆସିଲା ଆପଣଙ୍କ ପାଖକୁ, ତାହେଲେ ସେମିତି କିଛି ଅସୁବିଧା ନାହିଁ ତ?
2: ସେଟା ପ୍ରତି ବ୍ଲକକୁ ଯିବ, ଆପଣ ଯେଉଁ ବ୍ଲକର ଲୋକ ସେଇ ବ୍ଲକକୁ ଯିବ, ସେଟା ଅପସନ୍ ଥିବ କେଉଁ ବ୍ଲକରେ ଆପଣ ବିଲଙ୍ଗ କରୁଛନ୍ତି। ବାରିପଦା ବ୍ଲକ ଲୋକ ବାରିପଦାକୁ ଆସିବେ, ସେମିତି ରାଇରଙ୍ଗପୁର ମାନେ ରାଇରଙ୍ଗପୁର ବ୍ଲକ ଅଛି, ପ୍ରତି ବ୍ଲକରେ ବ୍ଲକ ଭେଟେନାରୀ ଅଫିସ ଅଛି, ତେଣୁ ସେଇ ବ୍ଲକ ଭେଟେନାରୀ ଅଫିସରେ ବିଭି ଅଛନ୍ତି, ତେଣୁ ସେମାନେ ଯେଉଁ ଆପଣ ଆପ୍ଲାଏ କରିବେ ଡାଇରେକ୍ଟ ସେଇଠିକି ଯିବ। ତାପରେ ସେମାନେ ଆପଣଙ୍କୁ ଯୋଗାଯୋଗ କରିବେ, ଆପଣ କେମିତି କ'ଣ କରିବେ ସେମାନେ ଯୋଗାଯୋଗ କରିବେ, ପ୍ରତି ବ୍ଲକରେ ସେଟା ହେଇପାରିବ।
3: ତେବେ ଯେଉଁ ଘାସ ଚାଷ କଥା କହୁଥିଲେ, ଜଣେ ଭାଇ ତାଙ୍କ ନିଜ ଗାଈମାନଙ୍କ ପାଇଁ ଘାସ ଦେଇପାରିବେ, ବିକ୍ରି ବଟା କରିପାରିବେ ତ?
2: ହଁ ନିହାତି, ମାନେ ଆମର ଦରକାର ପଡ଼ିଲେ ଯଦି କାହାର ଜାଗା ନାହିଁ, ସେମାନେ ମଧ୍ୟ ଲିଜ୍ ନେଇକି 3 ବର୍ଷ ପାଇଁ ଲିଜ୍ ନେଇକି ମଧ୍ୟ ଘାସ ଚାଷ କରିପାରିବେ, ଯେଉଁଟାକୁ ମୁଁ କହିଲି ମିନିମମ୍ 0.25 ଏକର ଆଉ ମ୍ୟାକ୍ସିମମ୍ 5 ଏକର, ଯଦି ଯିଏ ଚାହୁଁଛନ୍ତି ଘାସ ମାନେ ବିକ୍ରି କରିକି।

0: ବିଜନେସ୍ କରିପାରିବେ, ସେ ମଧ୍ୟ 5 ଏକର ଲିଜ୍ ନେଇକି ସେମାନେ ପେରିନିଆଲ୍ ଫଡର୍ ପ୍ରଡକ୍ସନ୍ କରିପାରିବେ, ଯାହାର ଆମର କଷ୍ଟ ଅଛି ପ୍ରତି ବର୍ଷ 35,000 ଟଙ୍କାର ସେମାନେ ସବସିଡି ପାଇପାରିବେ।
1: ସେମିତି ବର୍ତ୍ତମାନ ତ ଦେଖାଯାଉଛି ଚାରିଆଡ଼େ ଗୋ ଦୁଗ୍ଧର ଚାହିଦା ବଢ଼ିବାରେ ଲାଗିଛି, ତେବେ ବିକ୍ରି ବଟା ପାଇଁ ସେମିତି କିଛି ଆମ ସରକାରଙ୍କ ତରଫରୁ ବ୍ୟବସ୍ଥା ରହିଛି କି?
0: ଆମର ବାରିପଦାରେ କିଛି ବ୍ଲକ ମେନଲି ଆମର ଯେଉଁଟାକି ଡାଇରୀ ବେଲ୍ଟ, ବେତନଡ଼ି ହଉ, ବଡ଼ସାହି ହଉ, ଏଇସବୁ ଜାଗାରେ ଓମ୍ଫେଡ଼ର ଆମର ଅଛି, ଓମ୍ଫେଡ଼ ଅଛି ଆଉ, କିନ୍ତୁ ସବୁଆଡ଼େ ଏଟା ହେଇନାହିଁ। ତେଣୁ ଆମେ ସେଟା ଚେଷ୍ଟା କରିବୁ କେମିତି ସବୁ ବ୍ଲକକୁ ଏଟା ପହଞ୍ଚି ପାରିବ, ଯାହାଫଳରେ କି ଦୁଗ୍ଧର ଯେଉଁ ବିକ୍ରି ବଟାର ଆଉ କିଛି ପ୍ରୋବ୍ଲେମ୍ ରହିବ ନାହିଁ। ସେଟା ଆମ ଜିଲ୍ଲା ପ୍ରଶାସନ ତରଫରୁ ଚାଲିଛି ଯୋଗାଯୋଗ, ଖୁବ୍ ଶୀଘ୍ର ଏଟା ହେବାକୁ ଯାଉଛି।
1: ତେବେ ଆଉ ଗୋଟେ କଥା ହଉଛି, ଏଇ ଯେଉଁ ସବୁ ଆମ ଓଡ଼ିଶା ବାହାରୁ ଗାଈ ସବୁ ଆସିବ ଭଲ ଦୁଧିଆଳି ଗାଈ, ସେ ସମ୍ପର୍କରେ?
0: ହଁ, ସେଟା ଆପଣ ଯଦି ନିଜେ ଚାହିଁବେ, ଯଦି ଚିହ୍ନା ଥିବ ଆପଣ ପାଖାପାଖି ରାଜ୍ୟ ଆମର ୱେଷ୍ଟବେଙ୍ଗଲ ହଉ, ଝାଡ଼ଖଣ୍ଡ ହଉ, ଛତିଶଗଡ଼, ସେ ପାଖାପାଖି ଯାଇକି ମଧ୍ୟ ଆପଣ ଆଣିପାରିବେ। ନହେଲେ ମଧ୍ୟ ଆମର ଗୋଟେ ଚାଷୀ ଭାଇମାନଙ୍କ ସୁବିଧା ପାଇଁ ଏବେ ଗୋଟେ ଯୋଗାଯୋଗ ଚାଲିଛି ନ୍ୟାସନାଲ୍ ଡାଇରୀ ଡେଭଲପମେଣ୍ଟ ବୋର୍ଡ, ଗୋଟେ ଆମର ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆର ଗୋଟେ ଅଛି, ତ ସେମାନେ ମଧ୍ୟ ଚାହୁଁଛନ୍ତି ଯେ ସେମାନେ କିଛି ଗାଈ ଆଣିକି ଭଲ ଗାଈ ଆମର ମେନଲି ଗୁଜୁରାଟରୁ ଯେଉଁ ଗିର୍ ଗାଈ ଆସୁଛି, ଆମର ଇଣ୍ଡିଜିନସ୍ ଗାଈ, ସେଗୁଡ଼ାକୁ ମଧ୍ୟ ଯୋଗାଇବାର ମାନେ ଚାଲିଛି, ଏପର୍ଯ୍ୟନ୍ତ ଠିକ୍ ହେଇନାହିଁ, କିନ୍ତୁ ଖୁବ୍ ଶୀଘ୍ର ଏହା ମଧ୍ୟ ବାହାରୁ ଗାଈ ସେମାନେ ଆଣିକି ଯୋଗାଇବେ। ତେଣୁ ଆପଣଙ୍କର ପାର୍ଟଟା ଆପଣ ଦେବେ, ଯେଉଁ ଧରାଯାଉ ଆମର ଯେତିକି ସବସିଡ଼ିର ଆପଣଙ୍କ ପାର୍ଟଟା ଦେବେ, କଣ୍ଟ୍ରିବ୍ୟୁସନ୍ଟା 30% ଆପଣ ଦେବେ, ଆଉ 70% ଗଭର୍ଣ୍ଣମେଣ୍ଟ ଡାଇରେକ୍ଟଲି ସେ ଲୋକକୁ ଦେବ, ସେ ଲୋକ ଗାଈ ଆଣିକି ଯୋଗେଇକି ଆପଣ ଘରେ ଆଣିକି ଦେବ।
1: ମାନେ 30% ଆମର ଚାଷୀ ଭାଇମାନେ ଦେବେ ଆଉ 70%
0: ସରକାର ଦେବେ।
1: ଆଉ ଗୋଟେ କଥା, ଗାଈର ଯତ୍ନ ସମ୍ପର୍କରେ, ଆମେ ତ ନେଇ ଆସିବା ଏସବୁ ବର୍ତ୍ତମାନ ଯେଉଁ ଭଲ ଭଲ ଗାଈ ସବୁ, ତାର କେମିତି ଯତ୍ନ ନେଲେ ଆମର ଚାଷୀ ଭାଇମାନେ ଟିକେ ଲାଭବାନ ହେବେ, କାରଣ ଗାଈର ସ୍ୱାସ୍ଥ୍ୟ ଗୋଟେ ବଡ ଜିନିଷ।
0: ହଁ, ସେମାନଙ୍କର ସ୍ୱାସ୍ଥ୍ୟ ଆପଣ ଠିକ୍ ସମୟରେ ଟୀକାକରଣ କରିବେ, କୃମିନାଶକ ଔଷଧ ଦେବେ, ଯେତେବେଳେ ଯାହା ଗାଈ ରୋଗରେ ପଡ଼ିଲେ ଆପଣ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନେଇକି ଯୋଗାଯୋଗ କରିବେ। ତା ବାଦେ ଆପଣଙ୍କର ଦାନା ମାନେ ଖାଦ୍ୟ ଠିକ୍ ଖୁଆଇବା ଦରକାର, ଘାସ ଚାଷ କଲେ ମଧ୍ୟ ଆପଣଙ୍କର ଦାନା ଯେଉଁ କଷ୍ଟଟା କମିଯିବ।
1: ପାନୀୟ ଜଳର ଅଭାବ ଘଟିଥାଏ ବା
0: ଆମର ସାଧାରଣତଃ ମ୍ୟୁନିସିପାଲିଟି ମାନଙ୍କରେ କିମ୍ବା ଅନ୍ୟାନ୍ୟ ଜାଗାରେ ସବୁ ପାଣି କୁଣ୍ଡ ମଧ୍ୟ ଗରମ ଦିନରେ ବହୁତ, ଗ୍ରୀଷ୍ମ ଦିନେ ସାଧାରଣତଃ ପାଣି କଷ୍ଟ ହେଇଥାଏ, ତେଣୁ ଆପଣମାନେ ସବୁ ସଫିସିଏଣ୍ଟ ଥଣ୍ଡା ପାଣି ଗାଈ ଗୋରୁମାନଙ୍କୁ ଖାଇବାକୁ ଦେବେ, ତେଣୁ ସ୍ୱଚ୍ଛ ପାନୀୟ ଜଳ ଆପଣ ତାଙ୍କୁ ନିହାତି ଠିକ୍ ସମୟରେ ଦେବେ।
1: କେଉଁ ଦିଗଟାକୁ ଜଗିବା ଯତ୍ନ କ୍ଷେତ୍ରରେ?
0: ହଁ, ଯତ୍ନ ଆପଣ ଯେଉଁଟା କହିଲି, କୃମିନାଶକ ଔଷଧ ରେଗୁଲାର ଦେବେ, ଟୀକାକରଣ କରିବେ, କାହିଁକିନା ପ୍ରିଭେନ୍ସନ୍ ଇଜ୍ ବେଟର୍ ଦେନ୍ କିୟର୍। ଯେତେବେଳେ ଆପଣଙ୍କର ଗୋଟେ ଗାଈର ରୋଗ ଲାଗିଯାଉଛି ଆପଣଙ୍କୁ ବହୁତ ପଇସା ଖର୍ଚ୍ଚ କରିବାକୁ ପଡ଼ୁଛି ମେଡିସିନ୍ ବାବଦରେ, ତେଣୁ ତା ପୂର୍ବରୁ ଯଦି ଆପଣ ଚିନ୍ତା କରିକି ତାକୁ ଠିକ୍ ସମୟରେ ଟୀକା ଦେଇଥିବେ, ଟୀକା ଦେଲେ ଆଉ ସେ ରୋଗଟା ହେବନି। ତେଣୁ ଆପଣ ଠିକ୍ ସମୟରେ ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟରେ ଯୋଗାଯୋଗ କରି ଆପଣ ଟୀକାକରଣ କରିବେ, ସୁଷମ ଖାଦ୍ୟ ଦେବେ, ତାକୁ ଘାସ ଦେବେ, ଦାନା ଦେବେ, ବିଭିନ୍ନ ପ୍ରକାର ଯେଉଁ ସୁଷମ ଖାଦ୍ୟ ମିଶିକି ଦେବେ, ଦେବା ପରେ ତା ବାଦେ ମଧ୍ୟ କାଲସିୟମ, ଯେଉଁମାନେ ହାଇ ଇଲ୍ଡିଂ ଗାଈ ଗୁଡ଼ାକ ତାଙ୍କର କ୍ଷୀରରେ ବହୁତ କାଲସିୟମ ଡ୍ରେନେଜ୍ ହେଇଯାଏ, ତେଣୁ ତାଙ୍କୁ ମିନିମମ୍ 100 ml କରି କାଲସିୟମ ରେଗୁଲାର ଦେବା ଦରକାର, ଦେଲେ ଆଉ ସେମାନଙ୍କର ଗୋଟେ ହାଇପୋକାଲସିମିଆ ରୋଗ ଅଛି, ମିଲ୍କ ଫିବର ହେଇକି ସେମାନେ ପଡ଼ିଯାଆନ୍ତି ଆଉ ଥରନ୍ତି, ଏବଂ ଯଦି ଠିକ୍ ଟ୍ରିଟମେଣ୍ଟ ନ ହୁଏ ସେମାନଙ୍କର ମଧ୍ୟ ମୃତ୍ୟୁ ମୁଖରେ ପଡ଼ନ୍ତି। ଯେଉଁମାନେ ହାଇ ଇଲ୍ଡିଂ ଗାଈ ମିନିମମ୍ 10 ଲିଟର କ୍ଷୀରରୁ ଅଧିକା ଦେଉଛନ୍ତି ସେମାନଙ୍କୁ ନିଶ୍ଚିତ ଭାବରେ ଆମେ ଓରାଲି କାଲସିୟମ ସିରପ ରେଗୁଲାର କିଛି କିଛି ଦେବା ଦରକାର, ଯାହାଫଳରେ କି ଆମେ ସେହି ରୋଗରୁ ଆଭଏଡ୍ କରିପାରିବା, ମୁକ୍ତି ପାଇପାରିବେ।
1: ଗାଈ କିଣିବା ପାଇଁ ଚାହୁଁଛନ୍ତି ସେମାନଙ୍କୁ ଆପଣ କ'ଣ କହିବେ?
0: ଜନସେବା କେନ୍ଦ୍ର ଅଛି, ସେଟାକୁ ଯାଆନ୍ତୁ, ଏବଂ ଯେଉଁ ଡକ୍ୟୁମେଣ୍ଟ ମୁଁ କହିଲି ସେଭଳିଆ ଯାଇକି ଆପଣ ଗସୁକମ୍ ପୋର୍ଟାଲରେ ଆପ୍ଲାଏ କରନ୍ତୁ। ଆପ୍ଲାଏ କଲା ପରେ ସେଟା ପ୍ରତି ବ୍ଲକକୁ ଯିବ, ଆମର ମୟୂରଭଞ୍ଜ 26 ବ୍ଲକ ଅଛି, ପ୍ରତି ବ୍ଲକରେ ମଧ୍ୟ ଗୋଟେ ଗୋଟେ ବ୍ଲକ ଭେଟନାରୀ ଅଫିସ ଅଛି, ସେଟାକୁ ଗଲା ପରେ ସେ ବ୍ଲକ ବିଭିଓ ଯେ ଅଛନ୍ତି ସେମାନେ ଆପଣଙ୍କୁ ଯୋଗାଯୋଗ କରିବେ, ଆପଣ କ'ଣ ଦରକାର, କେମିତି କ'ଣ ଆଗେଇବେ, ଫିଲ୍ଡ ଭେରିଫିକେସନ କରିବେ, ଆପଣଙ୍କର ଠିକ୍ ଜାଗାଟା ଠିକ୍ ଅଛି କି ନାହିଁ, ସୁଇଟେବୁଲ୍ ଅଛି କି ନାହିଁ, ଫିଲ୍ଡ ଭେରିଫିକେସନ କଲା ପରେ ଆପଣ ଗୁହାଳ କରିବେ, ଗୁହାଳ କଲା ପରେ ତାପରେ ଆପଣ ଗୋଟେ ଗାଈ କିଣିବେ, ଗୋଟେ ଗାଈ କିଣିଲା ପରେ ଆପଣ ସବସିଡି କିଛି ପାଇବେ 50%, ତା ବାଦେ ନେକ୍ସଟ ଗାଈ ପାଇଁ ଆଉ 50% ସବସିଡି ଅଛି, ତେଣୁ ଦୁଇଟା ଫେଜ୍ରେ ଆପଣ ସବସିଡି ପାଇବେ, କିନ୍ତୁ ଗାଈ ଯେଉଁ କିଣାଯିବ ସେଟା ସେମାନେ ନିଜେ ଫାଷ୍ଟ କିଣିବେ, ତାପରେ ଯାଇକି ସବସିଡି ଗଭର୍ଣ୍ଣମେଣ୍ଟରୁ ଦିଆଯିବ, ତେଣୁ ଆପଣମାନେ ଯାହାର ଦରକାର ସେମାନେ ଯାଇକି।
1: ଆପଣଙ୍କୁ ଆକାଶବାଣୀ ବାରିପଦା କେନ୍ଦ୍ର ତରଫରୁ ଅନେକ ଅନେକ ଧନ୍ୟବାଦ।

ଶୁଣିଲେ ଚାଷବାସ କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା ପ୍ରଚାର କରୁଛୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ କଥାଚିତ୍ର ସବୁ ମାୟାରେ ବାୟା କଣ୍ଠଦାନ କରିଛନ୍ତି ଅକ୍ଷୟ ମହାନ୍ତି ଏବଂ ଅନୁରାଧା ପଡ଼ୱାଲ।

ଶୁଣିଲେ କେତୋଟି ଓଡ଼ିଆ କଥାଚିତ୍ରର ଗୀତ ଆକାଶବାଣୀ ବାରିପଦା ପ୍ରଚାର କରୁଛୁ କେତୋଟି ସୁଗମ ସଙ୍ଗୀତ କାର୍ଯ୍ୟକ୍ରମର ପ୍ରଥମ କଣ୍ଠଶିଳ୍ପୀ ରତିକାନ୍ତ ଗୀତ ରଚନା କରିଛନ୍ତି ଦେବୀଦତ୍ତ ମହାନ୍ତି।

ଶୁଣିଲେ କେତୋଟି ସୁଗମ ସଙ୍ଗୀତ ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ଗୀତତୀତ କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣନ୍ତୁ ହିନ୍ଦୀ କଥାଚିତ୍ର ଜାନି ଦୁଶ୍ମନ। କଣ୍ଠଦାନ କରିଛନ୍ତି କିଶୋର କୁମାର ଏବଂ ଅନୁରାଧା ପଡ଼ୱାଲ।

ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଗୋଟେ ସମୟ ବର୍ତ୍ତମାନ ରାତି 10:00 ପ୍ରଚାର କରୁଛୁ ପାଲା। ପରିବେଷଣ କରୁଛନ୍ତି ଶିଳ୍ପୀ ପ୍ରଦୀପ କୁମାର ମହାପାତ୍ର ଏବଂ ସାଥୀ କଳାକାରମାନେ। ଆଜିର ବିଷୟ ରହିଛି ମହନବଂଶୀ।

ବିଶ୍ୱବ୍ୟାପକ ଜଗତ କର୍ତ୍ତା ଶ୍ରୀମନ୍ ଶ୍ରୀ ସତ୍ୟନାରାୟଣ ଦେବଙ୍କ ପ୍ରୀତ୍ୟର୍ଥେ ସର୍ବେ ବହୁଳ ଆନନ୍ଦ କବାର ବାଗବାଦିନୀ ଝଙ୍କଡ଼ବା ସିନେମା ସାରଳା ଦେବୀଙ୍କ ପ୍ରୀତ୍ୟର୍ଥେ ସର୍ବେ ବହୁଳ ଆନନ୍ଦ କବାର ସର୍ବେ ସଂସାର ସୁଖୀ ହୋଇ କାଳ ଭୟ ଦୂର।

0: ମିନୁ ଗତି ନାହିଁ ଆନରେ, ସେଇ କୃଷ୍ଣଚନ୍ଦ୍ର ବିନା ତୋର ଅନ୍ୟ ଗତି ନାହିଁ। ଏ ଯୋଉ ମାଳା କରିଛୁ ବାମା ଗଳା, ଏ ବିଷୟ ଜଞ୍ଜାଳ ଜାଳରେ ଘାରି ହଉଛୁ। ଯୋଉ ସ୍ତ୍ରୀକୁ ନିଜର ଗଳାର ମାଳା ସଦୃଶ କରିଛୁ, ସେ ତୋ ଦିନେ ଗଳା କାଟିଦେବ। ତେଣୁ ରେ ମନ, ଏ ସର୍ବସଂସାର ହେଲା ମିଥ୍ୟା, ଏକା କୃଷ୍ଣ ହେଲେ ସତ୍ୟ। ଦେହାୟ ମୂଳ ମିଥ୍ୟା ଗୁଣ ବିଗୁଣ ମପି କାମ ଆରୋପୀ ମିଥ୍ୟା, ସକଳ ସୁତା ସୁତ କର୍ମ କରମାଣି ମିଥ୍ୟା। ସପ୍ତାଙ୍ଗ ରାଶି ମିଥ୍ୟା, ପବନ ସୁରତରୁ ଶୈଳ ଦିଗପାଳ ମିଥ୍ୟା। ସର୍ବେ ସଂସାର ମିଥ୍ୟା, ନବଜଳ ଦତନୁ କୃଷ୍ଣ ମେ ସକଟରେ ଭଗବାନଙ୍କର ଚରଣାଶ୍ରିତ ହେଲେ ମଙ୍ଗଳାଚରଣ ଟିକେ ସୂଚନା ଦେବା। ବ୍ରଜେ ପ୍ରସିଦ୍ଧ ନବନୀତ ଚଉର ଗୋପାଙ୍ଗ ନାନା ବସନେ କଚଉରା, ଅନେକ ଜନମାର୍ଜିତ ପାପ ଚଉର ଚୌରାଗ୍ରଗଣ୍ୟ ପୁରୁଷ ନମାମି। ଚୌରାଗ୍ରଗଣ୍ୟ ପୁରୁଷ ନମାମି, ଚୋରି କରିବାରେ ଅଗ୍ରଗଣ୍ୟ ଅଟନ୍ତି ଯୋଉ ଭଗବାନ ପରମ କାରୁଣିକ କୃଷ୍ଣ, ଆଜି ତାଙ୍କରି ଚରଣାର ବିନ୍ଦରେ ମୁଁ ନମସ୍କାର କରି କହୁଛି। ସେ ଆଜି ସମସ୍ତଙ୍କର ପାପ ତାପ ବିନାଶ କରି ସମସ୍ତଙ୍କ ହୃଦୟରେ ସତ୍ ଚିନ୍ତା ସତ୍ କାମନା ଭରି ଦିଅନ୍ତୁ ଏବଂ ବିଶ୍ୱର କଲ୍ୟାଣ କରନ୍ତୁ, ବୋଲ ଆନନ୍ଦ। ତେଣୁ ଆଜି ଆମେ ବିଷୟବସ୍ତୁରେ ଗମନ କରିବା। କୃଷ୍ଣଙ୍କର ଯୋଉ ଅପୂର୍ବ ଆଖ୍ୟାନ ମୋହନ ବଇଁଶୀ ପ୍ରାପ୍ତ କେମିତି ହେଲା, ସେଇ ବିଷୟଟି ଆମେ କିଛି କହିବା। କବି ଲେଖିଲେ ବିଧାୟକ ଚିନ୍ତାମଣି ଅଭିମନୁ ସାମନ୍ତ ସିଂହାର ରାଗ କାମୋଦି,
1: ସେ ପୁରୁଣା କାଳିଆ ରାଗେଣୀ ରାଗେଣୀ ଗଲାଣି। ଆପଣଙ୍କର ପିତା ସ୍ୱର୍ଗୀୟ ଅନନ୍ତ ଚରଣ ମହାପାତ୍ର ଯେ କି ବାଙ୍କିର ଗର୍ବ ଗର୍ବ ରତାଗଡ, ରାଗଟା କାମୋଦି କେମିତି ପଡୁଛି ତାଳ ତ୍ରିପଟା।
0: ଆରେ ହଉ, ସେ ଭଗବାନଙ୍କର ଆଶୀର୍ବାଦ, ମନ୍ଦିରା ବାଜିବ କାମୋଦି ରାଗ ପଡିବ।

କେମିତି ବି ଜଗତ ଚିନ୍ତାମଣି ପ୍ରମାଣ କରୁଛି ଘେନ ଆହେ ଅନ ଘ ସୁରମ୍ୟ ଛାନ୍ଦ ଘ ନାସନ ପ୍ରେମ ରସ ସାଘ ରସିକ ଜନ ରାଘ ବର ଆନନ୍ଦ ଉଘ ଘନ ରସଦାୟକ ମେଘ ହେ ବିଜ୍ଞ ସିଂହ ଅଖିଳ ଜନଙ୍କର ଅଘ ଛାଗ ବିନାଶ।

ସଖା କୃଷ୍ଣ, ଏଇ ବୃନ୍ଦାବନରେ ଯେତେ ଯୁବତୀ ନାୟିକା ଅଛନ୍ତି, ଏ ରାଧା ହେଲେ ସ୍ୱର୍ଣ୍ଣବରଣା, ତାଙ୍କ ଠାରୁ ବଳି ଆଉ ସୁନ୍ଦରୀ ନାୟିକା କେହି ନାହାନ୍ତି। ଏମିତି କନକ ବରଣା ଏଇ ବୈଦେଶ ବିଳାସରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ପ୍ରମାଣ କରିଛି। ବିଭୂଷା ସୁବର୍ଣ୍ଣ ଦେଶ।

ରାଧାଙ୍କର ରୂପ ସୌନ୍ଦର୍ଯ୍ୟକୁ ଉପମା ଦେବା ପାଇଁ କବିମାନଙ୍କର ଉପମା ନାହିଁ। ଇଏ ୟାଙ୍କର ସୁବର୍ଣ୍ଣ ବର୍ଣ୍ଣ ସହିତ ସମାନ ନ ହୋଇ ଆଜ୍ଞା ସୁନା ଅଗ୍ନିରେ ପୋଡ଼ି ହେଉଛି। କେତକୀ ଫୁଲ ମଧ୍ୟ ତାଙ୍କ ତେଜ ଦୈତ୍ୟ ସମାନ ନ ହୋଇ ଏ କଣ୍ଟକ ଦୁର୍ଗକୁ ଆଶ୍ରୟ କରି ରହିଛି। ତେଣୁ ଏ କଥା ଯେତେବେଳେ କୃଷ୍ଣ ସଖା ମାନଙ୍କ ମୁଖରୁ ଶ୍ରବଣ କଲେ ସେଇଠି ତାଙ୍କର ଅଧୈର୍ଯ୍ୟ ହେଲା, ଧୈର୍ଯ୍ୟଚ୍ୟୁତି ହେଲା। ସେଇଠି କୃଷ୍ଣ କହୁଛନ୍ତି।

0: ସଖା କହିଲା ହେ ସଖା କୃଷ୍ଣ
1: ରାଧା
0: ଯିବେ କୁଆଡେ ଦୁତିକ ପ୍ରେରଣ କରିବା ଯଦି ଦୁତି ଦ୍ଵାରା କାର୍ଯ୍ୟ ସାଧିତ ନ ହେଲା ଅସାଧ୍ୟ ଦୁତିରେ ହେଲେ କ୍ଷିତିରେ ଖୋଜି ଘଟତିରେ ଉପାୟକୁ ମୋହନ କରିବା ତା ମନ ହରିବା ଲଭିନ ପାରିବା ଦେବେ ତାକୁ କହିଲେ ଯଦି ଦୁତି ଦ୍ଵାରା ଆମର କାର୍ଯ୍ୟ ହାସଲ ନ ହେଲା ତେବେ ମନ୍ତ୍ରତନ୍ତ୍ର ଯନ୍ତ୍ର ଦ୍ଵାରା ତାକୁ ଆମେ ଆୟତ୍ତ କରିବା ଯେ କୃଷ୍ଣଙ୍କୁ ଯେତେ କହିଲେ କ'ଣ ହବ କୃଷ୍ଣଙ୍କର ଧୈର୍ଯ୍ୟ ରହୁନାହିଁ କାହିଁକି କନ୍ଦର୍ପ ଯାହାକୁ ଗ୍ରାସ କରେ ତାର ଆଉ ଆଗେ ଆୟତ୍ତ ରହେ ନାହିଁ ଅନଳ ନୁହଁ।

ନଳା ନୁ ହାଇ ଦେହା ଦାହି ନିଆଁ ନହେଲେ ମଧ୍ୟ ଅଗ୍ନି ଦେହକୁ ପୋଡ଼ି ଦବ। ତେଣୁ କୃଷ୍ଣ ଯେତେବେଳେ ରାଧିକାଙ୍କର ଅଙ୍ଗ ସଙ୍ଗ କାମନା ଚାହିଁଲେ ସେତେବେଳେ ତାଙ୍କୁ ଆଜ୍ଞା କନ୍ଦର୍ପ ସର ପ୍ରହାର କଲା। ତେଣୁ ସେ କହୁଛନ୍ତି ସେ ସଖା ବାଙ୍କା ଦାସ ଗୋଟିଏ ପଦ କହିବ, ପରମାନନ୍ଦ ସଂକଳ୍ପ ପଣ୍ଡିତ ମନ।

0: ପ୍ରଶ୍ନ
1: ରାଧିକାଙ୍କ କଥା ଭାବି ଭାବି ଧୈର୍ଯ୍ୟଚ୍ୟୁତି ଘଟିଲା। ଆଜ୍ଞା ଏକ କଥା ବ୍ରହ୍ମା ଜାଣିପାରିଲେ, ତେଣୁ ଭଗବାନ ମନରେ ବିଚାର କଲେ।

ବିଚାର କଲେ ରାଧିକା ଯଦି ମୋର ବସିଭୂତ ନ ହୁଏ, ମୋର ଆୟତ୍ତ ନ ହୁଏ, ତେବେ ରାକ୍ଷସ ମାନଙ୍କୁ ବିନାଶ କରିବି ନାହିଁ, ଧର୍ମକୁ ସ୍ଥାପନ କରିବି ନାହିଁ, ଅନ୍ୟାୟ ଅତ୍ୟାଚାର ବଢ଼ିଯାଉ। ଆଜ୍ଞା ଏକ କଥା ବ୍ରହ୍ମା ଜାଣିପାରିଲେ, ଚତୁର ମୁଖ ଜାଣିଲେ ଧ୍ୟାନ ଚକିତେ ଗୋବିନ୍ଦ କାମ ଦହନ। କାମ ପୀଡ଼ା ଭଗବାନ କୃଷ୍ଣଙ୍କୁ ଦେଇଛି ବ୍ରହ୍ମା ବିଧି ଏକଥା ଜାଣିପାରିଲେ, ସେ କଲେ କ'ଣ ଚାମି।

ଭଗବାନ କୃଷ୍ଣ କଣ ଧୈର୍ଯ୍ୟଚ୍ୟୁତି ଘଟିଲାଣି କୃଷ୍ଣ କର ଏ ପୂର୍ବ ଚରିତ୍ର ଭଗବାନ ଭୁଲିଗଲେ କି ଚେତାଇବି ମୁଁ ଚରିତ ପୂର୍ବର ଟିକେ ପୂର୍ବ କଥା ଭଗବାନଙ୍କୁ ଚେତାଇଲେ ପୂର୍ବ କଥା କଣ ଆଜ୍ଞା ଯେତେବେଳେ ତ୍ରେତୟା ଯୁଗରେ ଏ ପ୍ରଭୁ ରାମ ଅବତାରରେ ସାନୁଜ ଲକ୍ଷ୍ମଣ ଏବଂ ମା ସତୀ ସୀତାଙ୍କୁ ଧରି ଦଣ୍ଡକାରଣ୍ୟରେ ଭ୍ରମଣ କରୁଥିଲେ ଷୋହଳ ସହସ୍ର ମୁନିମାନେ ତପସ୍ୟା କରୁଥିଲେ ଦେଖିଦେଲେ ପ୍ରମାଣ କରୁଛନ୍ତି ଭଞ୍ଜ ବିହାରୁ ବିହାରୁ।

ଦଣ୍ଡକାରଣ୍ୟରେ ଷୋଳ ସହସ୍ର ମୁନି ମାନେ ଆଜ୍ଞା ତପସ୍ୟା କରୁଥିଲେ ଏ ଭଗବାନଙ୍କର, ଯେତେବେଳେ ଅପରୂପକୁ ଦେଖିଦେଲେ, ସୌନ୍ଦର୍ଯ୍ୟକୁ ଅବଲୋକନ କଲେ, ସେଇଠି ମୁନି ମାନେ ବିଚାର କଲେ, ଏ ଯୋଉ ସୁନ୍ଦରୀ କି ତପସ୍ୟା କରିଥିଲା ପୂର୍ବ ଜନ୍ମରେ, ଏଭଳି କୋଟିଏ କନ୍ଦର୍ପ ରୂପକୁ ନିନ୍ଦା କରୁଥିବା ପୁରୁଷର ହସ୍ତକୁ ଧରିଛି। ତେଣୁ ମୁନି ମାନେ ବିଚାର କଲେ, ବିଧା

ଯୋଗୀମାନେ ବିଚାର କଲେ ଏ ଆମ ତପସ୍ୟା କରିବା ବୃଥା, କେମିତି ସୁନ୍ଦରୀ ନାରୀ ବେଶ ହେବା, ଏ ସୁନ୍ଦର ପୁରୁଷଙ୍କର କେମିତି ହାତ ଧରିବା, ବିଚାରୁ ପୁଲକିତ ଶରୀର ବେପଥୁ ଜନ୍ମି ଆଉଜି ବୃକ୍ଷର, ଏଇ କଥା ଯେତେବେଳେ ଭାବିଛନ୍ତି ତାଙ୍କ ମନରେ ଆଜ୍ଞା ବେପଥୁ କି ଅଷ୍ଟ ସାତ୍ୱିକ ଭେଦ ହେଲା, ତେଣୁ ସାତ୍ୱିକ ସ୍ତମ୍ଭ ସ୍ୱେଦ ରୋମାଞ୍ଚତ ସ୍ୱରବଙ୍ଗ ବେପଥୁ ଚ ବୈବର୍ଣ୍ଣ ଅଶ୍ରୁ ପ୍ରଳୟ ଇତ୍ୟଷ୍ଟ ସାତ୍ୱିକ ଶ୍ରୁତ। ମୁନିମାନଙ୍କ କଥା ଜାଣିପାରିଲେ ଭଗବାନ କହିଲେ ତମର ମନୋକାମନା ମୁଁ ଦ୍ୱାପର ଯୁଗରେ କୃଷ୍ଣ ଅବତାରରେ ପୂରଣ କରିବି, ବୋଧେ ଭଗବାନ ଏଇ କଥା ଭୁଲିଗଲେଣି, ତେଣୁ ବ୍ରହ୍ମା କହିଲେ ଏଇଠି ଭଗବାନଙ୍କୁ ଚେତାଇ ଦେବି, ତେଣୁ ଭଗବାନଙ୍କ ନିକଟରେ ଆସି ହଂସ ବାହନରେ ଏ ବ୍ରହ୍ମା ପହଞ୍ଚିଗଲେ।

ଭଗବାନ ବିଶ୍ୱ ଚିନ୍ତାମଣି କୃଷ୍ଣଚନ୍ଦ୍ର ଯେତେବେଳେ ବଇଁଶୀ ଧରି ଆଜ୍ଞା ବାଦନ କଲେ, ସେ ସମସ୍ତ ଗୋପପୁରରୁ ବୃନ୍ଦାବନରୁ ଗୋପୀମାନେ ଉଚ୍ଛନ ହୋଇକି ଧାଇଁଲେ।

ଭଗବାନ କୃଷ୍ଣଙ୍କ ନାମ ଉଚ୍ଚାରଣ କଲେ ଏ ଯେତେ ପାପ କ୍ଷୟ ହୁଏ, ପାପିତା ଜୀବନରେ ସେ ତ ପାପ କରିପାରେ ନାହିଁ। ଆଉ ପାର୍ଥିବ ବ୍ରହ୍ମ ଗୀତାରେ ଅର୍ଜୁନ କୃଷ୍ଣ କହିଛନ୍ତି, ଏକୋପି କୃଷ୍ଣ ସ୍କୃତ ପ୍ରଣ।

ଶୁଣୁଥିଲେ ପାଲା ମୋହନବଂଶୀ, ପରିବେଷଣ କରିଥିଲେ ଶିଳ୍ପୀ ପ୍ରଦୀପ କୁମାର ମହାପାତ୍ର ଏବଂ ସାଥୀ କଳାକାରମାନେ। ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ଏକକ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣନ୍ତୁ ହିନ୍ଦୀ କଥାଚିତ୍ର ଆଶିକ୍ୟୁର କେତୋଟି ଗୀତ।